ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 5:56। ଆଜି ଶନିବାର 1948 ଖ୍ରୀଷ୍ଟାବ୍ଦ, ବୈଶାଖ 26 ଦିନ, ଇଂରାଜୀ 2026 ମସିହା, ମଇ ମାସ 16 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ଜେନା, ରଚନା ହରିପ୍ରିୟା ଦେବୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶିଳ୍ପୀ ସଂଯୁକ୍ତ ଶତପଥୀ, ଗୀତ ରଚନା ମନୋରମା ମହାପାତ୍ର।

ଏଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ଶିଳ୍ପୀମାନେ ଥିଲେ ଶୁଭଶ୍ରୀ ଶୁଭ୍ରାଞ୍ଜଳି ଦେବ, ରମେଶ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ସଂଯୁକ୍ତ ଶତପଥି ଏବଂ ବିରଞ୍ଚି ନାରାୟଣ ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ଗୌର ହରିଗିରି, ହରିପ୍ରିୟା ଦେବୀ ଏବଂ ମନୋରମା ମହାପାତ୍ର। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

କିଛିଦିନ ତଳେ ଜଣେ ଭଦ୍ର ମହିଳା ସମାଜରେ ନାରୀର ସ୍ଥିତିକୁ ନେଇ ସନ୍ଦିହାନ ହୋଇପଡ଼ୁଥିବାର ଜଣାଯାଉଥିଲେ। କହିଲେ, ସମ୍ପ୍ରତି ଆମେ ଯେଉଁ ନାରୀ ସଶକ୍ତିକରଣର ସ୍ଲୋଗାନ ଦେଉଛେ, ନାରୀ ଯେତେଦିନ ସଚେତନ ନ ହୋଇଛି, ଶିକ୍ଷିତ ନ ହୋଇଛି, ଏହା କଦାପି ସଫଳ ହୋଇପାରିବ ନାହିଁ। ଭାରତ ଭଳି ଦେଶରେ, ଯେଉଁଠି ପ୍ରାଚୀନ ସମୟରେ ବୈଦିକ ଯୁଗରେ ବିଦୁଷୀ ନାରୀମାନେ ଥିଲେ, ମଧ୍ୟଯୁଗରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ଯୋଦ୍ଧା ଥିଲେ, ଆଜି ସେଇଠି ନାରୀ ସଶକ୍ତିକରଣର ଆବଶ୍ୟକତା ପଡ଼ୁଛି କାହିଁକି? ସମାଜରେ ଏଭଳି କ'ଣ ତ୍ରୁଟି ବିଚ୍ୟୁତି ରହିଗଲା? ସାବିତ୍ରୀଙ୍କ ଉଦାହରଣ ଦେଇ ସେ କହିଲେ, ଆଜି ଆମେ ମହାସତୀ ସାବିତ୍ରୀଙ୍କୁ ସ୍ମରଣ କରୁଛୁ, ମହିଳାମାନେ ବ୍ରତ ଉପବାସ କରୁଛନ୍ତି, କିନ୍ତୁ ତାଙ୍କୁ କେବଳ ଆମେ ସତୀ ଭାବେ ନାରୀ ସେହି ପୁରୁଷର ଦୀର୍ଘ ଜୀବନ ପାଇଁ, ମଙ୍ଗଳ ପାଇଁ ହିଁ ପୂଜା ଉପାସନା କରୁଛି, ଅନ୍ୟାନ୍ୟ ଅବସରରେ ଭାଇର ମଧ୍ୟ ଶୁଭମନାସି ଉପବାସ କରୁଛି। ତେଣୁ ଜୀବନର ପ୍ରତ୍ୟେକ ସ୍ତରରେ ନାରୀ ଯେଉଁ ତ୍ୟାଗ ସ୍ୱୀକାର କରୁଛି, ତାକୁ ଆମେ ଭୁଲିଯିବା ଉଚିତ ନୁହେଁ। ଭଦ୍ର ମହିଳା ଜଣକ ଆଉ ଏକ ଯୁକ୍ତି ଦର୍ଶାନ୍ତି, ସାବିତ୍ରୀଙ୍କୁ ଆମେ ସତୀ ରୂପରେ ତ ଗ୍ରହଣ କରିଛୁ, କିନ୍ତୁ ତାଙ୍କ ବୁଦ୍ଧି ଓ ଚତୁରପଣିଆକୁ ପଛକୁ ନେଇଯାଉଛୁ। ତାଙ୍କ ବୁଦ୍ଧି ବଳରେ ମୃତ୍ୟୁର ଦେବତା ଯମରାଜଙ୍କୁ ମଧ୍ୟ ସେ ପରାସ୍ତ କରିପାରିଥିଲେ। ସ୍ୱାମୀଙ୍କ ବିନା ସେ କିଭଳି ସତପୁତ୍ରର ଜନନୀ ହୋଇପାରିବେ ବୋଲି ପ୍ରଶ୍ନ କଲାରୁ ଯମରାଜ ହତବାକ୍ ହୋଇଯାଇଥିଲେ। ଭଦ୍ର ମହିଳା ଜଣକ ଆହୁରି କହନ୍ତି, ସାବିତ୍ରୀ ସତ୍ୟବାନ କିମ୍ବଦନ୍ତୀରୁ ଆମକୁ ବହୁତ କିଛି ଶିଖିବାର ଅଛି। ସାବିତ୍ରୀ କେବଳ ନିଜ ସ୍ୱାମୀଙ୍କ ଜୀବନ ଭିକ୍ଷା କରିନାହାନ୍ତି, ସେ ସମଗ୍ର ପରିବାର ପାଇଁ ଯମରାଜଙ୍କଠାରେ ମଙ୍ଗଳ କାମନା କରିଛନ୍ତି। ନାରୀ ଜୀବନରେ ପତିର ସ୍ଥାନ, ପତି ପ୍ରତି ନିଷ୍ଠା, କୌଣସି ପରିସ୍ଥିତିରେ ଧୈର୍ଯ୍ୟ ନ ହାରିବା, ସମଗ୍ର ପରିବାର ପାଇଁ ଚିନ୍ତା କରିବା, ଏସବୁ ମହନୀୟ ଗୁଣ ଆମକୁ ଏହି ପୌରାଣିକ ଚରିତ୍ରରୁ ଶିଖିବାକୁ ମିଳେ। ସତୀତ ସେ ଅଟନ୍ତି, ତା ସହିତ ତାଙ୍କ ବୁଦ୍ଧିମତ୍ତାର ପ୍ରଶଂସା ମଧ୍ୟ ଆମକୁ କରିବାକୁ ହେବ। ଆଜି ସମୟ ବଦଳିଛି, ପରିସ୍ଥିତି ବଦଳିଛି। ବିଦେଶରେ ବିବାହ ଭଳି ଏକ ଅନୁଷ୍ଠାନକୁ, ପତିପତ୍ନୀର ପବିତ୍ର ସମ୍ପର୍କକୁ ହତାଦର କରାଯାଉଥିବା ବେଳେ ଆମ ଦେଶରେ ଏହାର ମର୍ଯ୍ୟାଦା ଏଯାବତ୍ ବଳବତ୍ତର ରହିଛି। ଦେଶର କୋଣେ ଅନୁକୋଣେ, ହୁଏତ ଅନ୍ୟାନ୍ୟ ଅବସରରେ ହେଉ କିମ୍ବା ଅନ୍ୟ ନାଁରେ ହେଉ, ସ୍ୱାମୀର ମଙ୍ଗଳ ମନସି ପତ୍ନୀ ବ୍ରତ ଉପବାସ କରେ, ପୂଜା ଉପାସନା କରେ। ଯେଉଁ ଦେଶର ପରମ୍ପରାରେ ନାରୀକୁ ପୁରୁଷର ଅର୍ଦ୍ଧାଙ୍ଗିନୀ କୁହାଯାଇଛି, ନାରୀ ବିନା ପୁରୁଷକୁ ସମ୍ପୂର୍ଣ୍ଣ ଗଣାଯାଏ ନାହିଁ, ସ୍ୱାମୀଙ୍କୁ କୌଣସି ପରିସ୍ଥିତିରେ ଅସମ୍ମାନ ନ କରିବା ପାଇଁ ନାରୀକୁ ଉପଦେଶ ଦିଆଯାଏ, ସେହି ଦେଶରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ କେବେ ବି କଳୁଷିତ ହେବ ନାହିଁ, ଅନ୍ତ ହେବ ନାହିଁ।

ଶୁଣିଲେ ଆଜିର ଭାବନା ଉପସ୍ଥାପନ ପ୍ରଫୁଲ୍ଲ କୁମାର ମାଝି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ 317.5 meter ତଥା 945 kilohertz ଯୋଗେ, FM ମହାନଦୀ ସମ୍ବଲପୁର 101 megahertz ଯୋଗେ ଏବଂ ନ୍ୟୁଜନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 382 ଭାଗ।

ଶ୍ରୀକୃଷ୍ଣ ବଳରାମ କଂସର ମୃତ୍ୟୁ ପରେ ମାତାମହ ଉଗ୍ରସେନଙ୍କୁ ମଥୁରା ମଣ୍ଡଳୀର ରାଜା କରାଇ ନନ୍ଦରାଜାଙ୍କୁ ଗୋପଗଣଙ୍କ ସହିତ ଗୋପପୁରକୁ ପଠାଇ ଦେଇଛନ୍ତି। ଏହାପରେ ବସୁଦେବ ପୁରୋହିତ ଗର୍ଗାଚାର୍ଯ୍ୟଙ୍କ ଦ୍ୱାରା ପୁତ୍ରଦ୍ୱୟଙ୍କର ଉପନୟନାଦି ସଂସ୍କାର ଯଥାବିଧି ସମ୍ପାଦନ କରିଛନ୍ତି ଏବଂ ଶିକ୍ଷା କଳ୍ପ ବ୍ୟାକରଣ ଆଦି ଶିକ୍ଷା ଦେବାକୁ ସେ ଦୁହିଁଙ୍କୁ ଅବନ୍ତୀପୁରବାସୀ ସାନ୍ଦୀପନୀ ମୁନିଙ୍କ ପାଖକୁ ପଠାଇଛନ୍ତି। ଶିକ୍ଷା ଶେଷରେ ଗୁରୁଦକ୍ଷିଣା ଦେବାକୁ ଚାହିଁବାରୁ ସାନ୍ଦୀପନୀ ତାଙ୍କ ମୃତ ପୁତ୍ରମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 382ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଖୁବ୍ ଜଲ୍ଦି ନୂଆ ଚଳଚ୍ଚିତ୍ର ନୀତି ପ୍ରଣୟନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାକାଲି ଭୁବନେଶ୍ୱର ସଂସ୍କୃତି ଭବନରୁ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ଆଲୋଚନା ଚକ୍ରଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଆ ସିନେମାର ଉନ୍ନତି ଲାଗି ବର୍କସ୍ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବା। ସେ କହିଛନ୍, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବନ୍ୟା ବାତ୍ୟା ସମିଆତି ଘଟିଥିବା ଲୋକର କାହାଣୀ ବାଗିରେ ବହୁତ ମୌଳିକ ବିଷୟ ରହିଛି। ସେମାନଙ୍କର ଉପରେ ସିନେମା ତିଆରି ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ସେସବୁକେ ନେଇକରି ସିନେମା ତିଆରି କରାଗଲେ ଲୁକୁ ଲୁଭେଇ ପାର୍ବା। ସିନେମା ତିଆରି ଲାଗି ରାଜ୍ୟ ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ଦରକାର ଅଛି, ଆର୍ ଏନ୍ତା ପ୍ରତିଷ୍ଠାନ ରାଜ୍ୟ ସ୍ଥାପନା କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆଲୋଚନା ଚକ୍ରତି ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସହିତ ବହୁତଟି କଳାକାର ଆର୍ ସିନେ ଟେକ୍ନିସିଆନ୍ମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆଇବା ସୋମବାର ଆର୍ ଆଇବା 25 ତାରିଖ ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହେବା। ରାଜ୍ୟ ହେଉଥିବାର ଜବର ଖରାକେ ନଜରତି ରଖିକରି ନିଷ୍ପତ୍ତି ନିଆଯିବାର ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଓଡ଼ିଶାନ ସମୁଦ୍ର ସମ୍ପଦକେ ନେଇକରି ନିରନ୍ତର ଅଭିବୃଦ୍ଧି ଲାଗି ନୀଳ ଅର୍ଥନୀତି କ୍ଷେତ୍ରର ବିକାଶ ବାବଦେ ଗୋଟିଏ ଉଚ୍ଚା ଦରଜାର ବୈଠକ ଭୁବନେଶ୍ୱର ଲୋକସେବା ଭବନରୁ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ନୀଳ ଅର୍ଥନୀତି କ୍ଷେତ୍ର ଲାଗି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗର ନୋଡାଲ ବିଭାଗ ଭାବେ ମନୋନୀତ କରାଯାଇଛି। ନୀଳ ଅର୍ଥନୀତି ପ୍ରୟାସର ନିରୀକ୍ଷଣ ଆର ସମନ୍ୱୟ ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯିବା। ଗଲା ମାର୍ଚ୍ଚ ମାସ ହୋଇଥିବା ନୀଳ ଅର୍ଥନୀତି ବାବଦେ ବୈଶ୍ୱିକ ସୁପାରିଶ ଆଧାରଥି ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ଉପରେ ଆଲୋଚନା କରାଯାଇଥିଲା। ରୋଡ୍ମ୍ୟାପ୍ ତିଆରି ଲାଗି ସାମିଲ ଥିବାର ଫି ବିଭାଗନୁ ଜଣେ ଲେଖା ନୋଡାଲ ଅଧିକାରୀଙ୍କୁ ମନୋନୀତ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୋଟିଏ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଆଇବା ବର୍ଷା ସମୟଥି ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ଲକର ବୟଡ଼ ହେଉଥିବା ଇଲାକାମାନଙ୍କେ କାଣା ସବୁ ପଦକ୍ଷେପ ନିଆଯିବା ସେ ବାବଦେ ଆଲୋଚନା କରାଯାଇଥିଲା। ଏ ସମୟଥି ସଫା ପିଇବାର ପାନ୍ ଯୋଗାବାର ଲାଗି ପିଏଚ୍ଡିଆର୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷା ସମୟଥି ସାପଚବା ଆର୍ ପାନି ବୁଡ଼ିକରି ମୃତ୍ୟୁ ଆର୍ ଚଡ଼କ ମରାଥି ଜୀବନ ଗଲେ ମୃତକଙ୍କ ପରିବାରକେ କେନ୍ତା ସାହସ ଟଙ୍କା ଦିଆଯିବା ତାର୍ ଉପରେ ଜୋର୍ ଦିଆଯାଇଥିଲା। ସମ୍ବଲପୁର ବଲାଙ୍ଗୀର ରୁଟ୍ର ହୀରାକୁଦ ଗୋଡ଼ଭଗା ସେକ୍ସନ୍ର ବ୍ରିଜ୍ ଫେରଘାଏ ତିଆରି କାମ ଲାଗି ଆଜି 3 ଟ୍ରେନ୍ର ଚଳାଚଳ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ମାନଙ୍କର ଭିତରେ ସମ୍ବଲପୁର ଜୁନାଗଡ଼ ରୋଡ୍ ପାସେଞ୍ଜର, ବିଳାସପୁର ଟିଟଲାଗଡ଼ ପାସେଞ୍ଜର ଆର୍ ଟିଟଲାଗଡ଼ ରାୟପୁର ପାସେଞ୍ଜର ଟ୍ରେନ୍ ଅଛି। ଟ୍ରେନ୍ ସେବାତି ହୋଇଥିବାର ପରିବର୍ତ୍ତନକେ ନଜରଥି ରଖିକରି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରବାରକେ ପୂର୍ବତଟ ରେଳବାଇ ତରଫରୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାନୁ ଆଇବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 କାର୍ଯ୍ୟକ୍ରମକେ ସୁରୁକୃତି ପରିଚାଳନା କରବାର ଲାଗି ଭବାନୀପାଟନାଠାରେ ଗୋଟିଏ ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ମତଦାତା ତାଲିକର ସଠିକତା, ଘରେ ଘରେ ସର୍ବେକ୍ଷଣ, ଯୋଗ୍ୟ ଆର୍ ଅଯୋଗ୍ୟ ମତଦାତା ଚିହ୍ନଟ ପ୍ରକ୍ରିୟାକେ ଠିକ୍ ସମିଆତି ସାରବାର ଲାଗି ଆଲୋଚନା ହୋଇଥିଲା। ତେଲ ଆର୍ ରନ୍ଧା ଗ୍ୟାସ୍ ବାବଦେ ହେଉଥିବାର ଅସୁବିଧାକେ ନଜରତି ରଖିକରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ଭବାନୀପାଟନାଠାରେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଯୋଗାଣ ବିଭାଗ ଅଧିକାରୀ ଆର୍ ତେଲ ଯୋଗାଣକାରୀ ସଂସ୍ଥାମାନଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ପେଟ୍ରୋଲ ଡିଜେଲ ଆର୍ ରନ୍ଧା ଗ୍ୟାସ୍ ଯୋଗାଣ ଆର୍ ସରକାରଙ୍କ ତରଫରୁ ସ୍ଥିର କରାଯାଇଥିବା ଦାମ୍ଟି ବିକିବାରଟା ସୁନିଶ୍ଚିତ କରବାର ଉପରେ ବୈଠକଟି ଜୋର୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାନୁ ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ହୋଇଯାଇଛି। ଖଡ଼ିଆଲ ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଅଞ୍ଚଳର କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫରୁ 8 ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇକରି ଖଡ଼ିଆଲ ଇଲାକାର ନାଟ୍ୟ ପରମ୍ପରା ବିଷୟ ସୂଚନା ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର ଲାଗି ପାଗ ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦକ୍ଷିଣ ବଙ୍ଗୋପସାଗର ଆର୍ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚବାର ସମ୍ଭାବନା ଅଛି। ଆବା 24 ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଚଡ଼କ ମାରିକରି ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆଜି ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ମାଇଗ୍ରେନ୍ ଅଥବା ଅର୍ଦ୍ଧକପାଳୀର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ସକାଳ 7:35 ପ୍ରଚାର କରିବ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା। ଏଥିରେ ଶୁଣିବେ ସମ୍ବଲପୁରୀ କବିତା ପାଠ କରିବେ ଅନିଲ କୁମାର ଦାସ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 7:55 ଶିଳ୍ପୀ ଜୟଦେବ ତନ୍ତୀ। ସକାଳ 8:30 ସମ୍ବଲପୁରୀ ଗୀତ ଶିଳ୍ପୀ କ୍ଷମାନିଧି ବାଦୀ ଏବଂ ଜିତେନ୍ଦ୍ର ହରିପାଲ। ସକାଳ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ସୁଦେଶ ନାଦେ ଏବଂ ସଂଗ୍ରାମ କେଶରୀ ପତି। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନ୍ରୁ ଶୁଣିପାରିବେ ସକାଳ 9:00। ଦିନ 11:05 ଶୁଣିବେ ଭକ୍ତି ଲହର ଗୀତରେ ସମ୍ବଲପୁରୀ ଗୀତ ଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ, ବାସୁଦେବ ମହାପାତ୍ର, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ସୁଶୀଲ କୁମାର ଦାସ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30। ଦିନ 12:00 ଶୁଣିପାରିବେ ଚିଠିପତ୍ର ସାପ୍ତାହିକ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଦିନ 12:15। ଦିନ 12:30 ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁରୀ ଗୀତ ଶିଳ୍ପୀ ଉଷାରାଣୀ ବାରିକ ଏବଂ ସନ୍ତୋଷ କୁମାର ମିଶ୍ର। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମମତା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ। ଦିନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକାପପୁ ଝକାଝକା। ଦିନ 3:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ଶୁଣିପାରିବେ ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ ପୁନଃ ପ୍ରସାରଣ, ପୁଣି ଥରେ ହ୍ୟାଲୋ ଅନୁରୋଧ। ସନ୍ଧ୍ୟା 5:02 ଲୋକଗୀତର କାର୍ଯ୍ୟକ୍ରମରେ ଭାଗବତ ମେଳା ପରିବେଷଣ କରିବେ ବୁଧରାମ ଗଡ଼ିଆ ଏବଂ ସାଥୀ। ଜୁଆଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଶୁଣିବେ ସ୍ୱରଲିପି। ସନ୍ଧ୍ୟା 6:10 ବେତାର ଧାରାବାହିକ ସ୍ତୁତି ଚିନ୍ତାମଣିର 11ତମ ଭାଗ ଆଲେଖ୍ୟ ତଥା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ୱଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ଭେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ମାଇଗ୍ରେନ୍ ଅଥବା ଅର୍ଦ୍ଧ କପାଳର ଲକ୍ଷଣ ଏବଂ ଚିକିତ୍ସା। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ନମସ୍କାର, ଆଜି ଆମେ ଯେଉଁ ମୁଣ୍ଡବ୍ୟଥା ବିଷୟରେ କଥା ହେବା ତାହା ଏକ ସାଧାରଣ ମୁଣ୍ଡବ୍ୟଥା ନୁହେଁ। ଏହା ହେଉଛି ମାଇଗ୍ରେନ୍, ଏକ ବିଶେଷ ପ୍ରକାରର ସ୍ନାୟୁଜନିତ ମୁଣ୍ଡବ୍ୟଥା। ଅନେକ ଲୋକ ବର୍ଷରୁ ବର୍ଷ ଏହି ବ୍ୟଥାକୁ ସହୁଛନ୍ତି, କିନ୍ତୁ ଏହାକୁ ଠିକ୍ ଭାବରେ ବୁଝିନାହାନ୍ତି। ସେମାନେ ଭାବନ୍ତି ମୁଣ୍ଡବ୍ୟଥା ହେଉଛି ଅଳ୍ପ ଟିକେ ଶୋଇପଡ଼ିଲେ ଠିକ୍ ହେଇଯିବା, କିନ୍ତୁ ମାଇଗ୍ରେନ୍ ଏମିତି ନୁହେଁ। ଏହା ମଣିଷକୁ ଅନ୍ଧାର ଘରକୁ ଯିବାକୁ ବାଧ୍ୟ କରେ। ସେମାନେ ଶବ୍ଦ ସହିପାରନ୍ତି ନାହିଁ, ଆଲୋକ ସହିପାରନ୍ତି ନାହିଁ, କେବେ କେବେ ବାନ୍ତି ଲାଗିବା, ମାନ୍ଦା ଲାଗିବା, ଆଖି ଆଗରେ ଚମକ ଦେଖାଯିବା କିମ୍ବା ଆଲୁଅ ଦେଖାଯିବା ମଧ୍ୟ ଦେଖାଯାଇଥାଏ। ମାଇଗ୍ରେନ୍ କେମିତି ବ୍ୟଥା? ସାଧାରଣତଃ ଏହା ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଦେଖାଯାଏ, ଯାହାକୁ ଆମ ଭାଷାରେ ଆମେ ଅର୍ଦ୍ଧ କପାଳି ମଧ୍ୟ କହିଥାଉ। ଏବଂ ମୁଣ୍ଡରେ ଯେତେବେଳେ ଭେନ୍ ଗୁଡ଼ା ଥାଏ, ସେଗୁଡ଼ା ଧଡ଼ ଧଡ଼ କରୁଥାଏ, ପଲ୍ସେଟିଂ ଯୋଉଟା କୁହାଯାଏ। ଏବଂ ଏହି ବ୍ୟଥା 4 ଘଣ୍ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ। ଏବଂ ଆଲୋକ, ଶବ୍ଦ ଏବଂ କୌଣସି ପ୍ରକାର ଗନ୍ଧରେ କିମ୍ବା ବାସ୍ନାରେ ଏହି ବ୍ୟଥା ବେଶୀ ବଢ଼େ। ବାନ୍ତି ଭାବ କିମ୍ବା ମାନ୍ଦା ଲାଗିବା ଏହାର ସାଧାରଣ ଲକ୍ଷଣ, ଏବଂ କାମ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ଏହା କେବଳ ମୁଣ୍ଡ ବ୍ୟଥା ନୁହେଁ, ଏହା ବ୍ରେନ୍ର ଏକ ସେନ୍ସିଟିଭିଟି ବଢ଼ିଯିବାର କଣ୍ଡିସନ୍। ମାଇଗ୍ରେନ୍ ସମୟରେ ବ୍ରେନ୍ରେ କ'ଣ ହୁଏ? ବ୍ରେନ୍ ଭିତରେ ଥିବା ସ୍ନାୟୁ ଓ ରକ୍ତନଳୀ ମଧ୍ୟ ଅତ୍ୟଧିକ ସେନ୍ସିଟିଭ ହୋଇଯାଏ। ସେଥିପାଇଁ ସାଧାରଣ ଲୋକ ଆଲୋକ, ଶବ୍ଦ, ଗନ୍ଧ ମଧ୍ୟ ବହୁତ ଅସହ୍ୟ ଲାଗେ। ମାଇଗ୍ରେନ୍ ହୁଏ କାହିଁକି? ଅଧିକ ସମୟ ଭୋକରେ ରହିବା, ନିଦର ଅଭାବ କିମ୍ବା ଅତ୍ୟଧିକ ଶୋଇବା, ମାନସିକ ଚାପ ବା ଷ୍ଟ୍ରେସ୍, ଅତ୍ୟଧିକ ମୋବାଇଲ ଓ ଲାପଟପ୍ ୟୁଜ୍ କରିବା, ଏବଂ ବହୁତ ଜୋର ଖରା ହେଉଥିଲେ ଖରାରେ ବାହାରକୁ ଯିବା। ମହିଳାମାନଙ୍କର ପିରିୟଡ୍ ସମୟରେ ହୁଏ, ଚକୋଲେଟ୍, ଚିଜ୍, ଚାଇନିଜ୍ ଫୁଡ଼୍ କିମ୍ବା କଫି ଏଗୁଡ଼ାରେ ମଧ୍ୟ, ଏଗୁଡ଼ା ଖାଇଲେ ମଧ୍ୟ ମାଇଗ୍ରେନ୍ ଟ୍ରିଗର ହୁଏ। ତ ପ୍ରତ୍ୟେକ ଲୋକଙ୍କର ଟ୍ରିଗର ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ। ସବୁଠୁ ବଡ଼ ଭ୍ରାନ୍ତି ହେଲା ମାଇଗ୍ରେନ୍କୁ ବହୁତ ଲୋକ ଭାବନ୍ତି ୟା ଗ୍ୟାସ୍ ଜନିତ ମୁଣ୍ଡବ୍ୟଥା, କିମ୍ବା ଆଖିରେ କିଛି ପାୱାର ବଢ଼ିଯାଇଛି କିମ୍ବା ପାୱାର ଚେଞ୍ଜ ହେଇଯାଇଛି, କିମ୍ବା ସାଇନୋସାଇଟିସ୍। ଏହି ଭୁଲ ଧାରଣା ନିମନ୍ତେ ରୋଗୀ ଠିକ୍ସେ ଚିକିତ୍ସା ପାଇପାରନ୍ତି ନାହିଁ। ତ ମାଇଗ୍ରେନ୍ର ଚିକିତ୍ସା କେମିତି ହୁଏ? ମାଇଗ୍ରେନ୍ର ଚିକିତ୍ସା ଆମେ ସର୍ବପ୍ରଥମେ ରୋଗୀଙ୍କୁ କୁହାଯାଏ କି ଆପଣ ଆପଣଙ୍କର ଟ୍ରିଗରରୁ ଦୂରେଇ ରୁହନ୍ତୁ। ଯେମିତିକି କୌଣସି ସ୍ପେସିଫିକ୍ ଖାଦ୍ୟ ଖାଇଲେ ଯଦି ମାଇଗ୍ରେନ୍ ହେଉଛି, ତାହେଲେ ସେଇଟା ଖାଇବା ବନ୍ଦ କରିଦିଅନ୍ତୁ, କିମ୍ବା ଅତ୍ୟଧିକ ଖରାକୁ ଯାଆନ୍ତୁ ନାହିଁ, କିମ୍ବା ଫାଷ୍ଟିଂ ଯେମିତି ଉପାସ ରଖନ୍ତୁ ନାହିଁ, ଠିକ୍ସେ ଶୁଅନ୍ତୁ, ମାନସିକ ଚାପରୁ ଦୂରେଇ ରୁହନ୍ତୁ, ମୋବାଇଲ ଅଳ୍ପ ୟୁଜ୍ କରନ୍ତୁ, ଖରାରେ ଗଲେ ଛତା ନେଇକି ଯାଆନ୍ତୁ, ଏହିପରି ଟ୍ରିଗରକୁ ପ୍ରିଭେଣ୍ଟ କରିବାକୁ କୁହାଯାଏ। ଏବଂ ଯଦି ମାଇଗ୍ରେନ୍ର ବ୍ୟଥା ଆସିଲା, ତାହେଲେ ଆମେ ତା ପାଇଁ କିଛିଟା ସ୍ପେସିଫିକ୍ ଆବର୍ଟିଭ୍ ଟ୍ରିଟମେଣ୍ଟ ଯାହାକୁ କୁହାଯାଏ, ସେଇ ପ୍ରକାର ଔଷଧ ମିଳିଥାଏ ଯେଉଁଟାକି ବ୍ୟଥାକୁ ଶୀଘ୍ର କମ୍ କରିଦେଇଥାଏ। ଏବଂ ଯଦି କୌଣସି ବ୍ୟକ୍ତିଙ୍କୁ 4 ମାସ କିମ୍ବା ତାଠୁ ଅଧିକ ଡେରି ଯାଏ ମାଇଗ୍ରେନ୍ ହେଉଛି, ଏବଂ ମାସକୁ 4-5 ଥର ଲେଖାଏଁ ଏଇ ପ୍ରକାର ମୁଣ୍ଡ ବ୍ୟଥା ଆସୁଛି, ତାହେଲେ ପ୍ରିଭେଣ୍ଟିଭ୍ ଔଷଧ ନିହାତି ଖାଇବା ଦରକାର। ଏବଂ ପ୍ରିଭେଣ୍ଟିଭ୍ ଔଷଧଟା ବ୍ୟଥା ବାର ବାର ଆସିବାକୁ କମେଇଥାଏ। କିଛିଟା ଆମର ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ, ଯେମିତିକି ସମୟରେ ଖାଇବା, 7-8 ଘଣ୍ଟା ଶୋଇବା, ପାଣି ବେଶୀ ପିଇବା, ଦିନକୁ 30 ମିନିଟ୍ ଚାଲିବା, ଏବଂ ସ୍କ୍ରିନ୍ ଟାଇମ୍ କମ୍ କରିବା, ଯୋଗ ପ୍ରାଣାୟାମ ଦ୍ୱାରା ଷ୍ଟ୍ରେସ୍ କମ୍ କରିବା। ଆଧୁନିକ ଚିକିତ୍ସା ମଧ୍ୟ ଉପଲବ୍ଧ ଅଛି ଯେତେବେଳେ

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ ପ୍ରଣାଳୀ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 7 wicketରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲାଣ୍ଡସ୍ର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍ମୃତିରେ 2007 ମସିହାରେ ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା।

1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମା ମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବା ବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16.50 ଟଙ୍କାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହରମୁଜ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଙ୍ଗ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ 6ଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ।

0: ପକାଇବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 7 ୱିକେଟ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଇଣ୍ଟସ୍।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇମାନେ ଯେନ୍ସି ବି ହଉ ଫସଲ ଚାଷ୍ କର୍ବାକେ ଯାଉଛନ୍, ସବୁ ଫସଲର ମୂଲଟା ହଉଛେ ବିହନ ହେ। କେତେବେଳେ ବେଲେ ବିହନ ଯେତ୍କି ବର୍କସ୍ ପୁରୁଷ ଆରୁ ନିରୋଗୀ ବିହନ ଯୋଗାଡ଼ କରିବେ ଆରୁ ପଲ୍ହା ପକାବେ କି ଯୋଗାବେ ବେଲେ ଗଛଟା ହେନ୍ତା ବର୍କସ୍ ହେଇକରି ବଢ଼ିପାର୍ବା ଆରୁ ନିରୋଗୀ ହେଇକରି ବଢ଼ିପାରିଲେ କି ଫଲ୍ଟା ଠିକ୍ ହିସାବରେ ଫଲିପାର୍ବା ଆର୍ ସାଙ୍ଗେ ଅତ୍କା ଅମଲ୍ ମିଲିପାର୍ବା। ସେଥିର୍ଲାଗି ବୋଲିକରି ଚାଷୀମାନେ ପହେଲା ବିହନ୍କେ ହିଁ ମୁଖ୍ୟ କରି ଦେଖ୍ବେ। ବିହନ୍କେ ବୁନ୍ବାର୍ ଆଗନୁ କି ଯୋଗ ପଲ୍ହା ପକଉଛନ୍ ତାର୍ ଆଗନୁ ବିହନ୍ ବିଶୋଧନ କର୍ବାର୍ଟାକେ ଗୁଟେ ମୁଖ୍ୟ କବାର୍ ହିସାବେ ନେବେ। କେତେବେଲେ ବେଲେ ବିହନ୍କେ ଯଦି ବିଶୋଧନ ନି କରିବେ ବେଲେ ବିହନ୍ ନି ହୋଇକରି ଗଛ୍କେ ପଛେ ରୋଗ୍ ଲାଗିଥିସି, ଯେନ୍ଥିଲେ ବୋଲିକରି ଗଛ୍ଟା ଦୁର୍ବଳିଆ ହେଇଯାଏସି ଆର୍ ଯେନ୍ ହିସାବେ ବଢ଼୍ବାର୍ କଥା ସେ ତୁଣୁ ବଢ଼ି ନିପାରେ, ଯେନ୍ଥିଲେ ବୋଲିକରି ଗଛ୍ଟା ଯେଟ୍କି ହେବାର୍ କଥା ହେଇନିପାରେ ଆରୁ ଖପି ଯାଏସି। ସେଥିର୍ଲାଗି ବୋଲିକି ଚାଷୀମାନେ ପହେଲା ବିହନ୍ ବିଶୋଧନ କର୍ବାର୍ଟାକେ ଗୁଟେକି ମୁଖ୍ୟ କବାର୍ ହିସାବେ ନେବେ ଆରୁ ଯେନ୍ଥି ବି ହଉ ଫସଲ୍ ଚାଷ୍ କର୍ବାକେ ଯାଉଛନ୍ ସେ ଫସଲ୍ ଚାଷ୍ କର୍ବାର୍ ଆଗନୁ ବିହନ୍ ବୁନ୍ବାର୍ ଆଗନୁ ବିହନ୍କେ ବିଶୋଧନ କରିବେ ଆର୍ ବିହନ୍ ବିଶୋଧନ କର୍ବାର୍ଟାକେ ସବୁବେଳେ ଚାଷୀମାନେ ସୋର୍ କରିଥିବାର୍ କଥା ଆରୁ ଯେନ୍ଥି ବି ହଉ ଫସଲ୍ ଚାଷ୍ କରୁଛନ୍ ସେ ଜାଗାରେ ବ୍ୟବହାର କର୍ବାର୍ କଥା। ବିହନ୍ ବିଶୋଧନ କର୍ବାର୍ ଲାଗି ବୋଲିକିରି କମ୍ ଖର୍ଚ୍ଚା ତିନ୍ ଆମର୍ ଯେନ୍ ବିହନ୍ ବାହି ଜୀବାଣୁମାନେ ଅଛନ୍ କି ଫିପି ମାନେ ଅଛନ୍ କି ବିହନ୍ ନୁ ହେଇକରି ଯେନ୍ ପୋକ୍ମାନେ ଲାଗିଥିସନ୍ ସେ ପୋକ୍ ବି ଆଏଦ୍ ହେଇପାର୍ବା। ଫସଲ୍କେ ପହେଲା ଯେନ୍ ସମୟ ଥିବା ପହେଲା ଅବସ୍ଥାନୁ ଆରୁ ଯେନ୍ ବିହନ୍ ନୁ ହେଇକରି ପୋକ୍ମାନେ ଲାଗିଥିସନ୍ କି ରୋଗ୍ ଲାଗିଥିସି, ପ୍ୟାଡ଼୍ ନୁ ହେଇକରି ଯେନ୍ ରୋଗ୍ଟା ଯାଇଥିସି ସେନ୍ତା ରୋଗ୍ମାନେ ଆମର୍ ରାସାୟନିକ କି ଜୈବିକ ପଦ୍ଧତି ବି ବିଶୋଧନ କଲେ କି ସବୁ ମରିଯାଏସନ୍ ଆରୁ ନିରୋଗୀ ବିହନ୍ ମିଲିପାର୍ସି। ସେଥିର୍ଲାଗି ବୋଲିକିରି ବିହନ୍କେ ମୋଟାମୋଟି ଆମର୍ ନିରୋଗ କର୍ବାର୍ ଲାଗି ବୋଲିକିରି ବିହନ୍ ବିଶୋଧନ କର୍ବାର୍ଟା ଗୁଟେ ନିହାତି ଜରୁରୀ ଏ। ବିହନ୍ ଯଦି ବିଶୋଧନ କରିଦେବେ ବେଲେ ଚାଷୀମାନଙ୍କର ଖର୍ଚ୍ଚାଟା କମିଯାଏସି ଆର୍ ଗଛ୍ଟା ଭଲ ଭାବେ ବଢ଼ିପାର୍ସି। ହେନ୍ତା ଚାଷୀମାନେ ଦେଖ୍ବାରେ ଗଲେ ଯଦି ଭୌତିକ ପ୍ରଣାଳୀ ଥିବି ଚାଷୀମାନେ ବିହନ୍ ବିଶୋଧନ କରିପାରିବେ। ଯେତେବେଲେ ଏପ୍ରିଲ୍ ମେ ମାସେ ଖରା ହେଇଥିସି ସେ ଖରା ଦିନ ବିହନ୍କେ 4 ଘଣ୍ଟା ତକ୍ ଶୁଖେଇ ଦେବେ ବେଲେ ବି ବିହନ୍ ବିଶୋଧନ ହେଇପାର୍ବା। କେତେବେଲେ ବେଲେ ଇନୁ ଯେନ୍ ଜୀବାଣୁମାନେ ଥିବେ ସେ ସବୁ ମରିଯିବେ, ଜୀବାଣୁନୁ ଯେନ୍ ରୋଗ୍ଟା ଲାଗିଥିସି ଫସଲ୍କେ ସେନୁ ବଞ୍ଚାବା ଲାଗି ବୋଲିକରି 52 ଡିଗ୍ରୀ ସେଲ୍ସିୟସ୍ ଯେନ ଗରମ ଥିବା ସେ ଗରମ ପାନ୍ ତିନ୍ 10-15 ମିନିଟ୍କେ ଯଦି ବିହନ୍କେ ବତୁରେଇ ଦେବେ ବେଲେ ବି ବିହନ୍ଟା ବିଶୋଧନ ହେଇପାର୍ସି। ହେନ୍ତା ରାସାୟନିକ ହିସାବରେ ଦେଖ୍ବାରେ ଗଲେ ଆମର୍ ଯେନ୍ ରାସାୟନିକ ଫିପିନାଶକ ଜୀବାଣୁନାଶକ ଆର୍ କୀଟନାଶକ ଯେନ୍ ଔଷଧ ମିଳୁଛେ ଇଟାକେ ବି ଆମେ ଦେଇକରି ବିହନ୍କେ ବିଶୋଧନ କରିପାର୍ମା। ଚାଷୀମାନେ ବିହନ୍କେ ଶୁଖେଇ ନେଇକରି ଯେତ୍କି ଔଷଧ ଦେବାର୍ କଥା ଔଷଧକେ ଭଲ ଭାବେ ମାଠିଆତିନ୍ ଯଦି ସାନିକରି ବିହନ୍ ବିଶୋଧନ କରବ ବେଲେ ବି କରିପାର୍ବେ। ତାରୁ ଆମର୍ ଚାଷୀମାନେ ବିହନ୍କେ ବୁତ୍ରେଇ କରି ଗଜା ଯେନ୍ କରିକରି ବୁନୁଛନ୍ କି ପଲ୍ହା ପକଉଛନ୍ ନାଇଁ ତ କୁଶେର ଆଲୁ ଅଦା ହଲ୍ଦି ଇ ଯେନ୍ ଖଣ୍କଡ଼ମାନେ କାଟି କାଟି କରି ଯେନ୍ ଯୋଗଉଛନ୍ ଇ ଜାଗାରେ ବି ପାନିଆ ଔଷଧ ଦେଇକରି ବି ବିଶୋଧନ କରିପାର୍ବେ। ହେନ୍ତା ଚାଷୀମାନେ ଭିନ୍ ଭିନ୍ କିସମର ଫସଲ ଲାଗି ବୋଲିକିରି ଭିନ୍ ଭିନ୍ ଔଷଧମାନେ କେନ୍ କିସମରେ କେନ୍ ହିସାବରେ ଦେବାର କଥା ସବୁ ଜାଣବାର୍ କଥା। ହେନ୍ତା ଦେଖ୍ବାର୍ ଗଲେ ଧାନ ଓ ମକା ଫସଲ ଲାଗି ବୋଲିକିରି କାର୍ବୋନାଜିନ୍ ଶତକଡ଼ା 50% WP ତାର୍ ସାଙ୍ଗେ ଥିରାମ ଶତକଡ଼ା 75% WP ଇ ହିସାବରେ ଯଦି 1 kg ବିହନ ସାଙ୍ଗେ 1.5 ଗ୍ରାମ ଆରୁ 2.5 ଗ୍ରାମ ଥିରାମକେ ଭଲ ଭାବେ ସାନି ନେଇକରି ବିହନ ବିଶୋଧନ କରିବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। 1.5 ଗ୍ରାମ ହିସାବରେ କାର୍ବୋନାଜିନ୍ ଔଷଧକେ ଭଲ ଭାବେ ଯଦି ବିହନ ତିନ୍ ସାନି ନେବେ ବେଲେ ବି ବିଶୋଧନ ହେଇପାର୍ବା। ହେନ୍ତା 2.5 ଗ୍ରାମ ଥିରାମ ଔଷଧକେ ଯେନ୍ଟାକି ଥିରାମ

0: କଡ଼ା 50 ବାଗ୍ WP ଥିବା, ସେଟାକେ ବି ଯଦି 1 KG ବିହନ ସାଙ୍ଗେ ସାନି ନେବେ ବି ବିଶୋଧନ ହେଇପାର୍ବା। ନେ ତ 3 ଗ୍ରାମ ହିସାବରେ କ୍ୟାପ୍ଟେନ୍ ଯେନ୍ଟାକି ଶତକଡ଼ା 50 ବାଗ୍ WP ଥିବା ତାର୍ ସାଙ୍ଗେ ସାନି ନେଲେ ବି ବିହନ ବିଶୋଧନ ହେଇପାର୍ବା। ଧାନ ଫସଲ ନ ପ୍ରାୟ ମଇସା ରୋଗ ଲାଗିଥିସି, ଯେନ୍ଥିଲେ ବୋଲିକିରି ଧାନଟା ପୁରାପୁରି ଭାବେ ନୁକସାନ ହେଇଯାଏସି। ଏ ମଇସା ରୋଗ ନି ଲାଗ୍ବାର୍ ବୋଲିକିରି ଆଗରୁ ଯଦି ବିହନକେ ବିଶୋଧନ କରିବେ ବେଲେ 1 KG ବିହନ ସାଙ୍ଗେ ପ୍ରାୟ 4 ମିଲିଲିଟର ହିସାବେ ହେକ୍ୱା କୋନାଜୋଲ ଶତକଡ଼ା 5 ଭାଗ SC ଯଦି ସାନି ନେଇକିରି ବିହନ ପଲ୍ହା ପକାବେ କି ବୁନ୍ବେ ବେଲେ ବି ଧାନ ଗଛେ ଆର୍ ପଛେ ମଇସା ରୋଗ ଲାଗିନିପାରେ। ହେନ୍ତା ମୁଫଲି କି ମୁଗ ବିରି ଯେନ୍ ଚାଷୀମାନେ କର୍ବାର୍କେ ଯାଉଛନ୍ ବେଲେ ବି ଇ ବିହନକେ ବି ବିଶୋଧନ କରିକି ଯଦି ଚାଷ୍ କରିବେ ବେଲେ ପଛେ ଆମର୍ ଗଛ୍କେ ରୋଗ ଲାଗିନିପାରନ୍। ସେଥିର୍ଲାଗି ବୋଲିକିରି 1 KG ବିହନ ସାଙ୍ଗେ 1.5 ଗ୍ରାମ ହିସାବେ କାର୍ବେଣ୍ଡାଜିମ୍ ଶତକଡ଼ା 50 ବାଗ୍ WP ଔଷଧ ଯଦି ଭଲ ଭାବେ ସାନି ନେବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। ହେନ୍ତା ଥିରାମ ଔଷଧ ଯଦି ଦେଉଛନ୍ ବେଲେ 2.5 ଗ୍ରାମ ଥିରାମ ଶତକଡ଼ା 75 ଭାଗ୍ WP ଔଷଧକେ ଯଦି ଦେବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। ଏନ୍ତା ହିସାବରେ ଯଦି ଚାଷୀମାନେ ବିହନ ବିଶୋଧନ କରିକିରି ଚାଷ୍ କରିବେ ବେଲେ ପଛେ ବିହନ କେରୁ ରୋଗ ପୋକ ଲାଗ୍ବାର୍ ଡରିଥାଏ, ଯେନ୍ଥିଲେ ବୋଲିକିରି ଗଛ୍ଟା ନୁକସାନୀ ହେଇନିପାରେ ଆରୁ ଗଛ୍ଟା ବର୍କସ୍ ହେଇକରି ବଢ଼ିପାର୍ବା, ଅଧିକା ଅମଲ ମିଲିପାର୍ବା।
1: ଶୁଣିଲେ ଚାଷର ହାଲ, ଆଗେ ଶୁଣେ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଘରେ ଟିଣ ବା ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି, ସରବତ ଆଦି ପିଅନ୍ତୁ। ହାଲିଆ ଲାଗିଲେ ଛାଇ ଓ ପବନ ଚଳାଚଳ ସ୍ଥାନ ଦେଖି କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ।

ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଯଦି ବାହାରକୁ ଯାଉଛନ୍ତି ଯିବା ସମୟରେ ପାଣି ବୋତଲଟିଏ ନିହାତି ସାଙ୍ଗରେ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ତଥା ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ମାଦକ ଦ୍ରବ୍ୟର ସେବନ କରନ୍ତୁ ନାହିଁ। ଦିନ 11-3 ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟ ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହର ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ।

ଜଳ ସୁସ୍ଥତାରେ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳ ଦହି, ଆଖୁରସ ପିଅନ୍ତୁ। କାକୁଡ଼ି ତଥା ତରଭୁଜ ଆଦି ଖାଦ୍ୟ ଖାଆନ୍ତୁ।

ଅଂଶଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥତା ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।

ତାହେଲେ ଆମେ ସତର୍କ ହେଲେ ନିହାତି ଭାବେ ଅଂଶୁଘାତରୁ ବଞ୍ଚିପାରିବା ଏବଂ ସୁସ୍ଥ ରହିପାରିବା। ଏଇଠି ଶେଷ ହେଲା ଆଜିର ପ୍ରାତଃ ସୂଚନା। ଶୁଣିଲେ ପ୍ରାତଃ ସୂଚନା, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସୃଜନିକା କାର୍ଯ୍ୟକ୍ରମ।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହେନମାନଙ୍କୁ ଆମର ଜୁହାର। ଶ୍ରୋତାବନ୍ଧୁ, ଆଜି ଏନ୍ତା ଜଣେ କବି ଆମରି ପାଖେ ଅଛନ୍, ଯାହାର କବିତା ଆପଣମାନେ ଯଦି ଶୁଣିବେ ବୋଲି ଜାଣିବେ ଯେ ଇ ଆମର ସମ୍ବଲପୁରୀ ସାହିତ୍ୟ ଥି ତାଙ୍କର କେତେ ଦଖଲ ଅଛେ, କେନ୍ତା ସେ କବିତା ଲେଖୁଛନ୍। ସେ କେହି ନୁହଁନ୍, ଆମରି ଝାରସୁଗୁଡ଼ା ଜିଲ୍ଲାର ତେଲେନପାଲି ଗାଁରେ ଜନ୍ମ ହୋଇଥିବାର କବି ଅନିଲ କୁମାର ଦାସ। ତ କାଁ କରି ଡେରି କର୍ମା, ଆସୁନ୍ ତାଙ୍କର ସାଙ୍ଗେ ଦୁଇପଦ କଥାବାର୍ତ୍ତା ହେମା ଆଉ ତାଙ୍କର କବିତା ଗଲେ ଶୁଣମା। ଆଜ୍ଞା ଜୁହାର
1: ସାର୍। ଜୁହାର ସାର୍।
0: ଆପଣଙ୍କର ତ ଅନେକ କବିତା ଆମେ ଭିନ୍ ଭିନ୍ ଜାଗାନେ ଶୁଣିଛୁଁ, ହେଲେ ପ୍ରକୃତିରେ ଶ୍ରୋତାବନ୍ଧୁମାନେ ନିଶ୍ଚିତ ଜାଣିବା ଲାଗି ଚାହିଁବେ ଯେ ଆପଣଙ୍କର ଇ ଯେନ୍ କବିତା ଲେଖା ଆରମ୍ଭ ହେଲା କେନ୍ତା କେନ୍ତା କରି ହେଲା, ହେ କଥା ଟିକେ କହିବେ।
1: ସାର୍, ମୁଁ ଯେତେବେଳେ ଛୋଟ ଥିଲି, କ୍ଲାସ୍ 7 ମୁଁ ଯେତେବେଳେ ପଢ଼ୁଥିଲି, ମୋର ସେତ୍କି ବେଲୁ କବିତା ପ୍ରତି ଗୋଟେ ସଉକ ମୋର ଥିଲା। ଆଉ ମୁଇଁ ଓଡ଼ିଆ ସାହିତ୍ୟ ବହି ଉପରେ ମୁଇଁ ବହୁତ ଧ୍ୟାନ ଦେଉଥିଲି, ଆଉ ମୋର ସବୁବେଳେ ଭଲ ମାର୍କସ୍ ବି ଆସୁଥିଲା ଓଡ଼ିଆ ସାହିତ୍ୟ। ଓଡ଼ିଆ ସାହିତ୍ୟର ସବୁ କବିତା ବିଭାଗଟା ମୋତେ ସବୁଥିରୁ ବେଶୀ ଭଲ ଲାଗୁଥିଲା। ଆଉ ମୁଇଁ କ୍ଲାସ୍ 7 ପଢ଼ିଲା ବେଲକେ ମୁଇଁ ମୋର ପହିଲା କବିତା କହିବି, ଯେନ୍ଟାକି କୋଠ ଭୋଗ ଖିଆ ଭଜନ,
0: ଆଜ୍ଞା ଆଜ୍ଞା,
1: କେ ମୁଇଁ ସମ୍ବଲପୁରୀରେ ଗୋଟେ କବିତା ବନେଇଥିଲି, ଯେନ୍ଟାକି କି ସେହି ରାଗରେ ମୁଇଁ ଗାଉଥିଲି ସେ ସମୟରେ।
0: ତାପରେ ପରେ ଆପଣଙ୍କୁ ମାନେ କେନ୍ତା ଭଲ ଲାଗିଲା, କବିତା ମାନଙ୍କର ସଂସ୍ପର୍ଶରେ କେନ୍ତା କିରି ଆସିଲେ, ଆପଣ ପଢ଼ିଲା ବେଳେ ସେ ବହିନୁ ଆପଣ ବେଶୀ ମାନେ ଅନୁପ୍ରାଣିତ ହେଲେ କି ଏନ୍ତା ଭୋଜନ?
1: ଓଡ଼ିଆ ସାହିତ୍ୟ ତ ମୁଇଁ ପ୍ରଚୁର ପଢ଼ୁଥିଲି, ମୋର ବହୁତ ପ୍ରିୟ ବିଭାଗ ଥିଲା ଓଡ଼ିଆ ସାହିତ୍ୟ। ତାପରେ ସେତ୍କି ବେଲକେ ଦୂରଦର୍ଶନରେ ମଝିରେ ମଝିରେ କବି ସମ୍ମେଳନ ଗୁଡ଼ାକ ହଉଥିଲା, ଓଡ଼ିଆ କବି ସମ୍ମେଳନ ଗୁଡ଼ାକ, ସେଟାକି ଦେଖିକିରି ମୁଇଁ ବହୁତ ଭାବେ ଅନୁପ୍ରାଣିତ ହେଲି। ତାପରେ ପତ୍ରପତ୍ରିକା ମାନକେ ଯେନ୍ କବିତା ଗୁଡ଼ାକ ବାହାରୁଥିଲା ମୁଇଁ ବହୁତ ପଢ଼ୁଥିଲି।
0: ଆଚ୍ଛା ଆଚ୍ଛା।
1: ଯେନ୍ତାକି ସମ୍ବଲପୁର ୟୁନିଭର୍ସିଟିରୁ ସପ୍ତର୍ଷି ଆମର ଆସୁଥିଲା, ଆମେ କଲେକ୍ଟ କରୁଥିଲୁ, ମୋର କାକାମାନେ କଲେକ୍ଟ କରୁଥିଲେ, ସପ୍ତର୍ଷି ଦେଖୁଥିଲି ସେ ସମୟରେ। ବିଭିନ୍ନ ପତ୍ରପତ୍ରିକା ଯେନ୍ ନ୍ୟୁଜ୍ ପେପର୍ ମାନକେ ବି ମଝିରେ ମଝିରେ ଗୋଟେ ଦୁଇଟା କବିତା ଦେଖବାର୍କେ ମିଳୁଥିଲା। ତାପରେ ବିଭିନ୍ନ କଲେଜର ସ୍ମରଣିକା, ବିଭିନ୍ନ ଅନୁଷ୍ଠାନମାନଙ୍କର ସ୍ମରଣିକା, ଏଥିରେ ମୋର କବିତା ବିଭାଗଟା ମୋର ପ୍ରିୟ ଥିଲା, କବିତା ମୁଇଁ ବହୁତ ପଢ଼ୁଥିଲି। ଆଉ ସେନୁ ମୁଇଁ ଅନୁପ୍ରାଣିତ ହେଇକିରି କବିତା ପ୍ରତି ମୋର ଗୋଟେ ରହିଲା ଆଗ୍ରହ ରହିଲା
0: ଯେ କେବେ ହେନ୍ତା ଆପଣଙ୍କର ମୂଲ ହେଲା କବିତା ଲେଖବାରଟା କିଛି ସୁର ଅଛେ?
1: ମୁଇଁ ପହିଲା ଯେତେବେଳେ ଗୋଟେ ଓଡ଼ିଆ କବିତା ଲେଖିଥିଲି, ଆଉ ସେତ୍କି ବେଲକେ ଜଗଦୀଶ ମହାନ୍ତି ବିଶିଷ୍ଟ କଥାକାର, ଓଡ଼ିଶାର ପ୍ରସିଦ୍ଧ କଥାକାର, ଆଉ ତାଙ୍କର ପତ୍ନୀ ସରୋଜିନୀ ସାହୁ ମ୍ୟାଡ଼ମ୍, ଏମାନଙ୍କର ସାଙ୍ଗେ ଆମର ପାରିବାରିକ ଗୋଟେ ସମ୍ପର୍କ ବି ଥିଲା, ଏମାନେ ବାର ବାର ଆମର ଘରକେ ଆନାଜାନା କରୁଥିଲେ। ତ ଥରେ ମୁଇଁ ମୋର ଓଡ଼ିଆ କବିତା ଯେନ୍ଟା ପହିଲା ଥର ଲେଖିଥିଲି, ଓଡ଼ିଆ କବିତା ମୁଇଁ ଜଗଦୀଶ ମହାନ୍ତିଙ୍କୁ ଦେଖାଲି।
0: ଆଚ୍ଛା।
1: ତ ଜଗଦୀଶ ମହାନ୍ତି ମୋର କବିତାଟାକେ ପଢ଼ିଲେ, ତାପରେ କହିଲେ ତମ ଦ୍ୱାରା କବିତା ହେବ କିନ୍ତୁ ପ୍ରଚୁର ପଢ଼ିବାକୁ ପଡ଼ିବ, ଏଇଟା କବିତା ନୁହଁ, ତମେ ପ୍ରଚୁର ପଢ଼ିଲା ପରେ ଯାଇକିରି ତମର କବିତା ଆରମ୍ଭ ହେବ। ଆଉ ସେନୁ ମୁଇଁ ଟିକେ ବେଶୀ ପ୍ରଭାବିତ ହେଲି ତାଙ୍କର ଦ୍ୱାରା। ତାପରେ ପ୍ରଚୁର ପଢ଼ାପଢ଼ିରେ ଧ୍ୟାନ ଦେଇକିରି ତାପରେ କବିତା କିଛିଟା ମୁଇଁ ଓଡ଼ିଆ ଲେଖିଥିଲି।
0: ହେଲେ ସମ୍ବଲପୁରୀ କବିତା ଲେଖବାରଟା କେନ୍ତା?
1: ସମ୍ବଲପୁରୀ ଲେଖବାର ପ୍ରକୃତିରେ ମୋର ମୂଲ ହେଲା, ଏଇଟା ମୁଇଁ ମସିହା ତ ମନେ କରି ନେଇ ପାରେ, ବ୍ରଜରାଜନଗରରେ ଜନଚେତନା ଆଡ଼ୁ ସେ ସମୟରେ ଗୋଟେ କାର୍ଯ୍ୟକ୍ରମ ହେଇଥିଲା, ଯେନେ ହଳଧର ନାଗ, ଦ୍ୱାରିକାନାଥ ନାୟକ, ଦୁର୍ଗା ମାଧବ ପଣ୍ଡା ଆଉ ଆମର ବିଶିଷ୍ଟ କବିମାନେ ସବୁ ବ୍ରଜରାଜନଗର ଆସିଥିଲେ। ସେନେ ତାଙ୍କର କବି ସମ୍ମେଳନ ଦେଖିଲି, ତାପରେ ସେଇମାନେ ଯାଇକିରି ଫେର ରାଜପୁରରେ କ୍ଷୀରୋଦ କୁଅଁରଙ୍କର ଅର୍ଗାନାଇଜିଂରେ ସେନେ ଗୋଟେ କବି ସମ୍ମେଳନ ହେଇଥିଲା, କବି କ୍ଷୀରୋଦ କୁଅଁରଙ୍କର, ସେନେ ମୁଇଁ କବିତା ଯେତେବେଳେ ଶୁଣିଲି, ପଶୁକବି ସୁଶୀଲ ମିଶ୍ର ବି ଥିଲେ ସେନେ, ତାପରେ ମୁଇଁ ଭାବିଲି କି ଓଡ଼ିଆ ନାଇଁ ଲେଖିକିରି ଆମେ ସମ୍ବଲପୁରୀ ଲେଖବାରଟା ବହୁତ ଜରୁରୀ ହେ, ଆଉ ସମ୍ବଲପୁରୀରେ ପ୍ରକୃତରେ ମିଠା ଅଛେ। ତାପରେ ମୁଇଁ ଆରମ୍ଭ କରିଥିଲି ମୋର ଗୋଟେ ପହିଲା କବିତା, ସେ ବ୍ରଜରାଜନଗରକେ ନେଇକିରି, ବିରିର ମାଡ଼େ ଚେପ୍ଟା କୁଲୁତ କେତେ କଲଠାବା, ଶୁଇଛେ ମୁହୁ ମାଡ଼ି ଭୁକର ବେଲକେ ଉଲୁକ ଜୀବନ, କାଣା ଖାଇବା କାଣା ଖୁଆବା, ଦେଇଛେ ଦାଁତ ଖେଚିଡ଼ି। ଏଇଟା ମୋର ପହିଲା ସମ୍ବଲପୁରୀ କବିତା,
0: ପୁରା ସୁର ରଖିଛନ୍। ତାପରେ ଏନ୍ତା ମୂଲ ହେଲା ଆର ଆପଣ କବିତା ସେନୁ ଲେଖିଲେ,
1: ତାପରେ ମୁଇଁ ଜୀବନକେ ନେଇକିରି ବିଭିନ୍ନ ସମସ୍ୟାକେ ନେଇକିରି ମୋର କବିତା ଲେଖବାର ମୁଇଁ ଚେଷ୍ଟା କଲି, ଆଉ ଲେଖିଛେଁ କିଛି, କେତେ ମାତ୍ରାରେ ସଫଳ ହେଇଛେ, କେତେ ଆଲୋଚନା ହେଇଛେ, ସମାଲୋଚନା ହେଇଛେ, ଲୋକ ଆଗ୍ରହ କରିଛନ୍, ଖୁସି ଲାଗ୍ସି ଯେନ୍ଟା ଲେଖିଥିଲି କାହାକେ ବି କାମ ଆସିଲା ବୋଲିକିରି। ସମ୍ବଲପୁରୀ ଭାଷାରେ ଶବ୍ଦର ଅଭାବ ନାଇଁନ, ପ୍ରଚୁର ଶବ୍ଦ ଅଛେ। ଆମେ ଆମର ମନର ବିଚାରକେ ପ୍ରସ୍ତୁତ କରବାର୍ ଲାଗି ଆମକୁ କେନ୍ସିନୁ ଉଧାରି ନାଇଁ ନେଲେ ବି ଚଲ୍ବା, ଆଜି ଯେନ୍ ଓଡ଼ିଆରେ ଯାହା ବି ତତ୍ସମ ଶବ୍ଦ ବ୍ୟବହାର ହଉଛେ ସେସବୁ ବି ଆମର ଶବ୍ଦ ଏ। ତତ୍ସମ ଶବ୍ଦ ଗୁଡ଼ାକକେ ଆମେ ଯଦି କହିମା କି ଇଟା ଅଲଗା ଭାଷାର ଶବ୍ଦ, ଆମେ ଏଇଟାକେ ୟୁଜ୍ ନାଇଁ କରୁ, ଆମେ ଇନେ ବ୍ୟବହାର ନାଇଁ କରୁ, ତାହେଲେ ସେଟା ଆମର ଭୁଲ ହେବା। କାରଣ ତତ୍ସମ ଶବ୍ଦ ଯେନ୍ଟା ସଂସ୍କୃତରୁ ଆସିଛେ ସେଥି ଆମର ପହିଲା ଅଧିକାର ଅଛେ, ତ ଆମେ ତତ୍ସମ ଶବ୍ଦକେ ଅତି ଆରାମରେ ଆମେ ଆମର ଭାଷାରେ ବ୍ୟବହାର କରିପାର୍ମା, ଆଉ ଇଟା ଆମର ଶବ୍ଦ ଆବରିବାର ସମୟ।
0: ଠିକ୍ ଠିକ୍।
1: ଆମେ ଯଦି ଶବ୍ଦକେ ଯଦି ଛାଡ଼୍ମା ବେଲେ ଆମର ଭାଷା ସମୃଦ୍ଧ ହେଇନାଇପାରେ। ଆମେ ଯେତିକି ଶବ୍ଦ ଆମର ସାହିତ୍ୟରେ ବ୍ୟବହାର କର୍ମା ସେ ସବୁ ଶବ୍ଦ ଆମର ହେବା, ଏଇଟା ମୋର ମତ।
0: ନିଶ୍ଚିତ ଭାବେ, ଆଉ ଇ ମାନସିକତା ନେଇକିରି ଯଦି ଆମେ ଲେଖ୍ମା ବେଲେ ଆମର ଭାଷା ବି ଆଉ ଟିକେ ବରକସ ହେବା, ଆଉ ଆମେ ସମ୍ବଲପୁରୀରେ ଖାଲି ଲେଖ୍ମା ବୋଲିକିରି ସଂକୀର୍ଣ୍ଣ ମନୋଭାବ ଯଦି ପୋଷଣ କର୍ମା ବେଲେ ନାଇଁ ହେଇପାରେ, ଉଦାର ହେବାର ଜରୁରୀ ଅଛି।
1: ଏକଦମ, ସମ୍ବଲପୁରୀ ତ ଉଦାର ଆଏ ବୋଲିକିରି ଆଜି ସମ୍ବଲପୁରୀ ସମ୍ବଲପୁର ଏତିକି ଆଗକେ ଯାଇଛେ।
0: ହଁ ହଁ ହଁ,
1: ଦେଖୁନ୍ ଆମର ସମ୍ବଲପୁରୀ ଭାଷାକେ, ଆମର ସମ୍ବଲପୁରୀ କବିତା ଲେଖା ଗୁଡ଼ାକକେ ଅନ୍ୟ ଭାଷାଭାଷୀ ବି ବହୁତ ଆଦର କରସନ୍, କାରଣ ଆମର ଭାଷା ଉଦାର ଆଏ। ଅଲଗାମାନଙ୍କର ଶବ୍ଦକେ ବି ଆମେ ଗ୍ରହଣ କରସୁଁ, ବ୍ୟବହାର କରସୁଁ, ସେମାନେ କିଛିଟା ବୁଝି ପାରସନ୍, ଆଉ ସେହି ଉଦାରତା ହଉଛେ ସମ୍ବଲପୁରୀ ଭାଷାର ମହାନତା। ସାହିତ୍ୟରେ ଆମକୁ ଗୋଟେ ସ୍ଥାନ ବନାବାର୍ ଲାଗି ପଡ଼୍ବା, ଆଉ ସେ ସ୍ଥାନ ବନାବାର୍ ଲାଗି ଉଦାରତା ହଉଛେ ସବୁଥିରୁ ପ୍ରଥମ ମାଧ୍ୟମ, ଏଇଟା ମୋର ମତ।
0: ନିଶ୍ଚିତ ଭାବେ, ଆର୍ ସେଟାକେ ଯଦି ଆମେ ଗ୍ରହଣ କରିକିରି କବିତା ହଉ କି ଗଳ୍ପ ହଉ କି କେନ୍ସି ବି କଥା ନି ହଉ ଯଦି ଲେଖ୍ଲା ବେଲେ ସେଟା ବହୁତ ଦୂରକେ ବି ଖେପି ପାର୍ବା। ତ ଆଜି ଆପଣ ତ କବିତା ମାନେ ଶୁଣାବାର୍ ଲାଗି ଇନ୍କେ ଆସିଛନ୍, ଶୁଣମା ଆପଣଙ୍କର ଗୋଟେ କବିତା।
1: ନିଶ୍ଚୟ ସାର୍, ମୋର ଗୋଟେ ନୂଆ କବିତା ଯାହାର ଶୀର୍ଷକ ଚାଲ୍ ସାଙ୍ଗ ଦାନେ ବାଗିଡ଼ି ଖେଲ୍ମା। ଏଇଟା ମହାଭାରତର କାହାଣୀକେ ନେଇକିରି ଆଏ, ବେଲାଲ ସେନ୍କୁ ମୁଇଁ ଲକ୍ଷ୍ୟ କରିକିରି କବିତାଟା ଲେଖିଛେ। ବେଲାଲ ସେନ୍ଙ୍କର ମହାନତା ଏସବୁକେ ନେଇକିରି କବିତା, ଶୀର୍ଷକ ହଉଛେ ଚାଲ୍ ସାଙ୍ଗଦାନେ ପାଗିଡ଼ି ଖେଲ୍ମା। ସେଦିନ ଭାବୁଥିଲି ତୁଇ ବି ଡରସୁ, ସେଦିନ ଭାବୁଥିଲି ତୁଇ ବି ଡରସୁ, ସମ୍ରତ ଆରୁ ସତ୍କହୁମାନଙ୍କର ଆବିର୍ଭାବକେ। ମୁଇଁ ନାଇଁ ତ କିଏ ନାଇଁ ସ୍ଲୋଗାନରଟି ପ୍ରତ୍ୟାଖ୍ୟାତ ରାଜନେତା ବାଗିର, ସମ୍କଟାର ବିରୋଧି ହରମେଶା ତୁଇ ବି କରୁଥୁସୁ ଫନ୍ଦିପିକର। ପଛେ କାଇଁ ନ ବୁଝିଲି ତତେ ବି ସବୁବେଳେ ସାଙ୍ଗଟେ ଦରକାର, ପଛେ କାଇଁ ନ ବୁଝିଲି ତତେ ବି ସବୁବେଳେ ସାଙ୍ଗଟେ ଦରକାର। ରାଧା ବାଗିର ଦୁଆ ଛିଡ଼ା, ସୁଦାମା ବାଗିର ଅରନ୍ ଛିଡ଼ା, ଗୁନ୍ ଗାଏବା ସାଥ ଦଉଥିବା ତୋର ଉବେଲ ବେଲା ବୋଲି। ଦେଖିଲି ଯେ ବିଶ୍ୱାସ କରି ନେଇ ପାରିଲି, ସବୁଆଡ଼େ ଧାଁ ଧପଡ଼ ଜାବରଜାତ, ରୁଥାନ ହୁକ୍ରାନ ଆରୁ ସଭେ ଯାକ ଉଦୁର୍ମାତ, ଯେତେବେଳେ ଏକେଇ ଗୋଟେ ଚକ୍ର ଏକା ନିଶବତ ଗୁନଗୁନେଇ ଚାଲିଛେ ଓଁ ଶାନ୍ତିର ମନ୍ତ୍ର। ହେତ୍କି ଥୁନ ବୁଝିଗଲି ତୋର ଗୋବର୍ଦ୍ଧନ ଟେକା ଚମତ୍କାର, ନାମ ଥି ତୋର ପଥର ଉପୁଲିବାର ରହସ୍ୟ, ତୋର ଧ୍ୟାନ ମାତ୍ରେ ହିଁ ମୋର ଭିତରେ ଉଭରି ଉଠୁଥିବାର ଗନ୍ଧମାର୍ଦ୍ଦନ ଉଠାବାର ବପୁ। ବେରଙ୍ଗ ଧରତିକେ ଲାଲ କରବାର ଠାନିଛୁ ଯେତେବେଳେ, ବେରଙ୍ଗ ଧରତିକେ ଲାଲ କରବାର ଠାନିଛୁ ଯେତେବେଳେ, ମତେ ବେଲାଲ କେ କେନ୍ତା ହେଲେ ଦେଇଥିତୁ ମୌକା, ଫିରବି ତୋର ଇଚ୍ଛାତି ଡୁକ୍ ଡୁକ୍ ମୁଟମୁଟ ଦେଖି ତ ପାରୁଛେ ଭୀଷଣ ଭୟଙ୍କର ମହାଭାରତ। ଏଛେନ୍ ମୁଡ଼ ଛିଡ଼ା ସରବ ଛିଡ଼ା ମୁଇଁ, ଏଛେନ୍ ମୁଡ଼ ଛିଡ଼ା ସରବ ଛିଡ଼ା ମୁଇଁ, ସାଙ୍ଗଟେ ହେଇ ଜରୁର ତୋର ପକ୍ଷିଆ ଧରବି, ଚୁନ୍ ଚୁନ୍ ହେବା

0: ରାଗରୁ ମୋର ବଚାକୁଚା ସତ୍ତା ସବକୁ କହିବି କିଏ ଅସଲ ଖିଲାଡ଼ି କୁରୁକ୍ଷେତ୍ରର ମୈଦାନତି କାହାର ଚାଲିଛେ ଖେଲ ଚାଲ ସାଙ୍ଗ ଜାନେ ବାଗଡ଼ି ଖେଲମା ତୁଇ ବାଘ ହେବୁ ମୁଇ ଛେଲ ତୁଇ ବାଘ ହେବୁ ମୁଇ ଛେଲ।
1: ବହୁତ ସୁନ୍ଦର କବିତା ସାର୍। ଇନୁ ଆଉ ଗୋଟେ କଥା ଆପଣଙ୍କର ଜାଣିବା ଲାଗି ଚାହିଁମୁ ଯେ ଆପଣ ଯେନ୍ ପ୍ଲଟ୍ଟା ନେଲେ ଏଇଠାନ ମହାଭାରତର ବୋଲିକିରି ଆପଣ କହିଲେ, ତ କେନ୍ତା କରି ଆପଣଙ୍କର ମନ ଭିତରେ ବାଛସନ୍ ଯେ ମୁଇଁ ଇଟାକେ ନେଇକିରି କବିତାଟେ ଲେଖ୍ମି ବୋଲିକିରି କହେସନ୍, ଯେ କବିତାଟା ନିଜର ମନର ଗୋଟେ ଆବେଗେ ମନ ଭିତରକେ ଅନ୍ଧଲେଇ ପକାଶି ଗୋଟେ ଭାବଟେ ଆଇଲେ ବୋଲିକିରି, ତ ଇ ପ୍ରକାର ଗୋଟେ ମାନେ ମହାଭାରତ ନୁ ଗୋଟେ ଭାବଟେ ସୃଷ୍ଟି କଲା ଭଳିଆ ଗୋଟେ ପ୍ଲଟ୍ଟେ କେନ୍ତା କରି ଆପଣ ବାଛସନ୍ ଗୋଟେ କବି ହିସାବେ, ଏଇ କଥା ଟିକେ କହିବେ।
0: ଦେଖୁନ୍, ମୋର ମତରେ ସୃଷ୍ଟି ହଉଛେ ଗୋଟେ କବିତା। ଯେନ୍ତା ପ୍ରହଲ୍ଲାଦ କହୁଥିଲେ ନା କି ସୃଷ୍ଟିର ସବୁ କଣରେ ଭଗବାନ ବିରାଜମାନ, ହେନ୍ତା ମତେ ଯାହା ଲାଗ୍ସି ସୃଷ୍ଟିର ସବୁନେ ଆଉ ସବୁବେଲେ କବିତା ଭର୍ତ୍ତି ହେଇକିରି ଅଛେ। ଆଉ ଇ କବିତା ଅହରହ ଝରୁଛେ, ଆଉ ଇ କବିତା ଝରିକିରି କାଣା କର୍ସି ଗୋଟେ କଲମକେ ମାଧ୍ୟମ କର୍ସି ଆଉ ଧରା ଉପରକେ ଅବତରଣ କର୍ସି। ଆଉ ସେ ଯେନ୍ କଲମକେ ମାଧ୍ୟମ କର୍ସି, ଯେନ୍ ବ୍ୟକ୍ତି ସେ କଲମର ମାଲିକ ଥିସି, ସେ ବ୍ୟକ୍ତିଟା କବି ହେବାର ଗୌରବ ଅର୍ଜନ କର୍ସି। ମୋର ମତରେ କବି ଲାଗି କବିତା ନୁହେଁ, କବିତା ଲାଗି ହିଁ କବି ଏ। କବିତା ଲାଗି ବୋଲିକିରି କବିଟେ ସେ କବିତା ସାଙ୍ଗେ ତାର ନାମ ଲେଖବାର ମୌକା ପାଇସି ଆଉ ସେ କବି ଭାବେ ଗୌରବ ବି ଅର୍ଜନ କର୍ସି। ତ କବିତା ସୃଷ୍ଟିନେ ସବୁବେଲେ ଅଛେ, କେତେବେଲେ କେନ୍ ହିସାବରେ ଆସ୍ବା କାହାର ଇନ୍କେ ଆସ୍ବା, ସେ କବିତା ଆପଣଙ୍କର ନିକେ ଦୟା କଲେ ସେ ଆପଣଙ୍କର କଲମକେ ମାଧ୍ୟମ କରବା, ଆପଣଙ୍କୁ ଦୟା କଲା ବୋଲି ଆପଣ ସେ କବିତାର କବି ହେଲେ। ଆଉ ଆପଣ ଯେନ୍ ପଚାରିଲେ ଖାସ କରି ଇ କବିତା ଇଟା ପ୍ଲଟ୍ କେନ୍ତା କରି ଆଇସି ମନକେ, ପୁରା ସାରା ଜୀବନଟା ଲାଗ୍ସି କି ଗୋଟେ ମହାଭାରତ ହିଏ। ଚାରିଆଡ଼େ ସଂଗ୍ରାମ ଚାଲିଛେ, ରୁଥାନ ହୁକରାନ ଜାବରଜାତ ଚାଲିଛେ। ଯେହେତୁ ଇଟା ଗୋଟେ ମେଦର ମେଦିନୀ ଏ, ଭଗବାନ ମେଦିନୀକେ ମେଦ ଉପରେ ସୃଷ୍ଟି କରିଛନ୍, ଇନେ ହନାକଟା ଲାଗିକିରି ରହେବା। ତ ଇନେ ଅର୍ଜୁନ ହେଇକିରି ଭଗବାନଙ୍କର ସାଙ୍ଗେ ବାଗଡ଼ି ଖେଲବାର ଅପେକ୍ଷା ଇନେ ବେଲାଲ ସେନ ହେଇକିରି ବାଗଡ଼ି ଖେଲବାର ଲାଗି କେନ୍ତା ଗୋଟେ ମୋର ଭିତରେ ଗୋଟେ ଆତୁରତାଟେ ଆସିଲା। କାରଣ ବେଲାଲ ସେନ ହିଁ ଚାଲାକ ଏ, ଯିଏକି ପ୍ରକୃତିରେ ସେ ଭଗବାନକେ ଦେଖିପାରିଛେ ଆଉ ମହାଭାରତର ଅସଲ ରହସ୍ୟକେ ସେ ବୁଝିପାରିଛେ। ଆଉ ସେ ତାର ସତ୍ତା ଟିକ ଯେତେବେଳେ ତାର ମୁଡ଼ ଟିକ ମହାଭାରତରେ ଲଟକିଛେ, ଆଉ ସେ ଚୁନ୍ ଚୁନ୍ ହେବାର ଆଗରୁ ସେ ଭଗବାନଙ୍କର ସାମ୍ନାରେ ଏତିକି ଆଗ୍ରହ କରୁଛେ କି ହେ ଭଗବାନ, ଇ କୁରୁକ୍ଷେତ୍ର ମୁଇଁ ତୋର ଯେନ୍ତା ରାଧା ସମସ୍ତଙ୍କୁ ତୁଇ ଦୁଆଁ ଛିଡ଼ା କରିଦେସୁ, ତୋର ସାଙ୍ଗେ ସାଙ୍ଗ ହେଲା ବେଲକେ ସମସ୍ତଙ୍କୁ ଛିଡ଼ା କରିଦେସୁ, ହେନ୍ତା ମୁଇଁ ବି ତ ଛିଡ଼ା ଏ, ମୁଇଁ ବି ତ ମୁଡ଼ ଛିଡ଼ା ହେଇଯାଇଛେ, ତ ମୋତେ ବି ତୋର ସାଙ୍ଗଟେ ବୋଲିକିରି ଭାବ, ଆଉ ମୁଇଁ ବି ତୋର ଜରୁର ଗୁଣ ଗାଇବି, ଆଉ ମୁଇଁ ସମସ୍ତଙ୍କୁ କହିବି କି କୁରୁକ୍ଷେତ୍ରର ମୈଦାନଟି କାହାର ଖେଲ ଚାଲିଛେ ଆଉ କିଏ ଅସଲ ଖିଲାଡ଼ି, ଇଟା ମୁଇଁ ସମସ୍ତଙ୍କୁ କହିବି। ଆଉ କମ୍ ସେ କମ୍ ଏଛେନ୍ ଚାଲ ଥରେ ତୁଇ ମୁଇଁ ବାଗଡ଼ି ତ ଖେଲୁ, ତୁଇ ବାଘ ହେବୁ ଆଉ ମୁଇଁ ଛେଲ ହେବି, ମୁଇଁ ତତେ ସବୁବେଳେ ବାନ୍ଧବାର ଲାଗି ଚେଷ୍ଟା କରୁଥିବି, ତୁଇ ମୋତେ ସବୁବେଳେ ଗିଲବାର ଲାଗି ଚେଷ୍ଟା କରୁଥିବୁ।
1: ବହୁତ ଚମତ୍କାର ଆପଣଙ୍କର ଏଇ ଉପସ୍ଥାପନା। ହେଲେ ସାର୍, ଆପଣଙ୍କୁ ଗୋଟେ କଥା କହୁଥିଲେ ଯେ ସୃଷ୍ଟିରେ ସବୁଆଡ଼େ କବିତା କବିତାମୟ ହିଁ ଆଏ ଏଇ ସୃଷ୍ଟିଟା ବୋଲିକିରି, କବିତା ଯାହାକେ ଦୟା କରବା ହୁଏତ ତା ନେକେ ଆଇବା, ଆଉ କବିତା ମାଧ୍ୟମରେ ହିଁ ଗୋଟେ କବି ପରିଚୟଟେ ପାଇସି। ହେଲେ ଆମେ କବିତାକେ ବି ଭଲ ପାଇସୁଁ, ଆମର ମନ ଭିତରେ ବି ଗୋଟେ ମାନେ କବିତାକେ ଭଲ ପାଇବାର ମାନସିକତାଟେ ଅଛି, କବିତା ମନସ୍କ ସମସ୍ତେ ଆଉ, ଯେହେତୁ ଆମେ କବିତା ଲେଖିପାରୁଁ କି ନାଇଁ ପାରୁଁ, କବିତା ବୁଝିପାରୁଁ କି ନାଇଁ ପାରୁଁ ଆମେ ଶୁଣସୁଁ, ହେଥିଲାଗି ଟିକେ କବିତା ମନସ୍କ ବୋଲିକିରି ବି ଆମେ କହେମା। ହେଲେ ଗୋଟେ ସାଧାରଣ ଲୋକଟେ ଆଉ ଗୋଟେ କବିର ଭିତରେ କାଣା ପାର୍ଥକ୍ୟ ଥିସି ଯେ ସେ କବିତାଟା ହୁଏତ ତାର୍ ନେକେ ଯିସି, କିମ୍ବା ସେ କବିତାକେ କଲମ ଜରିଆଥି ଗୋଟେ କବିତା ଭାବରେ ରୂପ ଦେସି ଆରୁ ପାଠକମାନଙ୍କର ନିକେ କି ଶ୍ରୋତାମାନଙ୍କର ନିକେ ପହଞ୍ଚାସି, କାଣା ତାଙ୍କର ନେ ବେଶୀ ଥିସି?
0: ସାର୍, ମୋର ହିସାବରେ
1: ଆଜ୍ଞା
0: ସମସ୍ତେ ଗୋଟେ ଗୋଟେ କବି, ସମସ୍ତଙ୍କର ଭିତରେ ଗୋଟେ କବି ଭାବଟେ ଅଛେ, ଯିଏ କବିତାକେ ଭଲ ପାଏସି, ସାହିତ୍ୟକେ ଯିଏ ଭଲ ପାଏସି, ଟିକେ ବି ଯାହାର ଭିତରେ ସାହିତ୍ୟ ମନସ୍କ ପ୍ରବୃତ୍ତି ଅଛେ ସେ ଗୋଟେ କବି ଏ। ହଁ, କଥା ହେଲା ସେ କବିତାକେ ପ୍ରସ୍ତୁତ କରି ନେଇପାରେ, କଥା ହେଲା ମୁଇଁ ଯେନ୍ତା ଆଗରୁ କହିଲି କବିତା ହୁଏତ ତାହାକେ ଭରସା ନେଇ କରିପାରେ, ତାହାକେ ଦୟା ନେଇ କରେ, କିନ୍ତୁ କବିତା ଯାହାକେ ଭରସା କଲା, ଯାହାକେ ଦୟା କଲା, ତାର କଲମରୁ ସେ କବିତାଟା ଉତରଲା। ହେତିର୍ଲାଗି କାଣା ହେସି, ଗୋଟେ ମଣିଷ ସବୁବେଲେ କବି ନୁହେଁ, ଗୋଟେ ମଣିଷ କେତେବେଲେ ଚୋର ଥିସି, କେତେବେଲେ ବାପା ହେଇଥିସି, କାହାର ପତି ହେଇକିରି ଥିସି, ତ କେତେବେଲେ ଅତି ହୀନମନ୍ୟତାର ବି ବ୍ୟବହାର କର୍ସି, କିନ୍ତୁ ଆଉ ଗୋଟେ କ୍ଷଣରେ ସେ ଗୋଟେ ବହୁତ ବଡ଼ କବି ହେସି। ଏନ୍ତା ସୁନ୍ଦର ବିଚାରଟେ ସେ ଉତରେଇଥିସି ଯେ ଆମେ କବିତା ପଢ଼ିଲେ ଭାବମା ଇଏ ସ୍ୱୟଂ ଭଗବାନର ପାଖାପାଖି ଲୋକ ଏ, କିନ୍ତୁ ଅସଲରେ କବି ତ ସେଟା ନୁହେଁ, ସେ

0: ଥିଲାଗି କବିତ୍ୱଟା କବିତା ଗୋଟେ ବ୍ୟକ୍ତି ଉପରେ ସବାର ହେସି, ଯେନ୍ତା ବରୁଆ ଲାଗ୍ସି, ବରୁଆ ଯେନ୍ତା ଲାଗିଥିସି ବେଲେ ସେତ୍କି ବେଲ୍କେ ଯେନ୍ ବକ୍ତିସି ବରୁଆ, ହେନ୍ତା ଯେତେବେଲେ କବିତ୍ୱ ଲାଗିଥିସି ଜଣଙ୍କର ଉପରେ ସେତ୍କି ବେଲ୍କେ ସେ ଯାହା ବକ୍ତିସି କିମ୍ବା ତାର କଲମରୁ ସେ ଯେନ୍ ବକ୍ତାନଟାକେ ସେ ନିଜେ ଲେଖି ଦେଇପାରସି ସେଟା ହେଇଯାଏସି କବିତା। ତ ସାଧାରଣ ମନୁଷ ଉପରେ ସେ ବରୁଆ ନାଇଁ ଚଢ଼େ, କାରଣ ସମସ୍ତଙ୍କୁ କଲାସି ନାଇଁ ଲାଗେ। କଲାସି କିଛି ଲୋକଙ୍କୁ ଲାଗ୍ସି, ଗାଁରେ ଆମେ 5000 ଲୋକ ରହିସୁଁ, କଲାସି ଲାଗିନେ ବାଲା 2 ଲୋକ କି 3 ଲୋକ ଥିସନ୍। ତ ଇଟା କଥା
1: ହେଲେ ଇନୁ ଆଉ ଗୋଟେ କଥା ଆପଣଙ୍କର ଜାଣିବା ଲାଗି ଚାହିଁମୁ ଯେ ହେ ଚିନ୍ତା ଆପଣ କହିଲେ ଯେ କବିତା ମନସ୍କ ସମସ୍ତେ ହେଲେ ବି କବିତା ଶଙ୍କରକେ ନାଇଁ ଯାଏ କିମ୍ବା ଶଙ୍କରର ଆଡ଼ୁ କବିତାଟେ ଲେଖି ନାଇଁ ହୁଏ, ହେଲେ ପ୍ରକୃତିରେ ଯିଏ କବିତାଟେ ଲେଖ୍ସି ତାରଣୁ ବି କିଛି ପ୍ରୟାସ କରବାର୍ ଲାଗି ପଡ଼୍ସି କି ହେନ୍ତା ହେନ୍ତା ହେଇଯାଏସି? ଆପଣଙ୍କର ଅନୁଭବରୁ କିଛି କହିବେ।
0: ନିଶ୍ଚୟ କବିତା ମନସ୍କ ହେବାର୍ ଲାଗି ପଡ଼୍ସି। ଆମେ କବିତାଟେ ଆମର ନିକେ ଉତରୁଛେ ବେଲେ ସେ ଆମକୁ ଟିକେ ହଲାସି, ଭିତରୁ ହଲାସି କି ମୁଇଁ ଉତରବାର୍ ଲାଗି ଚାହୁଁଛେ ତୋର କଲମରୁ। ଆମେ ଯଦି ତଥାପି ବି କଲମଟାକେ ଯଦି ବନ୍ଦ କରିକିରି ରଖମା ବେଲେ ସେ ଉତରବା କେ ନାଡ଼ୁ। ସେ ଆମକୁ କହିସି, ଆମର ଭିତରେ ଗୋଟେ ଉଦ୍ମୁଦାନଟେ ଆଇସି କି କବିତା ମୁଇଁ ଉତରବାର୍ ଲାଗି ଚାହୁଁଛେ, ମୁଇଁ ଉତରବାର୍ ଲାଗି ଚାହୁଁଛେ, ଆପଣଙ୍କୁ ବହୁତ କଷ୍ଟ ଦେସି। ସେତ୍କି ବେଲ୍କେ ଆପଣଙ୍କର କଲମର କ୍ୟାପ୍କେ ଖୁଲ୍ବାର୍ ଲାଗି ପଡ଼୍ସି, କାଗଜଟେ ସାମ୍ନାରେ ରଖବାର୍ ଲାଗି ପଡ଼୍ସି। ଇଟା ହଉଛେ କବିର ଦାୟିତ୍ୱ। କବିତା ତ ଉତରବା, କିନ୍ତୁ କବିର ବି ଗୋଟେ ଦାୟିତ୍ୱ ଅଛେ, କଲମର ଠିପିଟାକେ ଖୁଲ୍ବାର୍, କ୍ୟାପ୍କେ ଖୁଲ୍ବାର୍, କାଗଜର ଉପରେ ସେ କଲମର ମୁନକେ ଥୁଇବାର୍। କବିତାର ନାଁଟା କବିତାର ତଲେ କିମ୍ବା ଉପରେ ଲେଖି ବି ଦେସି, କିନ୍ତୁ ହେତ୍କିରେ କବିର କର୍ତ୍ତବ୍ୟ ନାଇଁ ସରିଯାଏ। କବିର କର୍ତ୍ତବ୍ୟ ଫେର୍ ଅଛେ କବିତାର ଧରାବତରଣକେ ସଫଲ କରବାର୍ ଲାଗି ବୋଲିକିରି। ସେ କବିତା ଯେନ୍ ଉତରିଛେ ସଫଲ ସେତେବେଲେ ସେ ଉତରବା, ତାର ଧରାବତରଣ ସେତ୍କି ବେଲ୍କେ ସଫଳ ହେବା ଯେତେବେଲେ ସେ କେନ୍ସି ଶ୍ରୋତାମାନଙ୍କର ନିକେ ଯିବା, କେନ୍ସି ପାଠକମାନଙ୍କର ନିକେ ଯିବା, ଉଚିତ ପାଠକ ଉଚିତ ଶ୍ରୋତାମାନଙ୍କର ପାଖକେ ଯାଇକିରି ସେ ଗୋଟେ ଆହ୍ୱାନ ଦେଇପାରବା, ପରିବର୍ତ୍ତନ ଲାଗି ଆହ୍ୱାନ ଦେଇପାରବା, ଗୋଟେ ନୂଆ ଉଦ୍ବେଳନଟେ ସୃଷ୍ଟି କରିପାରବା, ବେଲେ ଯାଇକିରି କବି ବି ସାର୍ଥକ ହେଲା, କବିତା ବି ସାର୍ଥକ ହେଲା।
1: ବେଲେ ସାର୍ ଆପଣଙ୍କର କଲମର ନିଥିରି ଥିବାର ହେନ୍ତା କବିତାଟେ ଶ୍ରୋତାମାନଙ୍କର ପାଖକେ ଆମେ ପହଞ୍ଚାମା ଇହାଦେ କାଣା ଶୁଣାବେ?
0: ସାର୍ ମୁଇଁ ଗୋଟେ ମୋର ସତ୍ ସପନ ବହିର ଗୋଟେ ପୁରୁଣା କବିତାଟେ ଶୁଣାବାର୍ ଲାଗି ଚାହିଁବି। ଏଇଟା ଗୋଟେ ରେଜାକେ ନେଇକିରି କବିତା, ଗୋଟେ ସାଧାରଣ ଝିଅକେ ନେଇକିରି ଗୋଟେ କବିତା। ଆମର ସମ୍ବଲପୁର ଅଞ୍ଚଳର ଆମର ଅଞ୍ଚଳରେ କେନ୍ତା ଜୀବନ ଜିଉନି ସେଟାକେ ଇନେ ପ୍ରସ୍ତୁତ କରବାର ଚେଷ୍ଟା ହେଇଛେ। କବିତାର ଶୀର୍ଷକ କେତେ ସହେବା। ଗଲା ଗଲା ବନେ ହେଲା, ରୋଜ ପରତିର ଝମେଲାନୁ ଝନେ ଗଲା। ଗଲା ଗଲା ବନେ ହେଲା, ରୋଜ ପରତିର ଝମେଲାନୁ ଝନେ ଗଲା। କେତେ ଆରୁ ଲୁକିଥିତା ଭୁଏକେ ଭଣାରିକେ, କେତେ ଆରୁ ଜବ୍ଦିଥିତା ଝାଙ୍କରର ଡାକ ମକଦମର ହକୁଆକେ। ବନେ ହେଲା ହାଏଣ ସରେ ଗଡ଼ବାର ଆଗରୁ, ଜୁଏ ପାଏନ ବୁଡ଼ବାର ଆଗରୁ, ପରା ପାଟକିର ଅଜାନ୍ତେ କେନ୍ ଛଟକେ ଅକ୍ତା ପେଟେ ଗଲା ଯେ ଛିଞ୍ଛନ୍ ଲେହେଟି ନାଇଁ ଦେଖ୍ଲା। ଲୁକେ ତ ପାହାଚିନାକେ ଇଞ୍ଚରାବେ ରକତର ଥିପାମାନଙ୍କୁ ଅନସରାବେ, କାହାର ଖୁରାକ ହେଇଥିଲେ କେନ ପାଇବେ ଯେ ସୁରାକ। ହେତ ଧିକ୍କାର୍ଥି ହଦ୍ମ ଦେଇଛେ ଆରୁ ବିକାର୍ଥି ପଲାତେ ପଲେଇଛେ। ଖୁଜି ଜାଣିଲେ ମିଲ୍ବା ତାର ବାହା ଜାଙ୍ଗଲର ଦରତ, ମୁନୁଷ୍ପନର ଜିତ୍ ଲାଗି ତାର ପେଟର ଦୁଃଖ ଉପାସ ବାହାର ବାର କଥା। ଦେଖି ଜାଣିଲେ ଦିଶ୍ବା ସହରର ସବୁ ମହଲ, ସବୁ କାନ୍ଥିମାନ୍କେ ମଙ୍ଗଲା ଝୁଣ୍ଟି ଲେଖେ ତାର ହାତର ଛାପା। ହର ପକ୍କା ବିଲ୍ଡିଂର ଖାଚେନ୍ମାନ୍କେ କଚେରୀର ସବୁତ ଲେଖେ ଝୁପା ଝୁପା ତାର ଆଙ୍ଗଠିର ଟିପ୍ଚିହ୍ନା। ସହରର ଗଲି କନ୍ଦି ରୋଡ଼ ଅଫିସ ନାଲିମାନ୍କେ ବି ବାରି ଜାଣିଲେ ବାସ୍ବା ତାର ଝାଲର ବାସ୍ନା। ବେଙ୍କେ ଖନ୍ଦଲା ନାଇଁ କି ଗୁଡ଼େ ଛନ୍ଦଲା ନାଇଁ, ନରିହା ଢିଲା କି ଗୁହାଲ ମେଲା, ବେଲସୁ ତ ଦୁଆଁ ଛିଡ଼ା ଖଡ଼ଖଡ଼ାଟା। ଚାହିଁଥିଲେ ଚୁପ୍ଲି ପାରିଥିତା ମୁହୁ ଯାହିଁ ତାହିଁ, ସେ ବି ନେଇ ପାରିଥିତା ଆସରା ଧୋପ ଧୌଲିଆ ବଡ଼ଲୁକର ଛାୟାଥି, ଖେଜା ଖେଜା କରି ପସରେଇ ପାରିଥିତା ବଡ଼ା ମହରଗର ରୂପକେ। ବର୍ଦିବାଲାକର ସନ୍ଧିତି ସେ ବି ପାରିଥିତା ରାନ୍ଧି, ଗୁଟେ ଚୁଇଲ ଥିନ ବଗଡ଼ା ଭାତକେ ପୁଖରା ମହୁଲ, ବେଧକ ବିକି ପାରିଥିତା ରାନୁ ଢେଣା ପୁଡ଼ାକେ ପୁଡ଼ା ଗଞ୍ଜେଇ। ଖୟତ ହେଇଯିବେ ନାତା ଗୁତା, ନିଜର ହାତେ ସଖଲିଲା ଛୁଆ ପୁତା, ବିଦ୍ରେଇ ଦେବେ ଗାଁର ପୁରୁଖା ପାତିର ଇଜ୍ଜତ। ହେଥିର୍ଲାଗି କାଇନ ସହରେ ବୁର୍ଲା କରମ୍କେ ହେଜା କରି ରେଜା ହେଲା ଯେ। ହେତି ତମେ ବୋଲବ କାଲ୍ଟୁଣି ପଞ୍ଚକେ ଡକାବ ଘଡ଼ିକେ ଘଡ଼ି, ଅପର୍ଣ୍ଣିଆ ପଲ୍ହା ବୋଲି ଠିକ୍ ପିଲ୍କାଲା ବେଲ୍କେ ଖୁଣ୍ଟି ଦେବାର ଉପେ କରବ କେତେ ସହେବା। ପାରିଥିତ ବେଲେ ଖଞ୍ଜି ହେଇତି ତ ରାଞ୍ଜ ଖଣ୍ଡେ ହେଇ, ପାରିଥିତ ବେଲେ ଖଞ୍ଜି ହେଇତି ତ ରାଞ୍ଜ ଖଣ୍ଡେ ହେଇ, ଦେଖିତି ତ ମଡ଼ୁଆ ପାଟ ଲପ ଲପେଇକରି ଲହପି ବୁଲିଥିତା ସୁଖର ଲହ, ଟପି ଯାଇଥିତା ତମର ଛାଏନ୍ ବିନ୍ ପାଏନ୍ ବିନ୍ ମାଇନ୍ ଥିବି ଆରୁ ରଜୋ ବଜ କରି କୁଲ୍ଜି ଦଉଥୁତା ରୋଜ ପରତି ରନ୍ଧେ ଆରୁ ରବୋ ଜବୋ କରି କୁଲ୍ଜି ଦଉଥୁତା ରୋଜ ପରତି ରନ୍ଧେ।
1: ଚମତ୍କାର ଆପଣଙ୍କର କବିତା, କବିତା ଯେନ୍ତା ହେଇଛେ ଆପଣଙ୍କର ଉପସ୍ଥାପନା ଭି ଏତେ ସୁନ୍ଦର, ମନ୍କେ ପୁରା ମୋହି ନେଉଛେ। ହେଲେ ସାର୍, କବିତା ଲେଖ୍ବାର୍ଟା ଗୁଟେ ଦିଗ ଏ, ଆଉ କବିତାକେ ଉପସ୍ଥାପନ କର୍ବାର୍ କି ତାକେ ଆବୃତ୍ତି ଯେନ୍ କଥା କହୁଛୁଁ ସେଟା ଗୁଟେ ବଢ଼ିଆଟି ଜିନିଷେ। ତ ଆପଣ ଆମର୍ ସମ୍ବଲପୁରୀ କବିତାକେ ଯେନ୍ ହିସାବେ ଆବୃତ୍ତି କଲେ ନିଶ୍ଚିତ ଭାବରେ ହୃଦ୍କେ ଭେଦି ଯିବାର ବାଗିର୍ ଆପଣଙ୍କର ସେ ଶୈଳୀ ଏ। ଆଉ ଆମେ କବିମାନେ ଯାହା ବି କବିତା ଲେଖୁଛୁଁ, ଲେଖ୍ବାର୍ ସାଙ୍ଗେ ଉପସ୍ଥାପନା ଶୈଳୀର ବି ଗୋଟେ ବଡ଼ିଟେ ମହତ୍ତ୍ୱ ରହିଛେ ଗୋଟେ ଶ୍ରୋତାନିକେ ପହଞ୍ଚାବାର୍ଟା। ହେଲେ ହେନ୍ତା ଦେଖ୍ବା ବେଳେ ତ ସମିଆ ଆମର୍ ପାଖେ ବହୁତ କମ୍ ଏ, ଫିର୍ ବି ପରାମର୍ଶ ହିଁ ଚାହେଁମୁ ଯେ ଆଜିକାଲି ଦେଖାଯାଉଛେ ଗଣମାଧ୍ୟମ ସୋସିଆଲ ମିଡ଼ିଆମାନ୍କେ ବହୁତଟେ କବି ତାଙ୍କର କବିତାମାନେ ଲେଖୁଛନ୍ ଛାଡ଼ୁଛନ୍। କବିତା ଲେଖ୍ବାର ଗୋଟେ ଉଷ୍ଣାକିଟେ ଅଛେ ଆମର ଯୁବପିଢ଼ିମାନଙ୍କର ଉପରେ, ତାଙ୍କର କବିତା ଯାହା ଲେଖୁଛନ୍ ସେ ମାନ ଆଉ ତାଙ୍କର ସେ ଇଚ୍ଛା ଯେନ୍ ଅଛେ ସେଟାକେ କେନ୍ତା ପ୍ରକାର ପ୍ରସ୍ତୁତ କରିକିରି ଯଦି ସମାଜକେ ଛାଡ଼ିଲେ ଭଲ୍ ହେତା, ଯେନ୍ କଥା ଆପଣ ଟିକେ ଆଗରୁ ବି କହୁଥିଲେ ଯେ ଆମର କବିତାର ଯେନ୍ ମାନ ଅଛେ ଗୋଟେ ଉନିଆ ଭାଷାରେ ବି ତାହା ସେଟା ଟ୍ରାନ୍ସଲେସନ୍ ହେଇକିରି ଯେନ୍ତା ଯାଉଛେ, ଇଟା ଖାଲି ଆମର ଇ ପଶ୍ଚିମାଞ୍ଚଳ କିମ୍ବା ଓଡ଼ିଶା କାଏଁ କରି ଆମର ଭାରତ ବାହାରି ବି ଯିବାର ଯେନ୍ ଗୋଟେ ସାମର୍ଥ୍ୟ ରଖିଛେ ସେଟାକେ ପୂରଣ କରିପାରତା ବେଲେ ସେ ପ୍ରକାରର କବିତା ଲେଖ୍ବାର ଲାଗି ଗଲେ ଆମର ଇ ନୂଆ ଯୁବପିଢ଼ିମାନ୍କେ କାଣା କର୍ବାର କଥା ବୋଲିକିରି ଆପଣ ଗୋଟେ ପରାମର୍ଶ ଦେବେ।
0: ମୁଇଁ ଯେନ୍ତା ପହେଲା କହିଲି, କବିତାକେ କବିଟେ କେତେବେଲେ ବି ନାଇଁ ଭାବୁକି ମୁଇଁ ଲେଖିଛେ ଇଟାକେ ବୋଲିକିରି, ସେ ସବୁବେଲେ କବିତା ଭାବୁକି ମୋତେ ଦୟା କଲା ବୋଲିକିରି। ତାପରେ ଯେତେବେଳେ କବିତାଟେ ଉତିର୍ସି ଗୋଟେ କଲମରୁ, ସେ ପହଲା କବିକେ ହିଁ ଆତ୍ମତୃପ୍ତି ଦେସି। କବିତା ପହଲା କବିକେ ଯଦି ତୃପ୍ତ କରିପାରିଲା, ତାପରେ ଯାଇକିରି ସେନେ ସମ୍ଭାବନା ଅଛେ ଯେ ସେ କେନ୍ସି ପାଠକକେ କିମ୍ବା କେନ୍ସି ଶ୍ରୋତାକେ ସେ ତୃପ୍ତି ଦେଇପାର୍ବା କିମ୍ବା ତାର୍ ମନ୍କେ କିଛି ମାତ୍ରାରେ ପ୍ରଭାବିତ କରିପାର୍ବା। ଯଦି କବିତାକେ ଆମେ ବି ଲେଖିଦେଲା ଆଉ ଆମେ ପଢ଼୍ବାର ନାହିଁ, ଆମକୁ ତୃପ୍ତି ମିଳିଲା କି ନାହିଁ ଆମେ ଯଦି ବୁଝି ପାର୍ବାର ନାହିଁ, ତାହେଲେ ସେ କବିତାରେ ସାର୍ଥକତା ଅସମ୍ଭବ ଏ। ତ କବିତା ପହଲା ନିଜେକେ ତୃପ୍ତ କରୁ, ବେଲେ ଯାଇକିରି ସେ ଅଲଗାମାନେ ବି ସେନେ ତୃପ୍ତି ପାଇବେ।
1: ଚମତ୍କାର କଥାଟେ କହିଲେ ସାର୍। ତ ଯାହା ବି କବିମାନେ ଇହାଦେ ଲେଖୁଛନ୍, ପହଲା ନିଜେ ଖୁସି ହୁଅନ୍, ତାପରେ ସେ ଖୁସିକେ ଅନ୍ୟ ଲୋକକେ ବାଟୁନ୍।
0: ନିଶ୍ଚୟ ସାର୍,
1: ଧନ୍ୟବାଦ ଆପଣଙ୍କର କବିତା ଲାଗି, ଆପଣଙ୍କର ଦ୍ୱିପଦ କଥା ଲାଗି। ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ। ଜୁହାର।
0: ଜୁହାର ସାର୍।
1: ଶ୍ରୋତାବନ୍ଧୁ, ଆଇସ୍ ତ ଶୁଣିଲେ କବି ଅନିଲ କୁମାର ଦାସଙ୍କ ସାଙ୍ଗେ କଥାବାର୍ତ୍ତା ଆଉ ତାଙ୍କର କେତେଟା କବିତା। ହେଲେ ସୃଜନିକାର ଇଥରର ଏ ସଂସ୍କରଣକେ ଇଠାନେ ରଖମା। ଜୁହାର।
2: ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା ଶୁଣିଲେ। ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଂ। ଆଗେ ଶୁଣି ସମ୍ବଲପୁର ସୁଗମ ସଙ୍ଗୀତଟି ଶୁଣନ୍ତୁ। ଶିଳ୍ପୀ ଜୟଦେବ ତନ୍ତି, ଗୀତଟିକୁ ରଚନା କରିଛନ୍ତି ଭିକାରୀ ଚରଣ ଚୌଧୁରୀ।

କେତୋଟି ସମ୍ବଲପୁରୀ ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ପାରମ୍ପରିକ ରଚନାରୁ କଣ୍ଠଦାନ କରିଛନ୍ତି ଜିତେନ୍ଦ୍ର ହରିପାଲ।

ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ଥିଲେ କ୍ଷମାନିଧି ବାଦୀ ଏବଂ ଜିତେନ୍ଦ୍ର ହରିପାଲ। ଗୀତଗୁଡ଼ିକୁ ରଚନା କରିଥିଲେ ମୋତିଲାଲ ଦୋରା ଏବଂ ଶିବଶଙ୍କର ପ୍ରଧାନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ସ୍ୱଦେଶ ନାଦେ ଏବଂ ସଂଗ୍ରାମ କେଶରୀ ପତି। ଗୀତଗୁଡ଼ିକୁ ରଚନା କରିଥିଲେ ଋଷିକେଶ ପଣ୍ଡା, ସୁଭଦ୍ରା କମିଲା ଏବଂ ମତିଲାଲ ପତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା କୃଷ୍ଣଚନ୍ଦ୍ର ଭୋଇ ଏବଂ ସତ୍ୟରଞ୍ଜନ ପଣ୍ଡା।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର। ନମସ୍କାର ଲକ୍ଷ୍ମୀନାରାୟଣ ବାବୁ, କେନ୍ତା ଅଛନ୍? ଏକଦମ ବଢିଆ ଆଜ୍ଞା, ମୁଁ ବି ବହୁତ ବଢିଆ, ଆପଣ ମାନେ ବଢିଆ, ତ ଆମେ ବି ବଢିଆ। ତ ଆପଣଙ୍କର ପରିଚୟଟା ପୁରାଟା ଦେଇଦଉନ। ହଁ ତ ଆଜି କେନ୍ତା କେନ୍ତା ଅଛନ୍, କାଣା କେନ୍ ଗୀତ ଶୁଣମା କହୁନ। ଆଚ୍ଛା ନାନୀଙ୍କର ସାଙ୍ଗେ କେନ୍ ଗୀତଟା କହୁନ ତ। ଆଚ୍ଛା ହଉ ଠିକ ଅଛି ଆଜ୍ଞା, ଲଗାମା ତାଙ୍କର ସାଙ୍ଗେ କଥା ହେମା ଆଜ୍ଞା। ହ୍ୟାଲୋ, ନମସ୍କାର ଆଜ୍ଞା। ସୋନପ୍ରଭା ଭଉଣୀ, ଆପଣଙ୍କର ମାନେ ଲକ୍ଷ୍ମୀନାରାୟଣ ବାବୁ ତ ସେ ଆମକୁ ହୋଲ୍ଡରେ ରଖି ଦେଇକିରି ଆପଣଙ୍କୁ ଲଗେଇ ଦେଇକିରି ଆଜ୍ଞା କଥା ଲଗେଇ ଦଉଛନ୍।
2: ଆଜି ଗୋଟେ ଖାସ ଦିନ, ଆଉ ଆଜି ଶାନ୍ତିମାତା ସବୁ ଆମର ଯେତେ ଅଛନ୍ ଉପାସୀ ମାନଙ୍କୁ, ଉପାସ ପୂଜନ କରୁଛନ୍ ବ୍ରତଧାରୀ ମାନଙ୍କୁ, ଆମର ଭାଉଜ ମାନଙ୍କୁ, ସମସ୍ତଙ୍କୁ ଡେଡିକେଟ୍ କରିବାର ଅଛେ। ଆଉ ମତେ ଆଜି ଯେନ୍ତା କନ୍ଫେସନ ଆନ ବୋଇଲି, ଆଉ ସମସ୍ତେ ଆସନ ଲାଗ୍ସି, ମାନସ ଆଜ୍ଞା ଥିଲେ ଲାଗ୍ସି ବୋଇଲି ଯେ ହଁ ହଁ କର୍ମା ବୋଲି ଫାର୍ଷ୍ଟ କଲ୍ ବି ଲାଗିଗଲା, ମୋ ସାଙ୍ଗେ କନ୍ଫେସ ବି କରିଦେଲେ, ସେଥିଲାଗି ତାହାକୁ ଧନ୍ୟବାଦ। ଆପଣଙ୍କୁ ବି ଧନ୍ୟବାଦ ଯେ
0: ନିହାତି ଭାବେ। ଯେତେବେଳେ ଲକ୍ଷ୍ମୀନାରାୟଣ ବାବୁ କହିଲେ ଯେ ଆମ ନାନୀ ଗୋଟେ କଥା ଲାଗିବେ ବୋଲେ ମୁଁ ଜାଣି ସାରିଥିଲି ନ ଆପଣ ହିଁ ହେଇଥିବେ ବୋଲିକିରି, କାହିଁ ଯେ ଆଉ ଥରେ ବି ସେନ୍ତା କଥା ହେଇଥିଲା। ଆଉ ତାପରେ ଏଡ଼େ ବଡ଼ ମହତ ଉଦ୍ଦେଶ୍ୟଟେ ଆପଣ ରଖିଛନ୍ ଯେ ଆମର ସାବିତ୍ରୀ ଅମାବାସ୍ୟାରେ ଯେତେ ବ୍ରତଧାରୀ ଆମର ମା ଭଉଣୀ ଅଛନ୍, ସମସ୍ତଙ୍କୁ ଶୁଭେଚ୍ଛା ଜଣାବାର୍ ଲାଗି ତ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସବୁ ଶ୍ରୋତାମାନଙ୍କୁ ଆମେ ସାବିତ୍ରୀ ଅମାବାସ୍ୟାର ଅନେକ ଅନେକ ଶୁଭେଚ୍ଛା ଜଣାମା। ଆଉ କହୁନ ଆପଣ କେନ୍ ଗୀତ ଡେଡିକେଟ୍ କରିବାର ଲାଗି ଚାହୁଁଛନ୍?
2: ଆଜ୍ଞା ନିଶ୍ଚିତ ଗୀତ ଶୁଣମା, ଆମର ଖାନଦାନ ଫିଲ୍ମର ସେଟା ଲତା ମଙ୍ଗେଶ କଣ୍ଠରେ ଗୀତ ଗାଇଛନ୍।

0: ଆଜ୍ଞା
1: ନିଶ୍ଚିତ
0: ଆଉ
1: ଭାବେ
0: ସମସ୍ତଙ୍କୁ ମାନଙ୍କୁ ଆଉ ସମସ୍ତେ ଯେତେ ଜପ କରିଛନ୍ତି ସମସ୍ତ ଶ୍ରୋତା ଭଉଣୀ ମାନଙ୍କୁ ଆଉ ସମସ୍ତ ମା ମାନଙ୍କୁ ବି ତ ଯେତେବେଳେ ସମସ୍ତେ ଭଲ କରି ନିଷ୍ଠା ସହିତ ଉପାସ କରନ୍ତୁ ଆଉ ତାଙ୍କ ସ୍ୱାମୀ ମାନଙ୍କର ଦୀର୍ଘ ଜୀବନ କାମନା କରୁଛେ ସେମାନେ ଭଲ କରି ତାଙ୍କର ପତି ଲାଗି କରୁନ୍ ଉପାସ ଅନୁସାର ସହିତ ପ୍ରବାସ କରିଦେଲେ ସମସ୍ତଙ୍କ ସ୍ୱାମୀ ମାନେ ଭଲ କରି ରହ ତାଙ୍କର
1: ବହୁତ ବହୁତ ଧନ୍ୟବାଦ। ନିଶ୍ଚିତ ଭାବେ ଏଇ ପବିତ୍ର ଆମର ସାବିତ୍ରୀ ଅମାବାସ୍ୟାରେ ସବୁ ସତ୍ୟବାନ ମାନଙ୍କର ଦୀର୍ଘାୟୁ ହଉନ୍ ଏଟା ହିଁ କାମନା କର୍ମା। ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଉ ତାର ସାଙ୍ଗେ ସାଙ୍ଗେ ଲକ୍ଷ୍ମୀନାରାୟଣ ଆଜ୍ଞାଙ୍କୁ ବି ଧନ୍ୟବାଦ, ଆପଣଙ୍କ କନଫରେନ୍ସରେ ନେଇକିରି କଥା ଲଗାଇଲେ, ଆମକୁ ଫୋନ୍ କରିଥିଲେ ଧନ୍ୟବାଦ। ଆଉ ସୁନମା ଆଜ୍ଞା ସୁନ୍ଦର ଗୀତ ଯେନ୍ତା
0: ନମସ୍କାର
1: ନମସ୍କାର ଆଜ୍ଞା ନମସ୍କାର
2: ନମସ୍କାର
1: ନମସ୍କାର ଆଜ୍ଞା।

0: हेलो।
1: जय सीताराम आज्ञा। जय सीताराम।
0: जय सीताराम आज्ञा। नमस्कार, स्वागत करुछु आपनको आजर कार्यक्रम के। केंदा छन आज्ञा?
1: हां बहुत अच्छा आज्ञा। आपको समय आज फिर तमालपुर रे माने कथा हवा लागि सुजोग मिलला।
0: आज्ञा आज्ञा, नियति भाव आज्ञा, माने आपन मन कर संगे कथा लागबार गंदा टिके टिके सुजोग मिलुतले तो हमको भी बहुत बढ़िया लागसे। एटा गुटे जीवन सार्थक हला बागे लागसे। ଆଜ୍ଞା, ତ ଏତିକି ବେଲ ଆମେ ପରିଚୟ ନେଇ ଦଉ, ଆମେ ପରିଚୟଟା ଦେଇଦେମୁ। ଆଜ୍ଞା,
1: ହଁ ପରିଚୟ ନିଶ୍ଚୟ ଦେମା ଆଜ୍ଞା, ନହେଲେ ଶ୍ରୋତା ମାନେ ଆମର କେମିତି ଜାଣିବେ।
0: ଆଜ୍ଞା ଆଜ୍ଞା,
1: ଜୟ
0: ସୀତାରାମ ନାଇଁ, ଆପଣଙ୍କର ପରିଚୟ ତ ଜୟ ସୀତାରାମ ଆଜ୍ଞା ହିଁ ଆ, ବାକି ରବୀନ୍ଦ୍ରନାଥ ମେହର ବୋଲିକିରି ବାକିଟା କହିମୁ। ଆଜ୍ଞା,
1: ବାକି ଲୋକ ଜାଣିବାର କଥା। ଆଜ୍ଞା
0: ଆଜ୍ଞା ଆଜ୍ଞା, ହଁ
1: ରବୀନ୍ଦ୍ରନାଥ ମେହର ମହଲାକଟା ଏଡ଼େନ ବ୍ଲକ ବରଗଡ଼ ଜିଲ୍ଲା ନୁ କହୁଛେ।
0: ଆଜ୍ଞା,
1: ଆଉ ଯେ ଶ୍ରୋତା ଭାଇ ମାନେ ମୋର ସଙ୍ଗେ ବି ସମ୍ପର୍କ ରଖବାର ଲାଗି ଚାହିଁବେ ବୋଲେ ମୋର ଫୋନ ନମ୍ବର ଟା ବି କହି ଦଉଛେ।
0: ଆଜ୍ଞା,
1: ମୋର ଫୋନ ନମ୍ବର ଟା ହଉଛେ 9933714549977414518। ଏଇଟା ହଉଛି ମୋର ଫୋନ ନମ୍ବର।
0: ଆମର ସବୁ ଶ୍ରୋତା ମାନେ ତ ଆପଣ ମାନେ ସମସ୍ତେ ମିଶିକିରି ଅଛନ୍, ଗୋଟେ ପରିବାର ବାଗିଲ, ସମସ୍ତେ ସମସ୍ତଙ୍କର କଥାବାର୍ତ୍ତା ହଉଛନ୍, ସମସ୍ତଙ୍କର ସାଙ୍ଗେ ସୁଖ ଦୁଃଖ ଥି ଠିଆ ହଉଛନ୍। ଏଇଟା ବଢିଆଟେ କଥା ହେ ଆଜ୍ଞା।
1: ଆଜ୍ଞା,
0: ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା?
1: ହଁ ଆଜ୍ଞା, ଗୀତ ତ ଶୁଣମା। ଆଜି ହିନ୍ଦୀ କଥା ଚିତ୍ର ଆମର ଜୟ ସନ୍ତୋଷୀ ମା ର ଗୀତଟେ ଶୁଣମା।
0: ଆଜ୍ଞା,
1: ଆଉ ଗୀତଟା ହଉଛେ ମୈଁ ତୋ ଆରତୀ ଉତାରୁ ରେ ସନ୍ତୋଷୀ ମାତା କି।
0: ଆଚ୍ଛା ଠିକ୍ ଅଛି ଆଜ୍ଞା, ଏଇଟା ଶୁଣମା। ଯେ ଆମର ଆଜି ଆରତୀ ବି ଉତରାମା ମାଙ୍କର, ଆଉ କେନ୍ତା କେନ୍ତା ଚାଲିଛେ ଘରେ ଆପଣ ନାତିନ ମାନେ ନାତି ଛୁଆ ମାନେ କେନ୍ତା କେନ୍ତା ଅଛନ୍?
1: ହଁ ଆଜ ତ ଆମର ବହ ସାବିତ୍ରୀ ବ୍ରତର ପ୍ରିପିଆରସନ ତାଙ୍କର ଚାଲିଛେ ଫଳମୂଳ, ଆଉ ନାତେନ ଖେଲି ଯାଇଛେ ନାତି ନାତେନ ସମୟ।
0: ସାବିତ୍ରୀ ଲାଗି କାଣ ଘରେ ଆୟୋଜନ ଚାଲିଛେ?
1: ସାବିତ୍ରୀ
0: ଫଲ ମୂଲ ତ ଫେର ଆପଣ ମାନେ ସବୁ ଯୁଗାଲ କରିଥିବେ ନାଇଁ?
1: ବାବୁ
0: ଆଜ୍ଞା ଆଜ୍ଞା, ଠିକ ଅଛି। ବୋଲେ ଫଲ ମୂଲ ହେଡ଼େ ସବୁ ମିଳୁଛେ ବଜାର ପତର କି କେନ୍ତା? ଡର୍ଜନ ମିନିମମ ପାଞ୍ଚଟା ତ ପୂଜା ଥି ଲାଗବା, ସେ ତାର ଗୋଟେ ନିୟମ କାନୁନ ହେଇକିରି ଅଛେ, ଆର ମାନି ଯାଇଛୁ ଆର ସେଟା ତ ଚାଲବା। ଆଉ ଖାଲି ଯେ ମାନେ ଏଇଟା ତ ମାନେ ଆମର ଇ ପରମ୍ପରାଟା ଗୋଟେ ସୁନ୍ଦର ହିସାବରେ ଡିଜାଇନ କରାହେଇଛେ ଆଜ୍ଞା। ଆଜିକାଲି ସିନା ବଜାରରେ ମିଳୁଛେ, ଆଗ କାଣା ଥିଲା ଜଙ୍ଗଲ ଥି ସବୁ ମିଳୁଥିଲା, ଆର୍ ଏନ୍ତା ଦରବ ମାନେ ଯେନ୍ଟା ଖରା ମାସିଆ ଫଲ ମୂଲ ଯେନ୍ଟା ମିଳୁଥିଲା ତାକେ ନେଇକି ହଁ ସେ ସୁଲା ବନେଇକିରି ରଖୁଥିଲେ ନେଇକା ଆଗ, ଆର୍ ସେଟା ସେଟାକେ ଇଏ କରିକିରି ଖାଉଥିଲେ। ଚାର ମହୁଲ ନୁ ଆରମ୍ଭ କରିକିରି ଆମର କେନ୍ଦୁ କୁସୁମ ତରଭୁଜ ଏନ୍ତା ଜିନିଷ ମାନେ ହଉଥିଲା, ଆଜିକାଲି ବାହାରେ ନୂଆ ନୂଆ ଫଲ ଫୁଲ ଆସିକିରି ବଜାରରେ ସବୁ ଭେରାଇଟି ଭେରାଇଟି ଜିନିଷ ମିଳୁଛି। ଆଜ୍ଞା ଆଜ୍ଞା, ବୋଲେ କାହା କାହାକେ ଡେଡିକେଟ୍ କରମୁ ଆଜ୍ଞା ଗୀତ?
1: ଚୈତନ୍ୟ ପଟେଲ ଆଜ୍ଞା ଟିକେ ଟିକେ ଭଲ ହେଲେ ନ, ଚଲାବୁଲା ଟିକେ କରିଲେ ନ ବୋଲିକିରି ମୁଇଁ ଖବର ପାଇଲି।
0: ଆଜ୍ଞା ଆଜ୍ଞା,
1: ଆଉ ତାର ସଙ୍ଗେ ଆମର ସୁବଲ ସାହୁ, ନାରାୟଣ ମେହେର, ଜୟଗୋପାଲ ବେହେରା, ଲୋକନାଥ ସାହୁ, ସୁଦାମ ସାହୁ, ଆମର ପୁଷ୍ପାଞ୍ଜଳି ଖମାରୀ, ପ୍ରଶାନ୍ତ ଖମାରୀ, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଲକ୍ଷ୍ମୀ ରଞ୍ଜନ ମେଣ୍ଡିଲି ଫ୍ୟାମିଲି କୋର୍ଟ ବରଗଡ଼ର, ନାଗୁ ପାତ୍ର, କରମସାନୀ ସାହୁ, ଲକ୍ଷ୍ମୀନାରାୟଣ ପାଗ ତ ୟାଜିନି ଲାଗିଥିଲା ତାଙ୍କରଟା କନଫରେନ୍ସରେ କଥା ହେଲେ ଆମର ଇଏ ସ୍ୱର୍ଣ୍ଣପ୍ରଭା ସଙ୍ଗେ।
0: ଆଜ୍ଞା ଆଜ୍ଞା,
1: ଚିତ୍ରସେନ ସର୍ବର, ସ୍ୱର୍ଣ୍ଣପ୍ରଭାକର, ଉପେନ୍ଦ୍ର ସୁନା, ପଞ୍ଚାନନ ପଞ୍ଚବିହାର, ଦେବାରାମ ମେହେର, ମୁରଲୀ ମେହେର, ଦେବରାଜ ମେହେର, ଯଶବନ୍ତ ପାଇକ, ମୁରଲୀ ପ୍ରସାଦ କର, ପୁଷ୍ପାଞ୍ଜଳି ମେହେର, ପରେଶ ପରୁଆ, ଆମର ଗୋଟେ ନୂଆ ଶ୍ରୋତାଟେ ଆଜ୍ଞା ଇହାଚିନି ଯୋଡ଼ି ହେଇଛନ୍, ଆଉ ତାଙ୍କର ରେଡ଼ିଓ ନାଇଁ ଥାଇ ମୁଇଁ ସମ୍ବଲପୁର ନୁ ରେଡ଼ିଓଟି ଘିନି ଆଣିକିରି ଦେଲି, ସେଟା ହଉଛନ୍ ଆମର ମୋର ଆସିଷ୍ଟାଣ୍ଟ ବି ଥିଲେ, ସେଟା କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ଡବକାପାଲି, ତାହାକୁ ବି ବିଶେଷ ବିଶେଷ ବେରିକେଟ ଆଜ୍ଞା।
0: ଆଜ୍ଞା ଆଜ୍ଞା,
1: ଆପଣ ମୁଇଁ ମୋର ନାତି ନାତିନ ମାନେ ସବୁ ମିଶିକରି ଗୀତଟାକେ ଉପଭୋଗ କରମା। ଆଜ୍ଞା
0: ଆଜ୍ଞା ଆଜ୍ଞା, ଠିକ ଅଛେ, ସମସ୍ତଙ୍କର ସାଙ୍ଗେ ମିଶିକିରି ଗୀତଟା ଶୁଣମା। ବଡ଼ ସୁନ୍ଦର ଗୀତଟେ ଆଜିର ଦିନେ ବାଛିଛନ୍ ମା ସନ୍ତୋଷୀ ମାଙ୍କର ଉପରେ, ଆମେ ତ ଆରତୀ ଉତାରୁରେ, ତ ସେ ଗୀତଟା ଶୁଣମା। ধন্যবাদ আগে আমাকে ফোন করেছিলে, নমস্কার। নমস্কার, পছন্দ গীতটা শুনো।

0: ଜାଣିଛ ନା ଆଜ୍ଞା
1: ଆଜ୍ଞା
0: ଶ୍ରୋତା ମାନେ ହେଲେ ହରେଶ କୁମାର ପରୁଆ, ଯଶୋବନ୍ତ ପାଇକ, କରମସାନି ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ଶୋଭନ ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, ରବୀନ୍ଦ୍ରନାଥ ମିହିର, ସେବାରାମ ମିହିର, ମୁରଲୀ ମିହିର, ଶଙ୍କର ମିହିର, ଦେବରାଜ ମିହିର, ଆମର ହେଲେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ରାୟକାନ୍ତ ଭୋଇ, ଉପେନ୍ଦ୍ର ସୁନା, ପଞ୍ଚାନନ୍ଦ ପଞ୍ଜିହାର ଦାଦା, ଆମର ଲିଙ୍ଗରାଜ ମିହିର, ସତ୍ୟନାରାୟଣ ମିହିର, ଆଉ ଆମର କୁମାରୀର ଜଗୋପାଳ ବେହେରା, ପ୍ରଶାନ୍ତ କୁମାରୀ, ଆଉ ଯୋଉ ପୁଷ୍ପାଞ୍ଜଳି କୁମାରୀ, ତାପରେ ଆମର ଭଉଣୀ ମାନେ ଯେଉଁ ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଅପାଲ, ଚୁଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ସଦାମିନୀ ସେନାପତି, ଆହୁରି ଆଜ୍ଞା ଯେତିକି ନାଁ ମାନେ ବି ସମସ୍ତଙ୍କର ତ
1: ଯେତିକି ସ୍ୱର ପଡି ପାରିଲା ତ କହିଲା, ଯେତିକି ନାଇଁ ସ୍ୱର ପଡି ପାରିଲା ବି ସମକୁ ଡେଡିକେଟ କରମା, ସୁନ୍ଦର ଗୀତ
0: ଶୁଣିବା।
1: ଆଜ୍ଞା ଠିକ ଅଛି, ଆମକୁ ଫୋନ କରିଥିଲେ ଧନ୍ୟବାଦ, ଆଉ ସୁନ୍ଦର ଗୀତଟେ ବାଛିଛନ୍।
0: ହଁ ମିଶ୍ର ଆଜ୍ଞା ଧନ୍ୟବାଦ, ମିଶ୍ର ଆଜ୍ଞା ରହୁଛେ, ନମସ୍କାର।
1: ନମସ୍କାର ଆଜ୍ଞା, ନମସ୍କାର
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ। ସ୍ୱାଗତ କରୁଛୁ ଆଜ୍ଞା ଆଜିର କାର୍ଯ୍ୟକ୍ରମ ହେଲୋ ଅନୁରୋଧ କେ ଆପଣଙ୍କ ପରିଚୟ। ନମସ୍କାର ଆଜ୍ଞା, କେନ୍ତା ଅଛନ୍? ପରିଚୟଟା ଦେବ ଆଜ୍ଞା, ଆମେ ଏକ ନମ୍ବର ଆଜ୍ଞା। ଆପଣ ମାନେ ବଢିଆ ବୋଲେ ଆମେ ବଢିଆ, ତ ଆମର ଶ୍ରୋତା ମାନଙ୍କ ପରିଚୟଟା ଦେଇଦେବୁ ଆଜ୍ଞା।
1: ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
0: ଲୋକନାଥ ବାବୁ କେନ୍ତା ଅଛନ୍?
1: ବଡ
0: କଥା ଆମର ଆଡେ ଯେ ଖାଲି ଧୋକା ଗୋରେଲ ହେଇକରି ନାଗା ଉଡି ଯାଉଛେ ପାନ ପୁନା ଟିକେ। ହଁ ହେଟା ବି ଅସୁବିଧା ହେଇଯାଉଛେ ଆଜ୍ଞା, ଇଆଡ଼େ ସେ ଟିନ୍ ଚାଦର ଚୁଦରା ଉଡି ଯାଉଛେ, ଗଜ ଭାଙ୍ଗି ଯାଉଛେ। ନାଇଁ ହେ ଅବସ୍ଥା ସବୁଆଡେ ଅଛେ ଆଜ୍ଞା, ଖରା ମାସ ବେଲେ ତ ହେ ଜିନିଷ ମାନେ ରହେବା ଆଉ। ଖରା ମାସେ ଖରାର ସାଙ୍ଗେ ସାଙ୍ଗେ ଧୁକା ଗୋରେଲ ବି ରହେବା। ଆଉ ଆଜି କେନ୍ ଗୀତ ଶୁନ୍ମା କୁନ୍?
1: ଆଜି
0: ଆଚ୍ଛା ଠିକ୍ ଅଛେ, ଗୀତ ଶୁନ୍ମା ଆଉ ଆଚ୍ଛା ଠିକ୍ ଅଛେ ଆଜ୍ଞା, ଶୁନ୍ମା ହେ ଗୀତଟା। ଆଉ କେନ୍ତା କେନ୍ତା ସାବିତ୍ରୀ ଆୟୋଜନ କେନ୍ତା ଚାଲିଛି?
1: ସାବିତ୍ରୀ ଆୟୋଜନ ଚାଲିଛି ଆଜ୍ଞା, ଏଇଟା ସତ୍ୟବାନ ସବୁ ସତ୍ୟବାନ ଆମା ଆଉ ସବୁ ସାବିତ୍ରୀ ସାବିତ୍ରୀ ମାନେ ଆୟୋଜନ ଚାଲିଛି
0: ଯେ ଶାଢ଼ୀ ଶୁଢ଼ା ଘିନିଛନ୍ କି କେନ୍ତା ଆପଣ?
1: ସମ୍ବଲପୁରୀ ଗୋଟେ ଅନଲାଇନ୍ ମଗାଇଥିଲା ସମ୍ବଲପୁରୀରେ।
0: ଆଚ୍ଛା ଆଚ୍ଛା, ଆପଣ ମାନେ ହେନୁ ଫେର ଅନଲାଇନ୍ ମଗଉଛନ୍ ନା କି? ଆପଣ ପୁରେ ଖଦାନ ଥି ଅଛନ୍?
1: ବୁନା ହଉଛି ଆମ ଗାଁରେ ପଦମପୁର ଗୋଟେ ଅନଲାଇନ୍ ସେଣ୍ଟର ଅଛି, ସେନ ବେଶୀ ଭଲ ଆମର ଅଫିସ ସମ୍ବଲପୁରଟା ବହୁତ ବଢିଆ ଅନଲାଇନ୍ ହଉଛି।
0: ଆଚ୍ଛା ଆଚ୍ଛା, ନାଇଁ ହେଲେ ବି ତ ଆପଣଙ୍କର ଅଞ୍ଚଳଟା ଆଜ୍ଞା, ଆପଣ ତ ଖଦାନ ଥି ବସିଛନ୍ ନା କି? ସେ ଅଞ୍ଚଳରେ ବୁନାବୁନି ଚାଲିଛେ ବୋଲେ ବୁଣାକାର ମାନଙ୍କର
1: ପଦମପୁର ବଜାର ଟା ବି ବସିଛେ, ଶାଢ଼ୀ ବଜାର ଟା
0: ବସିଛେ। ହଁ ହଁ, କେନା ସେ ଆପଣ ଇଆଡେ ଗୋଟେ ବେହେରା ନ ହେନ ବସିଛି କାଇଁ ଯେ ଗୋଟେ ଶାଢ଼ୀ
1: ବୋଲି? ସମ୍ବଲପୁରୀ ଆମର ମହୁଲପାଲି ଯେନ୍ ପଦମପୁର ଯିବାର ଆଗରୁ ମହୁଲପାଲି ଯେନ୍
0: ବେହେରାର ବଜାର ବାବଦରେ ତ ଜାଣିଥିଲୁ ଆଜ୍ଞା, ବେହେରାର
1: ପଦମପୁରରେ ବି ବେଶୀ ବୁନକର ହେଲେ ଆମର ଇଲାକାରେ ବେଲେ ଏଇନା ବି ପଦମପୁରରେ ବି ଏଇଟା
0: ଗୋଟେ ବଢିଆ ବହୁତ ବଢିଆ ଜିନିଷଟା ଆଜ୍ଞା, ନୂଆ ଜିନିଷଟା ମୁଁ ବି ଜାଣିଲି ଯେ ଆମର ଆଜ୍ଞା ନିହାତି ଭାବେ ହଉଥିବା ଆଜ୍ଞା, ଇନୁ ବି ଯେନ୍ତା ଭିଡ଼ ହଉଛେ ହେନ୍ତା ହଉଥିବା। ଆଉ ତାପରେ ଏହା ଚିନି କାଣା ହଉଛେ ଆମର ସବୁଆଡେ ଆମର ସମ୍ବଲପୁରୀ ବାନ୍ଧ କଳାର ପ୍ରଚାର ପ୍ରସାର ହେଲାନ ନିହାତି ଆଜ୍ଞା, ହେଇ ଜିନିଷ କହୁଛେ ପରେ
1: ଖାଲି
0: ମାନେ ସମ୍ବଲପୁର କେ ସବୁଆଡେ ଆଜ୍ଞା, ମାନେ ଛତିଶଗଡ଼ ଝାଡ଼ଖଣ୍ଡ ଆମର ପାଖାପାଖି ଦେଶ ସାରା ସବୁଆଡେ ଚାପି ଗଲାନ। ଆଉ ଏଇଟା ଆମର ସବୁ ବୁଣାକାର ଭାଇ ମାନଙ୍କର ଲାଗି ବି ଗୋଟେ ବଢିଆଟେ କଥା ଯେ ଆଜ୍ଞା, ଆମର ଲାଗି ଗୋଟେ ନୂଆ ପରିଚୟଟେ ବି ସୃଷ୍ଟି ହଉଛେ। ଆଉ ତାର ସାଙ୍ଗେ ସାଙ୍ଗେ ଆମର ବୁଣାକାର ଭାଇ ମାନେ ଦୁଇ ପଇସା ପାଇପାରବେ, ଦୁଇ ପଇସା ରୋଜଗାର ହେଇପାରବା, ଆଉ ସେଟା ଗୋଟେ ବଢିଆଟେ ଜିନିଷ ଆମର ଲାଗି ଆଜ୍ଞା। ଆଜ୍ଞା ଆଜ୍ଞା, ଆମର ତ ଯେତିକି ଶ୍ରୋତା ସମସ୍ତେ ବୁଣାକାର ଆଜ୍ଞା। ଆଉ ଆମେ ସେ ସମସ୍ତଙ୍କୁ ନେଇକରି ଆମର ପରିବାରରେ
1: ପାଇଛୁ।
0: ଆଜ୍ଞା ଆଜ୍ଞା ଠିକ୍ ଅଛି, ହଁ କହୁନ ଆଜ୍ଞା।
1: ମୋର ମିତ ଲୋକନାଥ ସାହୁ, ଆମର ସେ କରମସାନି ସାହୁ, ସୁବଲ କୁମାର ସାହୁ, ସମା ସାଗର ସାହୁ, ଉମେଶ ସାହୁ, ଭକ୍ତ ଚୌରା ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ବରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, ଗୋଲକ ପ୍ରଧାନ, ନାରାୟଣ ପ୍ରଧାନ, ଯଶବନ୍ତ ପାଇଲ, ଚିତ୍ରସେନ ସବର, ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସ୍ୱର୍ଣ୍ଣ ପ୍ରଭାତ, ଦୀକ୍ଷା ଗୋପାଳ ସତ୍ୟ।

0: ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ନାରାୟଣ ମେହେର, ଲିଙ୍ଗରାଜ ମେହେର, ଆନନ୍ଦ ମେହେର, ଆଉ ଆମର ଚୈତନ୍ୟ ପଟେଲ ଯେନ୍ ଅସୁସ୍ଥ ଅଛନ୍, ତାଙ୍କର ଲାଗି ଆମେ ସୁସ୍ଥ ବାଲେ ସବୁ ଶ୍ରୋତା ଆମର ରେଡିଓ ସଂସ୍ଥା ତରଫରୁ ସବୁ କାମନା କର୍ମା ଆଜ୍ଞା, ଆପଣଙ୍କୁ ଲେଖା ନାଇଁ ଆଜ୍ଞା,
1: ଯେ ଏତକି ନାଁ ଆଜ୍ଞା ଲେଖିକିରି ହାତରେ ରଖିଛନ୍ କି କେନ୍ତା? ବହୁତ ବଢିଆ ନାଇଁ ନାଇଁ ଠିକ ଆଜ୍ଞା, ଆପଣ ମାନଙ୍କର ଏତକି ଭଲ ପାଇବାର ଥାଉ, ସମସ୍ତେ ସମସ୍ତଙ୍କ ସାଙ୍ଗେ ମିଶିକିରି ରହୁନ୍, ଆଉ ସୁନ୍ଦର ଗୀତ ବି ବାଛିଛନ୍, ଶୁଣମା ଆଜ୍ଞା, ନମସ୍କାର।

0: দিকে ফুলকপি
1: ଆଜ୍ଞା ଆଜ୍ଞା ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ବି ଆପଣଙ୍କର ଫୋନ ଲାଗିଥିଲା ଆଉ ବୋଲେ ଆଜି କେନ୍ ଗୀତ ଶୁଣମା କୁ ଦିଲୱାଲେର କେନ୍ ଗୀତଟା ଶୁଣମା ଆଜ୍ଞା କୁ ଟାଇଟେଲ ସଙ୍ଗଟା ଶୁଣମା ଠିକ ଅଛି ଆଜ୍ଞା ଶୁଣମା ଆଉ କାକାକେ ଡେଡିକେଟ କରିବେ ଗୀତ କୁହନ୍ ଠିକ ଅଛି ଆଜ୍ଞା ସମସ୍ତଙ୍କୁ ଡେଡିକେଟ କରିଦେମା ଆଉ ଶୁଣମା ଗୋଟେ ସୁନ୍ଦର ଗୀତ ଦିଲୱାଲେ କଥା ଚିତ୍ର ଆମକୁ ଫୋନ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆଜ୍ଞା ନମସ୍କାର ଜୁହାର ଆଜ୍ଞା ଜୁହାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା ଆକାଶବାଣୀ ସମ୍ବଲପୁର ହେଲଥ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ ଆଉ କେନ୍ତା ଅଛନ୍ ପଣ୍ଡିଆ ବାବୁ
1: ଆଜ୍ଞା କପଡ଼ା ଦୋକାନ ଅଛେ ବର୍ତ୍ତମାନ
0: ଆଚ୍ଛା ଆଚ୍ଛା କପଡ଼ା ଦୋକାନ ଅଛନ୍

0: ଆଜ୍ଞା ଆଜ୍ଞା ଆମେ
1: ବହୁତ ଦିନ ପାଖେ ଦିନ କଥା ଲାଗିଥିଲା ଆପଣଙ୍କ ସାଙ୍ଗରେ,
0: କଥା ହେଇଥିଲା ଆଜ୍ଞା ଆଗରୁ ଘେ ଆମେ। ହଁ ଯାଏ ସାବିତ୍ରୀ, ଦେଇ ବେପାର କେନ୍ତା ଚାଲିଛି ଆଜ୍ଞା?
1: କାଲୁ ବହୁତ ଭିଡ଼ ଆଜ୍ଞା,
0: ବୋଲେ ଜୋର ବେପାର ହେଇଛେ ବୋଲୁନ। ଠିକ ହେ, ଆମର ସାବିତ୍ରୀ ଦିନା ସବୁ ବର୍ଷ ମାନେ ବର୍ଷ କଥା ସାବିତ୍ରୀ ମାନେ ବୋଲତେ ଯେ ଦଶ ଥର ସାବିତ୍ରୀ ଆଏ ତାର ଦଶଟା ଶାଢ଼ୀ ଘିନ୍ତା ବୋଲତେ ନି କେ ଆର ଭଲ ବି ଆଜ୍ଞା ଆପଣମାନଙ୍କର ବେପାର ବି ଭଲ ହଉଛେ। ଯେ ସବୁ ଆପଣ ଏଥର କେନ୍ତା ଫେନ୍ସି ଶାଢ଼ୀ ବେଶୀ ବିକ୍ରି ହେଇଛି କି ସମ୍ବଲପୁରୀ ବିକ୍ରି ବେଶୀ ହେଇଛି?
1: ଫେନ୍ସି, କଟନ୍, ସମ୍ବଲପୁରୀ ସବୁ ଅଛେ।
0: ଆଚ୍ଛା, ଯେ ବିକ୍ରି କେନ୍ତା ବେଶୀ ହେଇଛି?
1: ବେଶୀ କଟନ୍ ଶାଢ଼ୀ ନଉଛନ୍।
0: ଆଚ୍ଛା,
1: ଏଇଟା ଏନ୍ତା ବିହା ଚୁରା ଏସେ ଏନ୍ତା
0: କଟନ ଶାଢ଼ୀର ରେଞ୍ଜ ମାନେ କେନ୍ତା? ଭଲ କେତେ କେତେ ଟଙ୍କା ଶାଢ଼ୀ ମାନେ ଭଲ ଭଲଟା ମାନେ ରଖିଛନ୍? ବୋଲେ ମାନେ 1200-1500 ତକ ବି ଆସୁଛେ। ଆପଣ କେନ ମଗଉଛନ୍ ଶାଢ଼ୀ ମାନେ?
1: ଏଇଟା ସମ୍ବଲପୁର ନୁ ଆନସନ୍।
0: ଆଚ୍ଛା,
1: ଏଇ ବରପାଲି ବରଗଡ଼ କେନ କେନ ଆଡ଼ି ଯିସନ୍ ମାଲିକ।
0: ଆଚ୍ଛା, ସେ ଯାଇକିରି ସେନୁ ସବୁ ଧରିକିରି ଆସୁଛନ୍? ନାଇଁ ହଁ,
1: ତାଙ୍କର କାର ଥି ଯିସନ୍ ଆଉ ଆନିକରି ଆସନ୍।
0: ଆଜ୍ଞା ଆଜ୍ଞା, ଆଉ ବେଲେ ଆଜ କେନ ଗୀତ ଶୁନମା କହୁନ ଆଜ୍ଞା?
1: ଆଜି ଯେଶୁଦାସର ଗୁଟେ ଦେଇଦେବେ, ଗୋରୀ ତେରା ଗାଁ ବଡ଼ା ପିଆରା।
0: ଆଚ୍ଛା ହଉ, ଠିକ ଅଛି ଆଜ୍ଞା, ସେ ଗୀତଟା ଶୁନମା। ଆଉ କାକାକେ ଡେଡିକେଟ କରମା କହୁନ?
1: ଦଲପତ ପାଲି, ସନ୍ତୋଷ ମେହେର, ପ୍ରସନ୍ନ ତଣ୍ଡିଆ, ରୋଜି ତଣ୍ଡିଆ ଆଉ ଭାଗିପାଲି, ତରଣୀ ସେନ ନାୟକ, ହରେଶ ପରୁଆ।
0: ଆଜ୍ଞା ଠିକ ଅଛେ, ସମସ୍ତଙ୍କୁ ଡେଡିକେଟ କରିଦମା। ଶୁନମା ଗୋଟେ ବଡ଼ ସୁନ୍ଦର ଗୀତଟେ ବାଛିଛନ୍, ଚିଚୁର କଥାଚିତ୍ରରେ ଗୀତଟା।
1: ଆଜ୍ଞା
0: ଠିକ ଅଛେ ଆଜ୍ଞା, ବୋଲେ ଜଲ୍ଦି ଘରକେ ଯିବେ ଆଜ୍ଞା, ଉପାସ ଭାଙ୍ଗିବେ ଆମର ଆପଣଙ୍କର ଘର ଆପଣଙ୍କର ସାବିତ୍ରୀଙ୍କର।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ନମସ୍କାର।

ନିଶ୍ଚିତ ଭାବେ ବହୁତ ସୁନ୍ଦର, ମାନେ ଏତେ ବଢ଼ିଆ ଜିନିଷଟେ ଆପଣ କହିଲେ ଯେ ମା ମହାପ୍ରଭୁ ଶିବଙ୍କର ତଳେ ଆମେ ତାଙ୍କର ପାଦ ତଳେ ଆରାଧନା କର୍ମା, ଆଉ ଚୈତନ୍ୟ ଭାଇଙ୍କର ଶରୀର ପୁରା ସୁସ୍ଥ ହେଇଯାଉ ବୋଲିକିରି କାମନା କର୍ମା, ସେଥିଲାଗି ସୁନ୍ଦର ଗୀତ ବାଛିଛନ୍।

0: ନିଶ୍ଚିତ ଭାବେ ଗୀତଟା ଶୁଣମା ଆଉ ତାଙ୍କର ଆଶୁ ଆରୋଗ୍ୟ କାମନା କରମା। ଆମକୁ ଫୋନ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଦେଖା ଗଲ ଭଉଣୀ। ନିହାତି ଭାବେ ଆପଣ ମାନଙ୍କର ଏନ୍ତା ଯଦି ସଦିଚ୍ଛା ରହିଲା ମହାପ୍ରଭୁଙ୍କ ଗୋହିରେ ରହିଲା ବୋଲେ ନିଶ୍ଚୟ ଚୈତନ୍ୟ ଭାଇ ଭଲ ହେଇଯିବେ ବୋଲି ଆମେ ଆଶା କରମା। ଆମକୁ ଫୋନ କରିଥିଲେ ବହୁତ ବହୁତ ଧନ୍ୟବାଦ। ଶୁଣମା ଆପଣଙ୍କର ପସନ୍ଦର ଗୀତଟା। ଆଜ୍ଞା
1: ନମସ୍କାର।
0: ନମସ୍କାର ଆଜ୍ଞା ନମସ୍କାର।

0: ଯଦି ପୁଲି ଆମେ ଜାଣି ଆକାଶ ଉପରୁ ଜନ କହତ ରାନୀରେ ହେଲେ କହତ ରାନୀରେ ଜାଣିଛୁ ବୋଲେ କାହିଁ ଏତେ ଖଞ୍ଜା ଦିନ କର ଲାଗି କି ସବୁଦିନ ଲାଗି ଆଏ ଯେ ସାବିତ୍ରୀ ପୂଜା ଦିନ କର ଲାଗି କି ସବୁଦିନ ଲାଗି ଆଏ ଯେ ସାବିତ୍ରୀ ପୂଜା।
1: ବହୁତ ବଢିଆ ଆଜ୍ଞା, ନିଶ୍ଚିତ ଭାବେ ସାବିତ୍ରୀ ମାନଙ୍କର ମନର କଥା, ସତ୍ୟବାନ ମାନଙ୍କର ବି ମନର କଥା କହିଦେଲେ କବିତା ମାଧ୍ୟମ ଦେଇ। ଆଜ୍ଞା ଆଜ୍ଞା, ଠିକ୍ ଅଛେ, ବହୁତ ବହୁତ ଧନ୍ୟବାଦ। ଆଉ ଯେହେତୁ ସମୟ ହେଇଗଲାନ, ପଦେତେ ବହୁତ ବାର୍ତ୍ତାଟେ ବି ଦେଲେ, ଆଉ ଗୀତଟେ ବି ପସନ୍ଦ କରିଛନ୍, ତ ସେ ଗୀତଟା ଶୁଣମା। ଆମକୁ ଫୋନ୍ କରିଥିଲେ, ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର। ନମସ୍କାର
1: ନମସ୍କାର ଆଜ୍ଞା।

କାର୍ଯ୍ୟକ୍ରମର ଶେଷ ଗୀତଟା ଶୁଣୁନ୍। କଥାଚିତ୍ର ସାକ୍ଷୀ ରହିବ ମୁଁ ଶଙ୍ଖା ସିନ୍ଦୁର, ଗୀତଟାକେ ଗାଇଛନ୍ ଅରବିନ୍ଦ ମୁଦୁଲି, ଲେଖିଛନ୍ ଆର୍ ସଙ୍ଗୀତ ସଜେଇଛନ୍ ଅରୁଣ ମହାନ୍ତି।

ଇନା ଶେଷଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣୁନ୍ ତେରେ ମେରେ ସପ୍ନେ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ନିରଜ ସଙ୍ଗୀତ ସଜେଇଛନ୍ ଏସ୍ଡି ବର୍ମାନ କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ କିଶୋର କୁମାର ଆର୍ ଲତା ମଙ୍ଗେସ୍କର।

0: ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ତେରେ ମେରେ ସ୍ୱପ୍ନେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ନିରଜ, ସଙ୍ଗୀତ ସଜେଇଛନ୍ SD ବର୍ମନ। ଏଇ ଗୀତକେ ଗାଇଛନ୍ ଆଶା ଭୋସଲେ।

ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା

0: ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍, ଏ ଗୀତଟା ଗାଇଛନ୍ ଆଶା ଭୋସଲେ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଏହି ଗୀତକେ ଗାଇଛନ୍ ସୁଶୀଲ କୁମାର ଦାସ, ଲେଖିଛନ୍ ପ୍ରଭାକର ପାଣିଗ୍ରାହୀ।

କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ ଆଦନାନ ସାମୀ। ସିନେମା ଲଭ୍ ଏଟ୍ ଟାଇମ୍ ସ୍କୋୟାର ଲେଖିଛନ୍ ଜାଭେଦ ଅଖ୍ତର, ସଙ୍ଗୀତ ସଜେଇଛନ୍ ଆଦନାନ ସାମୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 MHz ଯୋଗେ। ବର୍ତ୍ତମାନ ଶୁଣନ୍ତୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସନ୍ତୋଷ କୁମାର ପିଙ୍କ, ସହଯୋଗିତା କରିଛନ୍ତି ସଙ୍ଗୀତା ସାହୁ।

0: ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆପଣମାନେ ପଠେଇଥିବା ଚିଠି ସବୁକୁ ନେଇ ଆଜି ଉପସ୍ଥିତ ଅଛନ୍ତି ସଙ୍ଗୀତା ସାହୁ। ତେବେ ସଙ୍ଗୀତା ମ୍ୟାଡ଼ାମ୍, ଦେଖିଲେ କେଉଁ କେଉଁ ଶ୍ରୋତା ବନ୍ଧୁମାନେ ଚିଠି ପଠେଇଛନ୍ତି ଏବଂ କ'ଣ ଲେଖିଛନ୍ତି ସେମାନେ ତାଙ୍କର ଚିଠିରେ?
0: ଆଜ୍ଞା, ପ୍ରଥମ ଚିଠିଟି ଲେଖି ପଠେଇଛନ୍ତି ଗୋଲକ ବିହାରୀ ପ୍ରଧାନ, ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ମଇ ମାସ 10 ତାରିଖ କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାରିତ ସଙ୍ଗୀତ ରୂପକ କୁଆଁରୀ ଚମ୍ପା ଭଲ ଲାଗିଲା ଏବଂ ଶିକ୍ଷଣୀୟ ମଧ୍ୟ ହୋଇଥିଲା। 12 ତାରିଖ ଅପରାହ୍ନ 4:02 ପ୍ରଚାରିତ ନାଟକ ଭୁଗା ମଧ୍ୟ ଭଲ ଲାଗିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାର ଏବଂ ପ୍ରସ୍ତୁତକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସେ। ଏଭଳି ପୁରୁଣା ନାଟକଗୁଡ଼ିକ ମଝିରେ ମଝିରେ ପ୍ରଚାର କଲେ ଶ୍ରୋତାମାନେ ଶୁଣି ଆହୁରି ଖୁସି ଅନୁଭବ କରିବେ, କାରଣ ପୁରୁଣା ନାଟକଗୁଡ଼ିକ ଆମ ସଂସ୍କୃତି ଓ କଳାର ଏକ ଅମୂଲ୍ୟ ସମ୍ପଦ। ଏହାର ସଂଳାପ, ଅଭିନୟ ଏବଂ ସଙ୍ଗୀତରେ ଯେଉଁ ସଜୀବତା ଥାଏ, ତାହା ଶ୍ରୋତାଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଥାଏ। ସେ ଲେଖିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଜୀବନ୍ତ ଓ ପ୍ରଭାବଶାଳୀ କରିବା ପାଇଁ ଶ୍ରୋତାମାନଙ୍କର ଗୋଟିଏ ମତାମତ ଭରା ପତ୍ର ଉପସ୍ଥାପକ, ଉପସ୍ଥାପିକା ତଥା କାର୍ଯ୍ୟକ୍ରମ ପ୍ରସ୍ତୁତକର୍ତ୍ତାଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ଅଟେ। ତା ସହିତ ଏହି ମତାମତ କେବଳ ସେମାନଙ୍କୁ ଉତ୍ସାହିତ କରିବ ନାହିଁ, ବରଂ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି କରିବାରେ ସହଯୋଗ କରିବ ଏବଂ ଶ୍ରୋତାଙ୍କ ପସନ୍ଦ ଅନୁଯାୟୀ ନୂତନ କାର୍ଯ୍ୟକ୍ରମ ଆଣିବାରେ ମଧ୍ୟ ସହାୟକ ହେବ। ତେଣୁ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି, ଅନ୍ତତଃ ଖଣ୍ଡିଏ ପତ୍ର ଲେଖି ନିଜର ଭଲ ପାଇବା ଜଣାନ୍ତୁ, କାରଣ ଯେକୌଣସି ସୃଜନଶୀଳ କାର୍ଯ୍ୟକ୍ରମର ପ୍ରକୃତ ସଫଳତା ଶ୍ରୋତାମାନଙ୍କ ମତାମତ ଉପରେ ହିଁ ନିର୍ଭର କରିଥାଏ।
1: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ ଆପଣଙ୍କ ଏହି ଚିଠି ପାଇଁ। ଆମରି କଥାଟିକୁ ହିଁ ଆପଣ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇ ଦେଇଛନ୍ତି। ଯାହା ଆମେ କହିବା କଥା ସେହି କଥାଟିକୁ ଆପଣ ହୃଦବୋଧ କରିଛନ୍ତି ଏବଂ ଆମ ତରଫରୁ ମଧ୍ୟ ଆପଣ କହିଦେଇଛନ୍ତି। ଯାହା ବି ହେଉ, ଆପଣଙ୍କୁ ଆପଣଙ୍କର ଚିଠି ପାଇଁ ଧନ୍ୟବାଦ। ତେବେ ଚିଠିରେ ଆପଣ ଯାହା ଲେଖିଛନ୍ତି ଯେ ନାଟକ ଏବଂ ସଙ୍ଗୀତ ରୂପକ ଆପଣଙ୍କୁ ଭଲ ଲାଗିଛି, ସେହି କାର୍ଯ୍ୟକ୍ରମଗୁଡ଼ିକର ଯେଉଁ ପ୍ରସ୍ତୁତକର୍ତ୍ତା ଏବଂ କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି, ଏଠି କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଆଶା କରିବୁ ଶ୍ରୋତାମାନେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱକୁ ବୁଝିବେ ଏବଂ

0: ଖଣ୍ଡିଏ ଖଣ୍ଡିଏ ନିଶ୍ଚିତ ଭାବରେ ଦେବେ, ଏହା ଆମ ତରଫରୁ ମଧ୍ୟ ଆମେ ଅନୁରୋଧ କରୁଛୁ। ଦେଖିଲେ ପରବର୍ତ୍ତୀ ଚିଠି
1: ଲେଖି ପଠାଇଛନ୍ତି ସେବାରାମ ମେହେର ପଡ଼ା ବିଜେପୁର ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ମଇ ମାସ 5 ତାରିଖ ସୋମବାର ଦିନ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ପାଲା ପୁରାଣ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବାରୁ ବହୁତ ମନ ଛୁଇଁ ପାରିଥିଲା, ତେଣୁ ପରିବେଷଣ କରିଥିବା ଲୋକଜନନୀ ପଣ୍ଡା ଏବଂ ସାଥୀମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ତାପରେ ଲେଖିଛନ୍ତି, ସାପ୍ତାହିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକାରେ ପ୍ରଚାର କରିଥିଲେ କବି ଓ ଗାଳ୍ପିକଙ୍କ ସହିତ ସାକ୍ଷାତକାର ଏବଂ ଗଳ୍ପରୁ ଅନେକ କିଛି ଜାଣିହେଲା, ସେଥିପାଇଁ ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଶନିବାର ରବିବାର ଓ ବୁଧବାର ଦିନର ହ୍ୟାଲୋ ଅନୁରୋଧ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କ କଥାବାର୍ତ୍ତା ଏବଂ ଗୀତଗୁଡ଼ିକ ବହୁତ ମନଛୁଆଁ ଲାଗୁଛି, କିନ୍ତୁ ଶ୍ରୋତା ଜଣେ ଜଣେ 2 ଦିନ ଫୋନ୍ କରୁଛନ୍ତି, ଏଭଳି କରନ୍ତୁ ନାହିଁ, କାରଣ ନୂଆ ଶ୍ରୋତାମାନେ ସାମିଲ ହେଲେ କାର୍ଯ୍ୟକ୍ରମ ଭଲ ଲାଗନ୍ତା। ଶ୍ରୋତାମାନଙ୍କୁ ଅନୁରୋଧ କରୁଛନ୍ତି ଏଭଳି ସେମାନେ କରିବେ ନାହିଁ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ତାଙ୍କ ଚିଠିରେ ଏହା ଉଲ୍ଲେଖ କରିଛନ୍ତି।
0: ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ଏହି ଚିଠି ପାଇଁ ମଧ୍ୟ। ଆପଣ ଯାହା ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ଭଲ ଲାଗୁଛି, ଆମେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜଣାଇଦେଉଛୁ, ଏବଂ ଯାହା ଆପଣ ବି ଶ୍ରୋତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ଦିନେ ଫୋନ୍ କଲେ ଆଉ ଗୋଟିଏ ଅନୁରୋଧ କାର୍ଯ୍ୟକ୍ରମରେ ସେମାନେ ଯଦି ଫୋନ୍ ନ କଲେ ଅନ୍ୟ ଶ୍ରୋତା ସ୍ଥାନିତ ହୋଇପାରନ୍ତି ବୋଲି, ତାହା ଆମେ ତ ଶ୍ରୋତାମାନଙ୍କୁ କହିପାରିବୁ ନାହିଁ। ଶ୍ରୋତା ବନ୍ଧୁ, ଆପଣଙ୍କର ଏହି କଥାକୁ ହୁଏତ ସେମାନେ ବୁଝିବେ ଏବଂ ଅନ୍ୟ ଶ୍ରୋତାମାନଙ୍କୁ ମଧ୍ୟ ସୁଯୋଗ ଦେବାର ସେମାନେ ଚେଷ୍ଟା କରିବେ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ଏହି ଚିଠିଟି ଲେଖି ପଠାଇଛନ୍ତି ଯଶୋବନ୍ତ ପାଇକ ବୁଡ଼ାପାଲି ବିଜେପୁର ଜିଲ୍ଲା ବରଗଡ଼ରୁ। ଚିଠି ପଢ଼ୁଥିବା ଏବଂ ଉତ୍ତର ଦେଉଥିବା ଆଜ୍ଞାଙ୍କୁ ନମସ୍କାର। ନବେବର୍ଷ ପୂର୍ତ୍ତି ଅବସରରେ ନୂଆ 90 ବୁଧବାର ଦିନ ଅପରାହ୍ନ 4:02 ରେକର୍ଡିଂ ଶୁଣାଇଥିଲେ, ଭଲ ଲାଗିଲା, ତେଣୁ ସମସ୍ତ କର୍ମକର୍ତ୍ତା ଏବଂ କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚିତ ଭାବରେ ଆପଣ ଜଣାଇଥିବା ଧନ୍ୟବାଦ, ଏଇଠି ସମ୍ପୃକ୍ତ କଳାକାର ଏବଂ କର୍ମକର୍ତ୍ତାଙ୍କୁ ଆମେ ଜଣାଇ ଦେଉଛୁ, ଏବଂ ଆପଣ ଆମ କାର୍ଯ୍ୟକ୍ରମ ଶୁଣିଥିବାରୁ ମଧ୍ୟ ଚିଠି ଲେଖିଥିବାରୁ ମଧ୍ୟ ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ। ଦେଖିଲେ ପରବର୍ତ୍ତୀ ଚିଠି
1: ଲେଖି ପଠାଇଛନ୍ତି ମାମୁନି ମେହେର, ମହିମା ମେହେର, ଓମ୍ ମେହେର, ଅଭି ମେହେର, ନମନ ମେହେର ଏବଂ ସ୍ୱସ୍ତିକ ମେହେର। ସେମାନେ ଲେଖିଛନ୍ତି, ମଇ ମାସ 10 ତାରିଖ ରବିବାର କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ସଙ୍ଗୀତ ରୂପକ। ସଙ୍ଗୀତ ରୂପକଟି ଖୁବ୍ ଉଚ୍ଚକୋଟୀର ଶିକ୍ଷଣୀୟ ହୋଇପାରିଥିଲା, ଏହା ଶିକ୍ଷା ଦେଇଥିଲା, ସେଥିପାଇଁ ଲେଖକ ଭୋଜରାଜ ପରୁଆ ଏବଂ ସେଥିରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ତାପରେ ଲେଖିଛନ୍ତି, ମଇ ମାସ 12 ତାରିଖ ମଙ୍ଗଳବାର ଆକାଶବାଣୀର ଗୌରବମୟ 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଙ୍ଗୀତ ସହିତ ପ୍ରଚାର କରିଥିଲେ ନୂଆ 90। ଆକାଶବାଣୀ ମାଧ୍ୟମରେ ପ୍ରତିବର୍ଷ ବାର୍ଷିକୋତ୍ସବ ପ୍ରଚାର କରନ୍ତି କି? 90 ବର୍ଷ ପୂର୍ତ୍ତିର କାହିଁକି ପ୍ରଚାର କଲେ 100 ବର୍ଷ ପୂରଣ ହୋଇଥିଲେ କିମ୍ବା 25 ବର୍ଷରେ ବା 50 ବର୍ଷରେ ବାର୍ଷିକ ଉତ୍ସବ କରାଯାଏ? ଆପଣ 90 ବର୍ଷରେ କିପରି ନୂଆ 90 ଉତ୍ସବ କଲେ ଶ୍ରୋତାମାନଙ୍କୁ ଟିକେ ବୁଝାଇ ଦେବେ।
0: ଧନ୍ୟବାଦ ଆପଣଙ୍କର ଚିଠି ପାଇଁ। ଆମ କେନ୍ଦ୍ରରୁ ପ୍ରସାରିତ ଲୋକସଙ୍ଗୀତର ସମାରୋହ ଯେଉଁ ହୋଇଥିଲା ନୂଆ 90, ତାର ବେତାର ବିବରଣୀ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି। ତା ସହିତ ଯେଉଁ ସଙ୍ଗୀତ ରୂପକ ମଧ୍ୟ ଆପଣ ଶୁଣିଛନ୍ତି, ଆଉ ଯେଉଁ ଧନ୍ୟବାଦ ଜଣାଇଛନ୍ତି, ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ, ଏବଂ କାହିଁକି ଏବଂ କିପରି ପ୍ରଚାର କରାଗଲା ବୋଲି ଆପଣ ଯାହା ଲେଖିଛନ୍ତି। ଦେଖନ୍ତୁ ଶ୍ରୋତା ବନ୍ଧୁ, ଆକାଶବାଣୀ ସବୁବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ପାଳନ କରିଥାଏ। ଆମ ଉଚ୍ଚ କର୍ତ୍ତୃପକ୍ଷ ଏଇ 90 ବର୍ଷ ପୂରଣର ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଆକାଶବାଣୀ ତା'ର 90 ବର୍ଷରେ ପଦାର୍ପଣ କରିଛି, ତାକୁ ନେଇକି ଲୋକସଙ୍ଗୀତ ସମାରୋହ ଆୟୋଜନ କରିବା ପାଇଁ ଆମକୁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ଆମେ ମଧ୍ୟ ଗତ 12 ତାରିଖରେ ତାହା ଆମେ ଆୟୋଜନ କରିଥିଲୁ। ତା'ର ବେତାର ବିବରଣୀ ଆପଣ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ। ଆଶା କରିବୁ ପୁଣି ଥରେ ଆପଣ ଚିଠି ଦେବେ କାର୍ଯ୍ୟକ୍ରମଗୁଡ଼ିକ ଶୁଣିକି।
1: ଏହି ଚିଠିଟି ଲେଖି ପଠାଇଛନ୍ତି ଚିତ୍ତରଞ୍ଜନ ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁର। ସେ ଲେଖିଛନ୍ତି, 10 ତାରିଖ ବିଶ୍ୱ ମାତୃ ଦିବସରେ ଆଜିର ଭାବନା କାର୍ଯ୍ୟକ୍ରମରେ ସୌଭାଗ୍ୟ କୁମାର ରଥଙ୍କ ଆଲୋଚନାଟିରେ ସେବା, ତ୍ୟାଗ ତଥା ମମତାର ପ୍ରତୀକ ମା ରମାଦେବୀ, ମଦର ଟେରେସା ତଥା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କର ମାନବ ସେବା, ଦେଶ ତଥା ସମାଜ କ୍ଷେତ୍ରରେ ମା'ମାନଙ୍କର ଅବଦାନ କୋଟି କୋଟି ଜନମାନସରେ ପ୍ରେରଣାର ଉତ୍ସ ହୋଇ ରହିବ। ଆଲୋଚକ ତଥା ଉପସ୍ଥାପକ ସୌଭାଗ୍ୟ କୁମାର ରଥଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆଜିର ଭାବନା ଆପଣଙ୍କୁ ଭଲ ଲାଗିଛି ଜାଣି ଆମେ ମଧ୍ୟ ଖୁସି। ସମ୍ପୃକ୍ତ ସେହି ମହାଶୟଙ୍କୁ ଆମେ କାର୍ଯ୍ୟକ୍ରମ ଜରିଆରେ ଧନ୍ୟବାଦ ଜଣାଇ ଦେଉଛୁ, ଏବଂ ସବୁବେଳେ ଆମେ ଚେଷ୍ଟା କରୁ ଯେ କାର୍ଯ୍ୟକ୍ରମଗୁଡ଼ିକୁ ଠିକ୍ ସମୟ ବ୍ୟବଧାନରେ ପୁନଃ ପ୍ରସାରଣ କରିବା ପାଇଁ, ସମୟ ସୁବିଧା ଦେଖିକି ଯାହା ଆମେ ପ୍ରଚାର କରୁଛୁ ତାକୁ ପୁଣି ଥରେ ସ୍ଥାନିତ କରିବାର ବ୍ୟବସ୍ଥା କରୁ। ଆପଣଙ୍କର ଏହି ଅନୁରୋଧ ମନେ ରହିଲା। ଯାହା ବି କାର୍ଯ୍ୟକ୍ରମ ଆମର ପ୍ରସାରଣ ହେଉଛି ତାହା ନିଶ୍ଚିତ ଭାବରେ ସଠିକ୍ ସମୟରେ ପୁଣି ଥରେ ପ୍ରଚାର କରାଯିବାର ବ୍ୟବସ୍ଥା କରାଯିବ।
1: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର ରେମଣ୍ଡା ଜିଲ୍ଲା ବରଗଡ଼ରୁ। ସେମାନେ ଲେଖିଛନ୍ତି, ମଇ ମାସ 10 ତାରିଖ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମରେ ଆଇନ କଲେଜର ପୂର୍ବତନ ଅଧ୍ୟକ୍ଷ ଗିରିଜା ଶଙ୍କର ଶର୍ମାଙ୍କ ସାକ୍ଷାତକାରରୁ ତାଙ୍କର ଆଇନ ପାଠ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଜାଣିହେଲା। ବାଲ୍ୟ ବିବାହର କୁପରିଣାମକୁ ଆଧାର କରି ପରିବେଶିତ କୁଆଁରୀ ଚମ୍ପା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ସେଥିପାଇଁ ସେ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷକୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳୁଚରଣ ବିଶ୍ୱାଳଙ୍କ ରଚନାରୁ ଭୁକା ନାଟକ ପ୍ରଚାର କରାଯାଇଥିଲା। ସମସ୍ତ କଳାକାର ଅତ୍ୟନ୍ତ ଚମତ୍କାର ଅଭିନୟ କରିଥିଲେ, ବିଶେଷ କରି କସ୍ତୁରୀ ଭୂମିକାରେ ଅଭିନୟ କରିଥିବା କଳାକାର। ନାଟକ ଶେଷରେ ଉପସ୍ଥାପିକା ଘୋଷଣା କଲେ ଯେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ହେଲେ, କିନ୍ତୁ ନାମ କହିନଥିଲେ। ସେଦିନ ସନ୍ଧ୍ୟା 5:02ରେ କିଶୋରୀ ବେହେରାଙ୍କ ପରିବେଷିତ କୃଷ୍ଣଗୁରୁ ଭଜନ ମନମୁଗ୍ଧକର ହୋଇଥିଲା। କୁମୁଦିନୀ ପଟେଲଙ୍କ ପାଲା ପ୍ରଚାର କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ କୃଷ୍ଣଗୁରୁ ଭଜନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
0: ପ୍ରଥମେ ତ ଆମେ ଆପଣମାନଙ୍କୁ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ, ଏଥିପାଇଁ ଯେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ସେଦିନର ଯେଉଁ କାର୍ଯ୍ୟକ୍ରମ କୁଆଁରୀ ଚପା ଏବଂ ନାଟକ ଭୁକା ତାହା ଶୁଣିଛନ୍ତି, ତାହା ଭଲ ଲାଗିଛି ଏବଂ ଯେଉଁ ଧନ୍ୟବାଦ ଜଣାଇଛନ୍ତି କଳାକାରମାନଙ୍କୁ, ଏଇଠି ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଆଉ ଗୋଟେ କଥା ଆପଣ ଏଠାରେ ଉଲ୍ଲେଖ କରିଛନ୍ତି ଯେ ନାଟକ ସରିଲା ପରେ ଉଦ୍ଘୋଷକ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କର ନାଁ କହିନଥିଲେ, ତେବେ ନିଶ୍ଚିତ ଭାବରେ ଆପଣଙ୍କର ଏହି କଥାକୁ ଆମେ ଗୁରୁତ୍ୱର ସହିତ ନେଉଛୁ ଏବଂ ଭବିଷ୍ୟତରେ କିଭଳି ଭାବରେ ଏ ପ୍ରକାରର ତ୍ରୁଟି ନ ଘଟିବ ସେ ଦିଗରେ ନିଶ୍ଚିତ ଭାବରେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ।
1: ଏହି ଚିଠିଟିକୁ ଲେଖି ପଠାଇଛନ୍ତି ସୁବଳ କୁମାର ସାହୁ, ଗ୍ରାମ ପୋଷ୍ଟ ପହଣ୍ଡି, ବିଜେପୁର ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, 12 ତାରିଖ ମଙ୍ଗଳବାର ସନ୍ଧ୍ୟା 6:10ରେ କିଶୋର ସଂସାର କାର୍ଯ୍ୟକ୍ରମରେ ପ୍ରଚାରିତ ଆଲୋଚନା ଜାହାଙ୍ଗୀର ମହଲ ବେଶ ଶିକ୍ଷଣୀୟ ହୋଇପାରିଥିଲା। ଏହା ଇତିହାସ ଉପରେ ଆଧାରିତ ହୋଇଥିବାରୁ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ଆଲୋଚକ ଗୋପୀନାଥ ଡନ୍ସେନା ଆଜ୍ଞାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଅନେକ ଦିନ ଆଗରୁ ଯୁବବାଣୀରେ ପ୍ରଚାର କରିଥିଲେ ସମ୍ବଲପୁରୀ ନାଟକ ବୀର ସୁରେନ୍ଦ୍ର ସାଏ। ନାଟକଟି ଆପଣଙ୍କ ପାଖରେ ଯଦି ମହଜୁଦ ଅଛି ତାହେଲେ ଏହାକୁ ପୁନଃ ପ୍ରଚାର କରିବାକୁ ଅନୁରୋଧ।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। କିଶୋର ସଂସାର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଏବଂ ସେଦିନର ଆଲୋଚକଙ୍କୁ ଆପଣ ଯାହା ଧନ୍ୟବାଦ ଜଣାଇଛନ୍ତି ଏଠି ଆମେ ତାଙ୍କୁ ଜଣାଇ ଦେଉଛୁ। ଏବଂ ଆଉ ଗୋଟିଏ କଥା ଯାହା ଆପଣ ଲେଖିଛନ୍ତି ଯେ ନାଟକ ଯୁବବାଣୀରେ ପ୍ରଚାର କରାଯାଇଥିଲା ତାକୁ ପୁନଃ ପ୍ରସାରଣ କରିବା ପାଇଁ ଆମେ ସମ୍ପୃକ୍ତ ବିଭାଗକୁ ଆପଣଙ୍କର ଏହି କଥାଟିକୁ ଜଣାଇଦେବୁ, ଯଦି ସମୟ ସୁବିଧା ହୁଏ ତାହେଲେ ପ୍ରଚାର କରିବାର ବ୍ୟବସ୍ଥା କରିବେ। ଦେଖିଲେ ପରବର୍ତ୍ତୀ ଚିଠି
1: ଲେଖି ପଠାଇଛନ୍ତି କରମସାନୀ ସାହୁ, ଚେରେଙ୍ଗା ମୁଣ୍ଡା ଲାଉ ମୁଣ୍ଡା, ବିଜେପୁର ଜିଲ୍ଲା ବରଗଡ଼ରୁ।
0: ଆଚ୍ଛା,
1: ମଇ ମାସ 11 ତାରିଖ ସୋମବାର ଦିନ ସନ୍ଧ୍ୟା 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ପାଲା, ଖୁବ୍ ଭଲ ଲାଗିଲା। ସେଥିପାଇଁ ସେଥିରେ ସମ୍ପୃକ୍ତ କଳାକାରମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସେ। 12 ତାରିଖ ମଙ୍ଗଳବାର ରାତି 9:30ରେ ପ୍ରଚାର କରିଥିଲେ କୃଷ୍ଣଗୁରୁ ଭଜନ, ତାହା ମଧ୍ୟ ମନଛୁଆଁ ଏବଂ ହୃଦୟସ୍ପର୍ଶୀ ହୋଇପାରିଥିଲା, ତେଣୁ ସେଥିରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚିତ ଭାବରେ ଆମେ ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ଲୋକଗୀତର କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଏଠି ଆଉ ଗୋଟେ କଥା ଆପଣଙ୍କୁ ଅନୁରୋଧ କରିବୁ ଶ୍ରୋତା ବନ୍ଧୁ, ଯେ ଲୋକଗୀତ ବ୍ୟତୀତ ଆହୁରି ଅନ୍ୟାନ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଆମେ ପ୍ରଚାର କରୁଛୁ, ନାଟକ ମଧ୍ୟ ପ୍ରଚାର କରୁଛୁ, ସେହି କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଆପଣମାନେ ଶୁଣିବେ ଏବଂ ଚିଠି ଦେବେ।
1: ଏହି ଚିଠିଟି ଲେଖି ପଠାଇଛନ୍ତି ସୁଦାମ ଗାଇଗରିଆ, ସୃଷ୍ଟି ଗାଇଗରିଆ, ବରବଟ୍ଟାକଟା, ବୀରମହାରାଜପୁର ଜିଲ୍ଲା ସୁବର୍ଣ୍ଣପୁରରୁ। ସେମାନେ ଲେଖିଛନ୍ତି, ମଇ ମାସ 8 ତାରିଖ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପ୍ରଚାର କରିଥିଲେ କୃଷ୍ଣଚନ୍ଦ୍ର ବାରିକ ଏବଂ ସାଥୀଙ୍କ ପରିବେଷିତ। କାର୍ଯ୍ୟକ୍ରମଟି ଖୁବ୍ ଭଲ ଲାଗିଥିଲା, ସେଥିପାଇଁ କଳାକାରମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ସେମାନେ। ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ମନଛୁଆଁ ହୋଇଛି, ସେଥିପାଇଁ ସେଦିନର ଉପସ୍ଥାପିକା ପ୍ରିୟଙ୍କା ବେହେରାଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ତାପରେ 9 ତାରିଖ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମନଛୁଆଁ ହୋଇଛି, ସେଦିନର ଉପସ୍ଥାପିକା ଏବଂ ପ୍ରଶ୍ନର ଉତ୍ତର ଦେଉଥିବା ସନ୍ତୋଷ ପିଂ ଆଜ୍ଞାଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଲୋକଗୀତ କାର୍ଯ୍ୟକ୍ରମରେ ସେଦିନ ଭାଗବତ ମେଳା ପ୍ରଚାର କରିଥିଲେ, ତାହା ମଧ୍ୟ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ପରିବେଷିତ ସମସ୍ତ କଳାକାରମାନଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ଏବଂ ଲେଖିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ନୂଆ ନୂଆ ଭାଗବତ ମେଳା ପ୍ରଚାର କରିବେ। 10 ତାରିଖ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ହୁମାର ବକ୍ରମନ୍ଦିର ବିଷୟରେ ଆଲୋଚନା ଶିକ୍ଷଣୀୟ ହୋଇଛି, ସେଥିପାଇଁ ଆଲୋଚିକା ରଶ୍ମିରାଣୀ ବଡ଼ପଣ୍ଡାଙ୍କୁ ଆନ୍ତରିକ ଧନ୍ୟବାଦ।

0: ଜଣାଇଛନ୍ତି ଏଗାର ତାରିଖ ଅପରାହ୍ନ ତିନିଟାରେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଆଲୋଚନା ଉଚ୍ଚକୋଟୀର ହୋଇଛି। ଆଲୋଚକ ଅଶୋକ କୁମାର ପିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣମାନଙ୍କର ଏହି ଚିଠି ପାଇଁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ବୋଲି ଉଲ୍ଲେଖ କରିଛନ୍ତି। ଆମେ ଆପଣଙ୍କର ଚିଠିରୁ ଆହୁରି ପ୍ରେରଣା ପାଇବୁ ଏବଂ ଆପଣ ଯାହା ଏଠି ଗୋଟିଏ କଥା ଉଲ୍ଲେଖ କରିଛନ୍ତି ଯେ ନୂଆ ଭାଗବତ ମେଳା ପ୍ରଚାର କରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରୁ ଶ୍ରୋତା ବନ୍ଧୁ, ଯେ କିଭଳି ଭାବରେ ଶ୍ରୋତାମାନଙ୍କ ପାଖରେ ଆମେ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପରଶିବୁ, ଆମର ଚେଷ୍ଟା ଜାରି ରହିଛି। ମଝି ମଝିରେ ନିଶ୍ଚିତ ଭାବରେ ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମର ନୂଆ ନୂଆ ପ୍ରସାରଣ କରିବୁ, ଆପଣମାନେ ଶୁଣିପାରିବେ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ। ତାହେଲେ ସଙ୍ଗୀତା, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡ଼ିବ
0: ନିଶ୍ଚିତ ଭାବରେ, କିନ୍ତୁ ତା ପୂର୍ବରୁ ଶ୍ରୋତାମାନଙ୍କୁ କହି ରଖିବା ଆମ ପାଖକୁ ମତାମତ ଲେଖି ପଠାଇବାର ଠିକଣାଟି। ଆମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ପୁଣି ଥରେ କହି ରଖୁଛି 9437171571। ମନେ ରଖନ୍ତୁ ଶ୍ରୋତା ବନ୍ଧୁ, ଆପଣମାନେ ଆପଣମାନଙ୍କର ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ପଠାଇ ପାରିବେ। ଆପଣମାନେ ଆପଣମାନଙ୍କର ମତାମତ ଆମ ପାଖକୁ ଆମର ଇମେଲ୍ ଠିକଣାରେ ମଧ୍ୟ ପଠାନ୍ତୁ। ଆମର ଇମେଲ୍ ଠିକଣାଟି ହେଲା dutroom@sambalpur.gmail.com।
1: ତେବେ ଶ୍ରୋତା ବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।

ଶୁଣିଥିଲେ ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ସନ୍ତୋଷ କୁମାର ପିଙ୍ଗ ଏବଂ ସଙ୍ଗୀତା ସାହୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ପ୍ରତିବର୍ଷ ମେ ମାସ 16 ତାରିଖରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଡେଙ୍ଗୁ ରୋଗ ସମ୍ବନ୍ଧୀୟ ସଚେତନତା ବଢ଼ାଇବା ଏବଂ ମଶା ନିୟନ୍ତ୍ରଣ ମାଧ୍ୟମରେ ରୋଗ ପ୍ରତିରୋଧ କରିବା। ଡେଙ୍ଗୁ ଜ୍ୱର ହେଲେ ଉଚ୍ଚ ଜ୍ୱର, ଭୟଙ୍କର ମୁଣ୍ଡବ୍ୟଥା, ଶରୀର ଏବଂ ସନ୍ଧିବ୍ୟଥା ଏବଂ ଚର୍ମରେ ଦାଗ ଦେଖାଯାଇଥାଏ। ଡେଙ୍ଗୁ ରୋଗ ପ୍ରତିରୋଧର ଉପାୟଗୁଡ଼ିକ ହେଲା, ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ, ପାଣି ଟ୍ୟାଙ୍କ ଏବଂ କୁଲରକୁ ସଫା ରଖନ୍ତୁ, ମଶାରୀ ବ୍ୟବହାର କରନ୍ତୁ, ସଚେତନ ରୁହନ୍ତୁ, ଡେଙ୍ଗୁ ଜ୍ୱରଠାରୁ ଦୂରେଇ ରୁହନ୍ତୁ। ଏଥର ଶୁଣନ୍ତୁ ଜିନେ କି ରାହ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତା ବନ୍ଧୁ, ଆଜି ମେ ମାସ 16 ତାରିଖରେ ଆନ୍ତର୍ଜାତୀୟ ଆଲୋକ ଦିବସ ମଧ୍ୟ ପାଳନ କରାଯାଇଥାଏ। ଏହା ୟୁନେସ୍କୋ ଦ୍ୱାରା ଆରମ୍ଭ କରାଯାଇଛି। ଏହି ଦିବସର ଗୁରୁତ୍ୱ ହେଲା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଆଲୋକର ଭୂମିକା ବିଷୟରେ ଜଣାଇବା, ଶିକ୍ଷା, ଚିକିତ୍ସା ଏବଂ ଯୋଗାଯୋଗରେ ଆଲୋକର ବ୍ୟବହାରକୁ ପ୍ରୋତ୍ସାହନ କରିବା। ଏଥର ଶୁଣନ୍ତୁ ତେରି ମେହିରବାନିଆ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ସବୀର କୁମାର ଏବଂ କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା SH ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, ସୁଶାନ୍ତ ମେହେର, ଶ୍ରୀକାନ୍ତ ହେମନ୍ତ, ଓମକାରନାଥ ମେହେର, ମହଲାକଟା ଉପରପଡ଼ା ଭେଡ଼େନ ବରଗଡ଼ରୁ। ଗୀତଟିକୁ ଗାଇଛନ୍ତି ନବୀନ କୁଅଁର। ଗୀତ ରଚନା କରିଛନ୍ତି ପ୍ରମୋଦ କୁମାର ମିଶ୍ର।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚାନନ ପଞ୍ଚବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ ଏବଂ ଭାଗିରଥୀ ଲୋଇସିରା ଭେଡ଼େନ ବରଗଡ଼ ଜିଲ୍ଲାରୁ। ଗୀତଟିକୁ ଗାଇଛନ୍ତି ଲିପିକା ବିଭାର। ଗୀତ ରଚନା କରିଛନ୍ତି ରତନ କୁମାର ପୂଜାହାରୀ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ଦିଲୀପ ବାଗ, ଗୀତ ରଞ୍ଜନା ଚିତ୍ତରଞ୍ଜନ ନାୟକ, ଅନୁରୋଧକାରୀ ଶ୍ରୋତା ହେଲେ ମାଧବୀ, ସାଧବୀ, ବବ୍ଲି, କଜଲି, ବାବ୍ଲୁ ଏବଂ ପଞ୍ଚବିହାର ପରିବାରବର୍ଗ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ଗୀତ ରଚନା ହରିହର ପୋଢ଼। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମଳୟ ଖଡ଼ିଆ, ଶ୍ରୀମତୀ ଖଡ଼ିଆ, ଜଳନ୍ଧର ଖଡ଼ିଆ, ଧରୁଆଡିହି, ସୁନ୍ଦରଗଡ଼ ଜିଲ୍ଲାରୁ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ଗିରିଶ ଚନ୍ଦ୍ର ସାହୁ, ଗୀତ ରଚନା ଶ୍ରୀବତ୍ସ ସାହୁ। ଅନୁରୋଧକାରୀ ଶ୍ରୋତା ହେଲେ ଯୋଗୀନ୍ଦ୍ର ଭୋଇ, ବେଦବ୍ୟାସ ଭୋଇ, ଲିପ୍ସା ଭୋଇ, ହେମଲତା, ଲିଜା, କଲ୍ୟାଣୀ। ବର୍ଣ୍ଣିମାଲ ତଲିଆ ବନବାହାଲ, ଝାରସୁଡ଼ା ଜିଲ୍ଲାରୁ।

ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜୟ ଅର୍ଗାଲ। ଗୀତଟିକୁ ଗାଇଛନ୍ତି ଗୀତାଞ୍ଜଳି ପୋଢ଼। ଗୀତ ରଚନା କରିଛନ୍ତି ପ୍ରମୋଦ କୁମାର ମିଶ୍ର।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ସନ୍ତୋଷ କୁମାର ମିଶ୍ର, ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ଉଷାରାଣୀ ବାରିକ ଏବଂ ସନ୍ତୋଷ କୁମାର ମିଶ୍ରଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ସମ୍ବଲପୁରୀ ଗୀତ। ରଚନା କରିଛନ୍ତି ଶ୍ରୀପତି ପାଣିଗ୍ରାହୀ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ଥିଲେ ସନ୍ତୋଷ କୁମାର ମିଶ୍ର ଏବଂ ଉଷାରାଣୀ ବାରିକ। ଗୀତ ରଚନା କରିଥିଲେ ଶ୍ରୀପତି ପାଣିଗ୍ରାହୀ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ଆଜିର ଘର ସଂସାର କାର୍ଯ୍ୟକ୍ରମର ବିବିଧା କ୍ରମକୁ ସ୍ୱାଗତ କରୁଛି ମୁଁ ଶିବାନୀ ଲାଲ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ମେ ମାସ 16 ତାରିଖରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଡେଙ୍ଗୁ ରୋଗ ସମ୍ବନ୍ଧୀୟ ସଚେତନତା ବଢ଼ାଇବା ଏବଂ ମଶା ନିୟନ୍ତ୍ରଣ ମାଧ୍ୟମରେ ରୋଗ ପ୍ରତିରୋଧ କରିବା। ଡେଙ୍ଗୁ ଦିବସର ଗୁରୁତ୍ୱ ହେଲା ଡେଙ୍ଗୁ ବିଷୟରେ ସଚେତନତା ସୃଷ୍ଟି କରି ପରିଷ୍କାର ପରିବେଶ ସୁରକ୍ଷା କରିବାକୁ ପ୍ରୋତ୍ସାହିତ କରିବା, ଲୋକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଇବା। ଡେଙ୍ଗୁ ଜ୍ୱର ହେଲେ ଉଚ୍ଚ ଜ୍ୱର, ଭୟଙ୍କର ମୁଣ୍ଡବ୍ୟଥା, ଶରୀର ଏବଂ ସନ୍ଧି ବ୍ୟଥା ତଥା ଚର୍ମରେ ଦାଗ ଦେଖାଯାଇଥାଏ। ଏହି ରୋଗକୁ ପ୍ରତିରୋଧ କରିବାର ଉପାୟ ହେଲା ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ, ପାଣି ଟାଙ୍କି ଏବଂ କୁଲର ସଫା ରଖନ୍ତୁ, ମଶାରୀ ବ୍ୟବହାର କରନ୍ତୁ, ସଚେତନ ହୁଅନ୍ତୁ ଏବଂ ଡେଙ୍ଗୁ ଜ୍ୱରଠାରୁ ଦୂରେଇ ରୁହନ୍ତୁ। ଆଜି ମେ ମାସ 16 ତାରିଖରେ ଆନ୍ତର୍ଜାତୀୟ ଆଲୋକ ଦିବସ ମଧ୍ୟ ପାଳନ କରାଯାଇଥାଏ। ଏହା ୟୁନେସ୍କୋ ଦ୍ୱାରା ଆରମ୍ଭ କରାଯାଇଛି। ଏହି ଦିବସର ଗୁରୁତ୍ୱ ହେଲା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଆଲୋକର ଭୂମିକା ବିଷୟରେ ଜଣାଇବା, ଶିକ୍ଷା, ଚିକିତ୍ସା ଏବଂ ଯୋଗାଯୋଗରେ ଆଲୋକର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ଶକ୍ତି ସଞ୍ଚୟ ଏବଂ ପରିବେଶ ସୁରକ୍ଷାର ସନ୍ଦେଶ ପ୍ରଚାର କରିବା। ଆଲୋକ ଜୀବନକୁ ସୁବିଧାଜନକ କରିଥାଏ, ବିଜ୍ଞାନ ଅନୁସନ୍ଧାନରେ ସାହାଯ୍ୟ କରିଥାଏ, ଚିକିତ୍ସା କ୍ଷେତ୍ରରେ ଲେଜର ଏବଂ ଅନ୍ୟ ଟେକ୍ନୋଲୋଜିର ବ୍ୟବହାର ହୋଇଥାଏ। ଇଣ୍ଟରନେଟ୍ ଏବଂ ଫାଇବର ଅପ୍ଟିକ୍ସ ଯୋଗାଯୋଗର ଆଧାର ହେଉଛି ଆଲୋକ। ଆଲୋକ ଆମକୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଶ୍ରୋତାବନ୍ଧୁ, ଆଜିର ବିବିଧା କାର୍ଯ୍ୟକ୍ରମରେ ବିଷୟ ହେଲା ମମତା। ମାଆର ମମତା ନଦୀର ଧାରା, ସଦା ବହେ ସ୍ନେହର ପ୍ରଭା, ତାଙ୍କ ଆଶୀର୍ବାଦ ଥାଏ ସାଥୀ, ଜୀବନ ହୁଏ ଖୁସିର ପଥୀ। ପ୍ରକୃତରେ ମା' କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅନୁଭୂତି। ମାଆର କୋଳରୁ ଆମେ ପ୍ରଥମେ ଭଲ ପାଇବା ଶିଖିଥାଉ। ମା' ନିଜର ସନ୍ତାନର ଖୁସି ପାଇଁ ନିଜ ସୁଖକୁ ମଧ୍ୟ ତ୍ୟାଗ କରିଦେଇଥାନ୍ତି। ସନ୍ତାନ ଅସୁସ୍ଥ ହେଲେ ମା' ରାତିସାରା ଜଗି ରହନ୍ତି। ସନ୍ତାନ ଖୁସି ହେଲେ ମା'ର ମୁହଁରେ ହସ ଫୁଟିଯାଏ। ମା'ର ମମତା ହେଉଛି ଏମିତି ଏକ ଛାୟା ଯାହା ସାରା ଜୀବନ ଆମ ସହିତ ରହିଥାଏ। ଏଥର ଶୁଣିବା ଆରତୀ କଥାଚିତ୍ରର ଗୋଟିଏ ଗୀତ, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ପ୍ରକୃତରେ ମାଆଙ୍କ ମମତା ହେଉଛି ଏକ ଅମୂଲ୍ୟ ଭାବନା। ଏହା ହେଉଛି ସ୍ନେହର ଅସରନ୍ତି ଭଣ୍ଡାର। ମା ନିଜ ସନ୍ତାନ ପାଇଁ ଅଶେଷ କଷ୍ଟ ସହିଥାନ୍ତି। ତାଙ୍କ ଭଲ ପାଇବା ନିଷ୍କାମ ଏବଂ ଅପାର। ମା ହେଉଛନ୍ତି ପ୍ରଥମ ଶିକ୍ଷକ, ପ୍ରଥମ ମିତ୍ର ଏବଂ ଜୀବନର ପ୍ରେରଣା। ଏଥର ଶୁଣିବା ଉଲ୍କା କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ସୁରେଶ ୱାଡେକର, ଗୀତ ରଚନା ସଚି ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି।

ମାଆର ମମତା, ଅସୀମ ସ୍ନେହ, ଭଲ ପାଇବା ଆମ ଜୀବନକୁ ସରସ ସୁନ୍ଦର କରିଥାଏ, ଜୀବନରେ ସଠିକ୍ ପଥ ଦେଖାଏ। ତାଙ୍କର ସ୍ନେହ, ଆଶୀର୍ବାଦ ଏବଂ ସେବାର ଋଣ ପରିଶୋଧ କରିବା ଅସମ୍ଭବ। ଏଥର ଶୁଣିବା ମା ଓ ମମତା କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ଲୀଳା। ଗୀତ ରଚନା ଅକ୍ଷୟ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଭୁବନ ହରି।

ସତରେ ଶ୍ରୋତାବନ୍ଧୁ, ଭଗବାନ ସମସ୍ତଙ୍କୁ ମା ରୂପରେ ଏକ ଅମୂଲ୍ୟ ଉପହାର ଦେଇଛନ୍ତି। ମାଙ୍କ ଆଶୀର୍ବାଦ ହେଲା ଭଗବାନଙ୍କ ବରଦାନ ସଦୃଶ। ସେହି ବରଦାନ ବଳରେ ଆମେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିପାରିବା ଏବଂ ନିଜ ଜୀବନରେ ଉନ୍ନତି କରିପାରିବା। ଏଥର ଶୁଣନ୍ତୁ ତୁ ମୋ ଆଖିର ତାରା କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ଇରା ମହାନ୍ତି, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ରା।

ଆମେ ସବୁବେଳେ ମାଙ୍କୁ ସମ୍ମାନ କରିବା ଉଚିତ। ତାଙ୍କର ଭଲ ପାଇବା ଏବଂ ତ୍ୟାଗକୁ କେବେ ବି ଭୁଲିଯିବା ଉଚିତ ନୁହେଁ। ମାଆର ମମତା ହେଉଛି ଜୀବନର ସବୁଠାରୁ ବଡ଼ ଶକ୍ତି। ଏଥର ଶୁଣିବା ଏହି ଗୀତଟି, ବାହୁଡ଼ିବେ ମୋ ଜଗାବଳିଆ କଥାଚିତ୍ରରୁ, କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପି, ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ନିର୍ଦ୍ଦେଶନା ମଳା ମିଶ୍ରା।

0: ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ। ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି। ଉଭୟ ଦେଶ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51

ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସର୍ଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ଦୁଇ ଦିନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବ ଛଡ଼େଇ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
2: ପୁରୀଧାମରେ ଆଜି ଆମେ ନିଷ୍ପତ୍ତି କଲୁ 2026 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯୋଉ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯୋଉ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯୋଉ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସ୍ୱଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି ଆଇଓସିଏଲ୍ ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ ଆଇଓସିଏଲ୍ ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ।

ପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମ ଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଲୈଲା ମଜନୁ କଥାଚିତ୍ରରୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ନୀଳାଦ୍ରି କୁମାର।

ସୁଇ ଧାଗା କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ପାପୁନ୍। ଗୀତ ରଚନା ବରୁଣ ଗ୍ରୋଭର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା।

0: ମାକ୍କା ପୁପୁ ଝକା ଛକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ନାମ ପ୍ରକୃତିରେ ଆକାଦା ଯେ ନାମେ କୁଣା ସମ୍ପ୍ରଦାୟର ଜୀବନ ଜୀବିକାନୁ ଯଦି ଏର ଥିଲେ ହାରବୁଗେ ମିଆଁ ନିର୍ଭର ନାନ୍ନାର ଆଉ ଏକାନିକିରି ତାମ ଠିକ୍ କିରି ଉଜ୍ଜ୍ୱର ଅକ୍କର ଆଦିଗି ଲାଗାନ ଭି ତାମ ନାନା ପ୍ରକାର ଆୟ ଉପାୟ କାମନାର ଆଉ ହନେ ଏର ଥିଲେ ନାମେ ଜିଆନୁ ଦୁଃଖ ସୁଖତା ଲାଗିଛି ଏକାବେକେନ୍ ଦୁଃଖ ବାରାଲି ତା ଏକାବେକେନ୍ ସୁଖ ଭି ଆତିଲି ହେଲେ ଦୁଃଖନ୍ତି ଏକାନିକିରି ନାମ ସୁଖ ହାଖତ ଆଦାନ ଭି ନାମ ଚିନ୍ତା କାମନା କଥାତ ହେଲେ ଆରୁଣ୍ଟା କଥାତ ଯେ ନାମେ ଶରୀର ଅଣ୍ଟା ଆତିଲି ହେଲେ ନାମେ ରୋଗ ବେମାର ମାନ ହିଁ ମାନ ନାମ ଯେତେ ସତର୍କ ମାଞ୍ଚକୁନି ଭି ରୋଗ ବେମାର ଇ ନାମେ ଶରୀର ବନ୍ ମାଲାମ ବି ନାମ ଯାହା ବି ମାନ୍ନା ଏକାନିକିରି ଭଲ ରଥ ଆ କଥା ଚିନ୍ତା କାମନା କଥା ଆଉ ନାମ କାମାଲ ଦାଥି ହେଲେ ଗାଁ ଗାଁ ଇନ୍ୟ ମାନି ଯେ ଏକାବଦ ଘଟନା ଘଟର ଆଦାତା ଘଟର ହିଁ ଘଟର କିନ୍ତୁ ଏକାବଦ ନାମେ ଏକାନ୍ତା କଥାତ ଆବର୍ ନାମ ସାଲଖା ଅଙ୍ଗତ ହେଲେ ଆଦାତ ଯାହା ବି ମାନ୍ନା ଯେନ୍ତାକା ଶରୀରନୁ ରୋଗ ଅଣ୍ଟା ମାନି ବୁଲିକିରି ତେଙ୍ଗା ଖାତିର କିଛି ନାମ ଯେତେ ସଚେତନ ମାନକୁ ହିଁ ମାନି ହେଲେ ବି ଏକାନିକିରି ଆଦାତ କମ୍ ମାନ ଆ କଥା ନାମ ଚିନ୍ତା ନାନତ ତା ଇ ବାବଦନୁ ନାମ ହନେ ଏର ଥିଲେ ନାମେ ଶରୀରକେ ମିଆଁ ଭିନ୍ନ ଭିନ୍ନ ପ୍ରକାର ରୋଗ ବେମାର ମାନି ଆଉ ଛୋଟ ଛୋଟ ଯେନ୍ ନାଣି ମାଞ୍ଜା କା କୁକୁନୁଜିନା ମାଞ୍ଜା କା ଦୁସରା କିଛି ହେଲେ ତା ନାମ ହନେ ସାହା ଚାଲଦାତାରୁ ନାମେ ଯେତିକି ଆୟ ଉପାୟ ଆତିଲେ ତାନ କାମାଲ ଦାତ କା ଡାକ୍ତର ଥରା ବି କାଲ ଦାତ ହେଲେ ଅଣ୍ଟା ବାଡ଼ି ବାଡ଼ି ଦୁଃଖ ବି ବାରି ବେମାର ଭିଲ୍ ମାନି ଆଦିଗି ଲାଗ ନାମ ଡାକ୍ତରଖାନା ବି କା ଦାତ ଆର୍ ଯାହା ବି ମାନ୍ନା ଭିନ୍ ଭିନ୍ ଦୁଃଖ କା ବେମାର ଭିତରେ ଅଣ୍ଟା ବେମାର ମାନାଲି ଯେ ଯକୃତ ଜନିତ ବେମାର କିମ୍ବା ଯକୃତ ନୁ ଆଦ ମାନି ଯେନ୍ଟାକା ଲିଭର ବେମାର ବାନାର ନାମେ ପଦାନୁଗୁଠି ଆସି ଲିଭର ଖରାପ ମାଞ୍ଜା କେରା ଯେ ଆସ ନୁକସାନ ମାଞ୍ଜାସ କେରାସ୍କା ତାଙ୍କେ ଜିଆ ବୁଙ୍ଗା କେରା ବୁଲିକିରି ତେଙ୍ଗନାର ତା ଲିଭର ବାନାଦ ଜିନିଷଟା ନାମେ ଶରୀରକେ ବଢ଼େଇଟି ଜିନିଷ ଦୁ ନାମ ଶରୀର ବୋଧ ନାମେ କାନିକିରି ଠିକ୍ ର ଆ ଲିଭର ବଧି ଆଦାନ ଆଗଲି ଠିକ୍ କାମିକିରି ହୋଇ ତା ପ୍ରକୃତିରେ ଇ କଥା ମନ୍ତା ନାମ ଯେହେତୁ ଡାକ୍ତରୀ ମାଲ୍ଲା ପାଢ଼ୁତ ଭଲକିରି ବୁଝରା ପଲଦାତ କା ତେଙ୍ଗା ଭି ପଲଦାତ ହେଲେ ଇ ଯକୃତ ବେମାର କା ଇ ଯେନ୍ ଲିଭର ଯେନ୍ ଖରାପ ମାନିକି ଆଉ ଲିଭର ନାମେ ଶରୀରକେ ଲଗାନ ଏକାନିକିରି ଜରୁରୀ ଦେଉ ଆରୁ ତାନ ଏନ୍ଦେ ନାଲ୍କୁ ନାନି ନାମେ ଶରୀରକେ ଇ ଜମା କଥାବନ୍ ଟିକେ ଭଲକିରି ଆଲୋଚନା ନାନାଗେ ଲଗାନ ଇନ୍ନା ଇ ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମନୁ ବାର୍ଚକାନାର ବୁର୍ଲାସ୍ତା ଯେନ୍ ବୀର ସୁରେନ୍ଦ୍ର ସାଏ ଆରୁ ବିଜ୍ଞାନ ଆଉ ଗବେଷଣା ପ୍ରତିଷ୍ଠାନ ଆତିଲି ଆସ୍ତା ଏସୋସିଏଟ୍ ପ୍ରଫେସର ଡାକ୍ତର ମହେନ୍ଦ୍ର ଏକା ଆଜ୍ଞାଘାର ତା ବାରା ଇ ଯେନ୍ ଲିଭର ବେମାର ଏକାନିକିରି ମାନି ଲିଭରନୁ ଆଉ ଏକାନିକିରି ମାଲ ମାନ ଆଉ ଏନ୍ଦିର ନାମେ କର୍ତ୍ତବ୍ୟ ଥିଲି ଏକାନିକିରି ନାମେ ଜିଆବନ ଆଗଲି ଆଗଲି ହତ୍ ଏନ୍ଦିର ଅନତ ମହତ୍ ଆରୁ ଏକାନିକିରି ନାମେ ଶରୀର ବନ୍ ଠିକ୍ ଇଅତ୍ ଆ କଥା ଟିକେ ନା ଆଲୋଚନା କାମର ତା କଥା ମାନଯା ଯେ ଡାକ୍ତର ଗୁଥିଆ ବି ତେଙ୍ଗନାର ଭଲ ଅଣ୍ଟା ଲିଭର କା ସ୍ୱାସ୍ଥ୍ୟବାନ ଲିଭର ଅଣ୍ଟା ଯଦି କା ଯକୃତ ଯେନ୍ ବାଲଦାତ ଆଦାନ ନାମେ ଶରୀର ବନ୍ ଯେନ୍ ଠିକ୍ ହିସାବନୁ ଇ ଆଦାନ ଯଦି ଠିକ୍ ଇ ଆଗେ ଲାଗାନ ମାନ ହେଲେ ଏକାନିକିରି ନାମେ ଅନ୍ନା ମହନା ବନ୍ ଠିକ୍ ଇଅତ୍ ଯେନ୍ତାକି ଉତ୍ତମ ସୁଷମ ଖାଦ୍ୟ ବାଲନାର ହୁବନ୍ ଏକାନିକିରି ନାମ ଅନତ ମହତ୍ ଏକାନେ ଆର୍ ତାଙ୍କେ ଏନ୍ଦିର ପ୍ରଭାବ ଥିଲି ଇ ଜାମା କଥାନ୍ ଇନା ଆଲୋଚନା ନାନର ତା ଡକ୍ଟର ଏକା ଆଜ୍ଞା ଜୁହାର
1: ଜୁହାର ଜୁହାର ସଫାରିନ୍ ସର୍ତ୍ତା ବନ୍ଧୁରିନ୍ ଜୁହାର ଆର୍ ମକା ପୁପୁ ଝକା ଝକା ମେନୁ ନମ ସର୍ତ୍ତା ବନ୍ଧୁରିନ୍ ଜୁହାର ଆର୍ ଜୟ ଧର୍ମେ ବେଲାସ ଢାପସର ୟସ୍
0: ହଁ
1: ସ୍ୱାସ୍ଥ୍ୟ ବାନାର ହୁଦାନ ଆଶା କାମାଲଦାନ
0: ନିଶ୍ଚିତ ଭାବେ ତମେ ସାନ୍ ନାମ ଯଦି ସମର୍ପିତ ମାନତ କଥାରେ ଭଲ ବୁଦ୍ଧି ଜ୍ଞାନ ଚିଅର ନାମେ ଭଲ ବିବେକଣ୍ଡା ଚିଅର ଯେ ଠିକ୍ ହିସାବରୁ ନାମ ନାମେ ଜିଆବନ ଆଗଲି ଆଗଲି ହତ୍ ତା ଯେନ୍ତା ଟିକେ ଆଗଲିନ୍ କଥା ଖାତିର କିଚା ଯେ ଇ ଯେନ୍ ଲିଭର ବାଲନାର ଲିଭର ଖରାପ ମାଞ୍ଜାକେରା ଯେ ଇ ସେ ଇନ୍ନେ ମାଞ୍ଜାକେରା ବୋଲିକିରି ନାମ ଆଡ଼ପା ପାଲିନୁ ପଦାନୁଘୁଟି ତେଙ୍ଗାଲ ଦାତ ତା ଇ ଲିଭର ବାଜକୁନ୍ ପ୍ରକୃତିରେ ଏନ୍ଦେ ଦୁ ଆଉ ଇ ଲିଭର ବୋଧ ନାମେ ଶରୀରକେ ଲେଖାନ୍ ଏନ୍ଦେ ନାଲକୁ ନାନାଲି
1: ଲିଭର ନାମେ ଯେନ୍ତା ମେଦୁନୁ ନାଷ୍ଟା ପାଞ୍ଚଟା ମୁଖ୍ୟ ଅର୍ଗାନ ଥିଲି ଯେନ୍ତାକି ଅଣ୍ଟା ହୃତ୍ପିଣ୍ଡ ବା ହାର୍ଟ ଆର୍ ଅଣ୍ଟା ଅଣ୍ଟା ଫୁସ୍ଫୁସ୍ ଲଙ୍ଗସ୍ ଆରୁ କିଡ଼ନୀ ବା ବୃକକ୍ ଆର୍ ଅଣ୍ଟା ମାଞ୍ଜାତ ଲିଭର ବା ଯକୃତ ବା ନାମା କୁଣାତି ବାଦ କଲଜା କଲଜା ହିଁ ବାନାର ତା ଇଦ୍ଘି ତେନ୍ଦ୍ର ମେନ୍ ଫଙ୍କସନ୍ ହାର୍ଟ ଆରୁ ଫୁସ୍ଫୁସ୍ ତା ଖରାପ ମାଞ୍ଚକୁ ସାଙ୍ଗେ ସାଙ୍ଗେ ଆସ୍ତାରେ କେଇତ ନିଶ୍ୱାସ ହୁଆ ପଲଦା ଛାତି ଦରଜ ମାନି କା

0: ସାଙ୍ଗେ ସାଙ୍ଗେ ହାର୍ଟ ବନ୍ଦ ମାନିକି ତ ଇମିଡ଼ିଏଟ୍ ଆସ୍ତା ରହିତ। କିନ୍ତୁ ଲିଭର ବଧ ବା ଯକୃ ବଧ ଏନେ ଅଣ୍ଟା ଅର୍ଗାନ୍ ଆଉ ଯଦି 70-80% ଖରାପ ମା ମଞ୍ଜା ସିମ୍ପଟମ୍ ମା ବାରିତ କା ସାଇନ୍ ମା ବାରିତ ତ ଉଦ୍ଗି ଲାଗନ ହୁଦ ଏଣ୍ଟା ବହୁତ ବଡ଼କା କଥା ମାନେ ଇନିସିଆଲ ଷ୍ଟେଜ ନୁ ନାମ ବାଲା ପଲ୍ଦା ତିନ ତ ଯେତେବେଳେ ପୁରା ଖରାପ ମାନିକି ହେଇତ ହୁଙ୍ଗନ ଆହା ହୁଙ୍ଗଦା
1: ବୋଲେ ଯେତିକି ବେଲେ ଆହ ସେତିକି ବେଲେ ଅନେକ ଗେଛା ବୁଙ୍ଗା କେ
0: ବହୁତ ଗେଛା ବୁଙ୍ଗା ବା ତା ଲିଭର କି ମେନ୍ ଫଙ୍କସନ୍ ନାମ ହେଇଦେର ବନାଲି ନାମ ମେନ୍ ଫଙ୍କସନ୍ ହୁଦ ଏଣ୍ଟା କେମିକାଲ ଫ୍ୟାକ୍ଟ୍ରି ବନାର ତାସନ ବହୁତ କିଛି କେମିକାଲ ତିଆରି ମନାଲିତ ଲିଭର ହେଲା ଆରୁ ମୋର ଦେନ 500 ମିଆଁ ନାଲ୍କୁତାନ କାମାଲିତ ମାନେ ସାଇଲେଣ୍ଟଲି ଓହର ହ 24 ଘଣ୍ଟା କାମାଲିତ ତା ହୁଦାନ ନେଇ ବଲ୍ଲା ଚିନାର ଯେହେତୁ ତାନ ବହୁତ ଧୀରେ ଧୀରେ ଡେମେଜ ମାନି ଖରାପ ମାଛକନ୍ ତା ମାସ୍ତା ରହିତ ତା ପହିଲା ତାହା ନାମ ଯେନ୍ ଯେତିକି ଡ୍ରଗ୍ସ କା ଯାହା ଔଷଧ ଦବାଇ ମହଲଦାତ କା ଯାହା ଅନାଲଦାତ ମହଲଦାତ ଆବନ ଡିଟକ୍ସିଫିକେସନ କାମନାର ବା ବିଷ ଯଦି ଆତଲି ତାର ନୁ ଖାଦ୍ୟ ନୁ ଆଦାନ ବିଷ ବନ ଆଦ ଅଥରିଚିତ ତା ତାହା ପହିଲା ଫଙ୍କସନ୍ ଆନ୍ତିନ ହଜମ କି ଲଗାନ ଯେନ୍ ବାଇଲ ଯେନ୍ ସିକ୍ରେସନ କାମାଲି ଲିଭର ଯେନ୍ ଗୋଲ୍ ବ୍ଲାଡର ବନାର ବା ପିତ୍ତଗ୍ରନ୍ଥି ରହି ପିତ୍ତଗ୍ରନ୍ଥି ନୁ ଯେନ୍ ପିତ୍ତବଧ ନାମା ସିକ୍ରେସନ ମାନି ଲିଭର୍ସତି ତ ଆବଧ ନାମା ଯେନ୍ ଖାଦ୍ୟ ମାନେ ମେନଲି ଫ୍ୟାଟ ଫ୍ୟାଟି ଫୁଡ଼ କା ଯେନ୍ ତେଲିଆ ଖାଦ୍ୟ ବନ ବାନାର ଚର୍ବି ଜାତୀୟ ଖାଦ୍ୟ ଆବନ ହଜମ କାମାଗେ ମେନ୍ ଫଙ୍କସନ୍ ମଜା ଲିଭର ପିତ୍ତ ଘି
1: ଆଚ୍ଛା
0: ଆନ୍ତିନ ଫେର୍ ଯେନ୍ ଯଦି ଏକ୍ସେସ ନାମ ମହା ଚାଲଦାତ ମିଠା ଅଂଶ କା ଏକ୍ସେସ ଫେଟ ମହାଲଦାତ ତା ଆବ ଷ୍ଟୋର କାମାଲି ଲିଭର ବଧ ଏକ୍ସେସ ବୋଧ ଆସନ ଷ୍ଟୋର ମାନାଲି ଆର ଅଣ୍ଟା ମାନେ ଯେତେ ଇମ୍ୟୁନିଟି ମାନେ ବଡି କି ଇମ୍ୟୁନିଟି ଫଙ୍କସନ୍ ହିଁ ତାହା ହେଇଥିଲି ଆର ଅଣ୍ଟା ଯେନ୍ ବ୍ଲଡ୍ ଗୋଟେ ଜମାଟ ବନାହାଲି ଆଦଘି ଯେନ୍ ସିକ୍ରେସନ ମାନାଲି ଜମାଟ ବନାଗେ ଯାହା କିଛି ସେମାନେ ତତ୍ତ୍ୱବୋଧ ଉର୍ଖାଲି ଆଉ ଲିଭର ପ୍ରଡକ୍ସନ ମାନିତ
1: ଆଚ୍ଛା
0: ତ ଏଗୁଡ଼ା ମେନ୍ ଫଙ୍କସନ୍ ବୋଧ ଏଇ 5 କା 100 କିନ୍ତୁ ଅଲଗା ଫଙ୍କସନ୍ ଫେର୍ ଯୋଗୁ
1: କାମାଲି
0: ବନାର ଯେ ନା ବସ୍ ବନାର ମାନେ ନମା ଦେହନ୍ତା ଅଣ୍ଟା ବସ୍ ଯେନ୍ତା ମାନ ଅର୍ଗାନ ମେନ୍ ଅର୍ଗାନ
1: ମୁଖ୍ୟ ପରିବାର କେ ମୁଖ୍ୟ ବାଗିର ଶରୀର କେ ପରିବାର ଯଦି ଭାବ ହେଲେ ତ ମୁଖ୍ୟ ବାଗିର
0: ମୁଖ୍ୟ ବାଗିର
1: ତା ଆରୁଣ୍ଟା କଥା ଇସ୍ତି ନିମେସ୍ତି ଆହାଗି ଲଗାନ ଚାହୁଁ ଯେ ପ୍ରକୃତିରେ ଇ ଯେନ୍ ଲିଭର ବହୁତ ଖରାପ ମାନି 60-70% ଯଦି ମାଞ୍ଜା ଖରାପ ହେଲେ ଯାଇ ନାମ ଆହଦାତ ବୋଲିକିରି ନିମ୍ ତେଙ୍ଗାଲଦାର ପ୍ରକୃତି ଏନ୍ଦିର କି ଖରାପ ମାନି ଏକାନେ କି ତାଙ୍କେ ସ୍ୱାସ୍ଥ୍ୟ ବୋଧ ମାନେ ଯକୃତ ଗେ ଯେନ୍ଟା ଟିକେ ହେଲ୍ଦି ରାନା କଥା ଧୀରେ ଧୀରେ ଯେନ୍ ଖରାପ ମାନି ଏନ୍ଦିର କି ମାନି
0: ମେନ୍ ନାମା ମଞ୍ଜାତ ନାମା ଖାଦ୍ୟପେୟ କି ହେବିଟ
1: ହଁ
0: ମୁଖ୍ୟତଃ ଏଣ୍ଟା 5 ଏମ୍ କା ମ ଅକ୍ଷରତି ବିଶ୍ଲେଷଣ କାମନା ପହିଲା ହଉଛି ମଦ
1: ଆଚ୍ଛା
0: ହେଲା ଦ୍ୱିତୀୟ ହେଲା ମାଂସ ତିନ ମଞ୍ଜା ହେଲା ମେଦ ମେଦ ବହୁଲତା
1: ଆରୁ
0: ମଞ୍ଜା ମସଲା ଜାତୀୟ ଖାଦ୍ୟ ଯେତିକି ନା ମସଲା ଯଦି ମହାଲଦାତ ବାହାରି ତା ଖାଦ୍ୟ ମହାଲଦାତ ଆଧି ଏଫେକ୍ଟ ହୁଆଲି ଆର ଅଣ୍ଟା ମୃଦୁ ପାନୀୟ ଯେନ୍ କୋଲ୍ଡ ଡ୍ରିଙ୍କ୍ସ ଗୁଠି ହାପାଲ ହୁବଡ଼ା ଦି ଅଣ୍ଟା ମେନଲି ଆର ଅଣ୍ଟା ମିଠା ବାକି ଯଦି ନା ମିଠା ଜିନିଷ ମହାଲଦାତ ତା ମିଠା ଯେତିକି ଆମର ରିକ୍ୱାରମେଣ୍ଟ ଆସିଲି ବଡିକେ ଆଦ ୟୁଜ ମଞ୍ଜା କେରା ଆର ଯେତିକି ବାଛରା କେରା ମିଠା ବୋଧ ଆଦ ଲିଭର କେ କେରା ଦାର ଷ୍ଟୋର ମଞ୍ଜାତ କିନ୍ତୁ ଆଦଘି ଅଣ୍ଟା କାପାସିଟି ଆସିଲି ଲିଭର ଦିଅଣ୍ଟା ତାହା ଅଣ୍ଟା କାପାସିଟି ଆସିଲି ଯେତିକି ଇଅନ୍ ଆରୁ ବାକି ବନ
1: ବିଚରଞ୍ଚନ
0: ତ ଯଦି ଇଆ ପଲିଆ ଦିନ ବାକି ବିଛରାଇଛ ବଡିକେ ତ ସୁଗର ବାଡ୍ର କଦ ତ ଆଦଘି ଫେର ଏଫେକ୍ଟ ଖାତର ଫେର ରିଭର୍ସ ମାନ ଦାର ଲିଭର ଉପରେ ଖାତର
1: ଆଚ୍ଛା ଆଚ୍ଛା
0: ଆରୁ ଅଣ୍ଟା ମଞ୍ଜାତ ଯେନ୍ଟାକି ଖାଦ୍ୟ ମାନଲି କିନ୍ତୁ ଇନ୍ନା ନେଲାନ୍ ତା ହେବିଟ ନୁ ଆଉ ଯେ ମୋବାଇଲ ମୋବାଇଲ ବଦନଟା ମୋବାଇଲ ଦଣ୍ଡା ମଦୁବା ଆଧି ଦଣ୍ଡା ହେବିଟ ମାଞ୍ଜା କେରା ହେଲେ ଏନ୍ଦର ମାନାଲିକା ଆଲାର ଗୋଟେ ଇନ୍ନା ନେଲାନ୍ ତା ହାତ ଚର ସାହେବ ମାହା ମାହା ତକ ମୋବାଇଲ ଏରାଣାର 12 ବାଜେନ୍ତ 1 ବାଜେନ୍ତ ତା ଠିକ ସେ ହାନ୍ଦ୍ରା ପଲାନାର ଆଗଲି ଏନ୍ଦର ଘଣ୍ଟା ହେବିଟ ରାଚା ଯେ ଇୟରଲି ଟୁ ବେଡ୍ ଇୟରଲି ଟୁ ୱେକ୍ ମାନେ ଜଲ୍ଦି ହାନ୍ଦ୍ରାକେ କର ଜଲ୍ଦି ଉସ୍କାର ତା ବିଡକନା ବାଦ ଅନତ ମହତ 7-8 ବଜେ ହାନ୍ଦ୍ରତ ଆରୁ ପାରି 5 ବଜେ ବିଡକନା ବିଡ ଅର୍ଗନାଗି ଆଗଲି ଉସ୍କାର ତାଣ୍ଟା ପ୍ରପର ହେଲ୍ଥ ମେଣ୍ଟେନ୍ ରଚାଏ କିନ୍ତୁ ଇ ମୋବାଇଲ ହି ଚାଲତେ ବହୁତ ହଦ୍ଦାର ଇନା ନେଲା 12-1-2 ବଜେ ତକ ହି ମୋବାଇଲ ଏରାଣାର ଆର ଉସ୍କାର ଆଣିଲା 9 ବଜେ 9 ବଜେ 10 ବଜେ
1: ତମେ ପାଇରି ବି ଚାଲି 10 ବଜେ 11 ବଜେ ଆଏ କାମ ହେଲା
0: ଅଣ୍ଟା ନର୍ମାଲ ଯେନ୍ ପାଇରି ବା କେନ୍ତା ଯେନ୍ ବିଡ଼ ନାଗି ଅଣ୍ଟା ଇମ୍ପୋର୍ଟାନ୍ସ ଅଛି ହେଲ୍ଥ କି ମିଜା ଖୁଦ ମାହାକ ଖାଲି
1: ହେଲେ ନାମେ ଜିଆ କି ଯେନ୍ ରହନ ସହନ ବହୁତ ବଦଲାଲା କାଲି
0: ରହଣି ବିଧି ବହୁତ ଇମ୍ପୋର୍ଟାଣ୍ଟ
1: ଇମ୍ପୋର୍ଟାଣ୍ଟ
0: ଯଦି ନାମ ଠିକ ସେ ମା ରଥ ଠିକ ସେ ନାମ ଏକ୍ସରସାଇଜ ମା କାମ ଠିକ ସେ ଟାଇମଲି ମା ଅନତ ଟାଇମଲି ମା ମହତ ଆର ଟାଇମଲି ଆଡୁକେଟ ଆମ ଗୁଠି ମା ହାପ ହେଲେ ହିଁ ନମା ମେଦ ଉଠିତ ଖରାପ ମାନ ଆର ତାହା ମେନ୍ ଏଫେକ୍ଟ ଲିଭର ଲାଇନ ଖାତିରି
1: ହେଲେ ଇଦା ତା ନାମ ଯଦି ଯେନ୍ ପାଞ୍ଚଟା ମୋ ବାଜକାର ଆର ତାଙ୍କ ସାଙ୍ଗେ ମୋବାଇଲ ଅଣ୍ଟା ବି ବାଜକାର ଆଏ କାମଲା ତ ଇ ପ୍ରକାର ଯଦି ନାମେ ଅଭ୍ୟାସ ର ଆର ଜହ ଜହ ଆଦାନ ଯଦି ନାମ ବ୍ୟବହାର ନ ଥାଏ ଇ ଲିଭର ଖରାପ ମାନନା କି ଅଣ୍ଟା ସମ୍ଭାବନା ଆଥିଲି ଆଦା ଅଣ୍ଟା କାରଣ ଦୁ ହେଲେ ପ୍ରକୃତିରେ ଇ ଲିଭର୍ ବହୁତ ଖରାପ ମାଞ୍ଜା ବୋଲିକିରି କା ଇନେ ଯେନ୍ ଅଭ୍ୟାସ ରାଜା ଯେ ଖରାପ ମନାଲି ବୋଲିକିରି ଯଦି ଆହତ ନିମ୍ତ ତେଙ୍କର ଯେ 70% କି ମିଆଁ ଯଦି ପାଖାପାଖି ମାଞ୍ଜା ହେଲେ ଜାଣା ଖାତିରି ଯଦି ବି ଜାଣା ଖାତିର ବୋଲେ ଏକାନିକିରି ନାମ ହାଙ୍ଗ ହୁଅନ୍ତି ଇନ୍ଦ୍ରେ ଇନ୍ଦ୍ର ତାଙ୍କ ସିମ୍ପଟମ୍
0: ଉଠେ ହଁ ନାମେ ଯଦି ହାର୍ଟ ପ୍ରୋବ୍ଲେମ୍ କିଛି ମଲା ଦିନ ଲଙ୍ଗ୍ସ କି କିଛି ମଲା ଦିନ କିଛି ପ୍ରୋବ୍ଲେମ୍ କା କିଡ଼ନୀ ଦି ଠିକ୍ ଅଲି ହୁଦାନ କମନ୍ଲି ଟେଷ୍ଟ କମ୍ ଦତ୍କା ହାର୍ଟ ଟିକେ ଖରାପ ମଞ୍ଜାଲେ ଆହତ କତ୍କା ହାର୍ଟ ଡାକ୍ତର ସିନା ଦତ୍କା ଏ ସିଜି ଅଣ୍ଟା କାମ ଅତ୍କା ନିଶ୍ୱାସ ଅସୁବିଧା ମଞ୍ଜା ଲଙ୍ଗ୍ସ କି ଡାକ୍ତର ସିନା ଦତ୍ କିନ୍ତୁ ଲିଭର୍ ଘି ଏନ୍ଦର ମାନିତ ଷ୍ଟାର୍ଟିଂନୁ ପାତା ମା ଚାଲରେ ତ ନର୍ମାଲି ଏନ୍ଦର କାଉଣ୍ଟାସ୍ କି ମୋଟା ମନା କଲ୍ଦା ସାର୍ ନାଲ୍କୁ କମ୍ ନାଗେ ଟିକେ ଟିକେ ଥାକା ଲଗା କାଲି ତ ଇନିସିଆଲ୍ ସିମ୍ପଟମ୍ ଜଣେ ଟିକେ ନାଲ୍କୁ ହିଁ ଥାକା ଲାଗ ତ ହଙ୍ଗେନ୍ ମାନେ ଯଦି ଅଦର ସିମ୍ପଟମ୍ କିଛି ମଲାଦିନ ଅଦର ଅର୍ଗାନ୍ରୁ କିଛି ମଲାଦିନ ପ୍ରୋବ୍ଲେମ୍ ତା ସସ୍ପେକ୍ଟ କାମା କତୁର ଯେ ଲିଭର୍ ଉଲା ହିଁ ରାଙ୍ଗି କିଛି ପ୍ରୋବ୍ଲେମ୍ ଟା ମାନାଲି ଯେନ୍ତାକି ଲିଭର୍ ବହୁତ ପ୍ରପର୍ ହଜମ କାମା ପଲାଲି ପ୍ରପର୍ ଷ୍ଟୋରେଜ୍ କାମା ପଲାଲି ଜିନିଷ ବନ୍ ତା ଉତ୍କି ଲଗାନ୍ ଥାକା ବାରଦ ଆରୁ ତାର ପଛେ ସ୍କିନ୍ ପ୍ରୋବ୍ଲେମ୍ ବାରଦ ଅଣ୍ଟା ଏନ୍ତା ଦିନ ବାକି ମୋଟା ଆଲାର୍ଜି ଏନ୍ଦର ମାନେ ଯଦି ବେକୁନୁ ବେକୁନୁ ଅଣ୍ଟା ମୋହର ଦାଗିବାର କଥ ଲିଭର ପ୍ରୋବ୍ଲେମ୍ ର ମଲା ହେଲେ ଅଣ୍ଟା ଅଣ୍ଟା ଫୁସ୍କା ଫୁସ୍କା ଲାଲ ଲାଲ ଲେଖା ମାନ ଅଣ୍ଟାନୁ ଆରୁ ହେଖାନୁ ପାମ୍ବଦ ପୁରା ଲାଲ ମାନ କଦ ଏଗୁଡ଼ା ଗୋଟେ ଇନିସିଆଲ ସିମ୍ପଟମ୍ ମାନେ ସ୍କିନ୍ ନୁ ହିଁ ଆରୁ ଅଣ୍ଟା ସେ ଆଲାସ କି ମେଦୁ ଦିବିଡ଼ା ଗୋଟେ ଗାଲେ ଗୋଟେ ଦିଶାନ ଫୁଲରା କେରକି ରଦ ତାପଡ଼ା ଗୋଟେ ଦିନ ମାନଟା ସିମ୍ପଟମ୍ ଇନିସିଆଲ ସିମ୍ପଟମ୍ ବୋଧ ହୁଦ
1: ଯେ ହଁ ଇନ୍ନ ହୁଏ ତ ପ୍ରୋବ୍ଲେମ୍ ରାଙ୍ଗି ବୋଲିକିରି ନା ଭାବାଙ୍ଗ ଯଦି ଦୁସରା କିଛି ପ୍ରୋବ୍ଲେମ୍ ମାର
0: ମଲାଦିନ ଆରୁ ଏଜ୍ ଯଦି 40 ବରଷ ତ ମିଆ ମଞ୍ଜି କିଛି ଧର ଇନ୍ନେ ମନାଲି ବାକି ଅଣ୍ଟା ମାନେ ରୁଟିନ୍ଲି ଚେକଅପ୍ ଅଣ୍ଟା ଅଦର ହାର୍ଟ ଘି ଚେକଅପ୍ କାମାଲ ଦାତ ଆର୍ କିଡ଼ନୀ ଘି ଚେକଅପ୍ କାମାଲ ଦାତ କିନ୍ତୁ ଲିଭର୍ ବନ୍ ପ୍ରାୟ ମଦତ ଅଛି ଦାତ 40 ବରଷ ମଞ୍ଜା କିରା ମାନେ ଲିଭର୍ ଫଙ୍କସନ୍ ଟେଷ୍ଟ ଅଣ୍ଟା କାମନାର ତାହା ସାଙ୍ଗେ ନାମ କୋଲେଷ୍ଟ୍ରଲ୍ ଗୋଟେ କି ଲିପିଡ୍ ପ୍ରୋଫାଇଲ୍ ମାନେ ହୁଦାନ ଗୋଟେ ଚେକ୍ କାମନା କଥା
1: ଆଚ୍ଛା ହେଲେ ନାମ ଇଦାନ ଇ ଯେନ୍ ଟେଷ୍ଟ ବନବାଲ ଦାର ଇଓ ଇଓ ଦିନ ଅନ୍ତରନୁ କା ଇଓ ମାସନୁ ଘାଗା କାମନା କଥା
0: ଯଦି ଅଣ୍ଟା ଭାଗ୍ୟ ମୋଟା ଥିଲାସ କିମ୍ବା ଅଦର ଡିଜିଜ୍ ଲାଗି ଡାଇବେଟିସ୍ ଆତଲି ତା ଆଡ଼ପାନୁ ଯଦି ପାଷ୍ଟ ହିଷ୍ଟ୍ରି ଆୟାଙ୍ଗ ବାଙ୍ଗରି କିଛି ଅଣ୍ଟା ମାନେ ହାର୍ଟ ଷ୍ଟ୍ରୋକ୍ ତି ଖରାପ ମାଞ୍ଚକାର କା ଆଡ଼ପାନୁ ବି ଡାଇବେଟିସ୍ ଆତଲି କିମ୍ବା ନେକା ଅଣ୍ଟା ହେପାଟାଇଟିସ୍ ମାଞ୍ଚକି ରଦ ଆଡ଼ପାନୁ ହିଷ୍ଟ୍ରି ଯଦି ରଦ ମାନେ ପୁରୁଖାର ଗେ ରଦ ବାକେନ୍ ତମେ ଭାଗ୍ୟ ଚାନ୍ସ ରେ ଲିଭର୍ ଖରାପ ମାନ ଲାଗି
1: ଆଚ୍ଛା
0: ହୁବଡ଼ାର ଘି ଗୋଟେ 40 ବରଷ ମାଞ୍ଜକା ବାଦ ଏଭ୍ରି ବର୍ଷେ ନୁ କା 1.5 ବରଷ ନୁ ହନ ଟେଷ୍ଟ କାମନା କଥା
1: କାମନା କଥା
0: ଆର୍ ଯଦି ଡାଇବେଟିସ୍ ଆତଲି ଆରୁ ଅଦର ଡିଜିଜ୍ ଆତଲି ଅଲରେଡି ମାନେ ମୋଟା ଥିଲା ହେଲେ ତ 6 ମାସ ନୁ କାମନା କଥା
1: ତାକି ଆଗଲି ନାହା ଅଙ୍ଗତାରୁ ଆଗଲି ଲାଗନ୍ ଚିକିତ୍ସା ବି କାମ ଅଙ୍ଗତ
0: ଆରୁ ତାହା ସାଙ୍ଗେ ଅଣ୍ଟା ଯଦି ଅଲଟ୍ରାସାଉଣ୍ଡ କାମ ଅଲଟ୍ରାସାଉଣ୍ଡ କାମ କିନା ରାସ୍ତାର କା ଲିଭର କି କଣ୍ଡିସନ ବହୁତ ପତା ଚାଲରେ
1: ଆଚ୍ଛା
0: ତା ଫେଟି ଲିଭର ବନାର ଅଲଟ୍ରାସାଉଣ୍ଡ ବହୁତ ଆତ ଇୟରଲି ଆସ୍ତାରେ କେତେ ଯଦି ଫେଟି ଲିଭର ବହୁତ ଇୟରଲି ଷ୍ଟେଜ୍ ନୁ ଯଦି ମାନା ଖାତରା ତା ନାମେ ହେବିଟ୍ ବନ୍ ଚେଞ୍ଜ କାମ ହତାର ଅନ୍ନା ମହନା ଘିକା ଚୁତନା ଉସ୍କାରନା ଅକନା ସଫା ହେବିଟ୍ ବନ୍ ଚେଞ୍ଜ କାମ ହତାରୁ ନାମ ଫର୍ଦର ପ୍ରୋଗ୍ରେସ୍ ବନ୍ ରୋକା ଅଙ୍ଗ ଆର ମାନଲା ହେଲେ ଫେର୍ ପୁରା ଆଡ଼ଭାନ୍ସ ମଞ୍ଜା କିରା ହେଲେ ୱାନ୍ସ ଯଦି ସିରୋସିସ୍ ମଞ୍ଜା କିରା ମାନେ ସିରୋସିସ୍ ଯଦି ମଞ୍ଜା କିରା ହେଲେ ପୁରା କୁଲୁ ଫୁଲ ରକ ହେଡ଼ୁ ଗୁଠିତ ଫୁଲ ରକ ତା ହଙ୍ଗେନ ଆରୁ କିଛି କାମ ପଲ୍ଦା
1: ଥିଲେ ହୁବତ ପୁରା ଜଟିଳତା ଯେନ୍ ବାନ୍ଲା
0: ଜଟିଳତା
1: ହଁ ଆଜି ଟିକେ ବେଶୀ ଏଲ୍ଚକା ଥିଲି ଆଜ୍ଞା ହଁ ହେଲେ ଆରୁଣ୍ଟା କଥା ନିମେଷ ଆଗେ ଲେଖେନ୍ ଚାହୁଁ ଯେ ପ୍ରକୃତିରେ ନାମ କୁଣା ସମ୍ପ୍ରଦାୟର ଗୁଠିଆର ନାମେ ଭୁଜି ଭାତିନୁ ମାନ୍ନା କା ତମେ ବେଞ୍ଜା କାର୍ଯ୍ୟନୁ ମାନ୍ନା କା ଏକା ଭି ସାମାଜିକ କାର୍ଯ୍ୟକ୍ରମ ଯେତେବେଳେ ନାମ ନାନାଲ ଦାତ ଯେନ୍ତାକି ପୁରଖାନ୍ତି ଚାଲ ରଖିଛି ଆରୁ ବାରକିଛି ଯେ ନାମ ଭଲ ଭଲ ମାନେ ଅନ୍ନା ମହନା ଭିଲ କାମ ଦାତ ମାନେ ନାଲ ଦାତ ଡେଗ ଦାତ ଗୀତୁ ପାଟ ଦାତ ତାଙ୍କେ ସାଙ୍ଗେ ସାଙ୍ଗେ ଇ ନାମେ ଯେନ୍ ଭାଇଚାରା ଆଥିଲି କା ନେମ୍ ନାମେ ବନ୍ଧୁ ବାନ୍ଧବ କି ଯେନ୍ ସମ୍ପର୍କ ଆଥିଲି ଆବନ୍ ଇଆ ଗେଲେ କାନ ନାମେ ଅଣ୍ଟା ପରମ୍ପରାନୁ ଅର୍ଥାତ୍ ମାନେ ରାଚା କେର୍ କିଛି ଅଣ୍ଟା ହିସାବନୁ ବାନା କଥା ଯେ ଇ ହାପ୍ନା ବୋଧ ଟିକେ ଟିକେ ରାଇ ନାମ ହୁଏତ ଝାରା ଟିକେ ହାପା ଚାଲ ଦାତକା ଆର୍କି ଟିକେ ହାପା ଚାଲ ଦାତକା ପୁରୁଖାର କେନ୍ ନାମ ତାର ପାଣି ତିପ୍ତାଲ ଦାମ ବାଲ ଦାଦ ତାଙ୍କ ଇ ଯେନ୍ ଯେତେ କାମାଲିଆ ଧୀରେ ଧୀରେ ନାମ ଅମ୍ବା ଚାଲ ଦାତ କିନ୍ତୁ ହୁନୁ ହିଁ ନାମେ ଶରୀର ବହୁତ ଭଲ ରାଚା ଆଉ ଆକୁନ୍ ତକ ବି ଆଦତ ମାନେ ଦରକାର ବି ଖତରା ଆଧାର ବୈଜ୍ଞାନିକ ଠାରୁ ବି ତେଙ୍ଗାଲା ନିମି ଯାହା ତେଙ୍ଗାଲଦାର ବି ଆଦତ ସତ କଥା ଦୁ ତ ଇ ପ୍ରକାର ଜିନିଷ ବନ୍ଦ ଧ୍ୟାନ ଚିହ୍ନା କଥା ଦେଲେ ହେଲେ ଆରୁଣ୍ଟା କଥା ତେଙ୍ଗର ଯେ ପ୍ରକୃତିରେ ଇ ଲିଭର ବୋଧ ଏକାନିକିରି ନାମ ଭଲ ଇଅତ ଖାଦ୍ୟପିୟତା ଥିଲି ଆଉ ନାନା ପ୍ରକାର ଯେନ୍ ଅଭ୍ୟାସ ଗୁଠିବନ ବୋଧ ଅଭ୍ୟାସ ଯେନ୍ ବାଲନାର ତାର ନାମ ଅମ୍ବତ ହେଲେ ଧାରା ଅର୍ତୁ ସେ ମାଞ୍ଜାକେରା ଆଉ ନାମ ଲକ୍ଷଣ ତୁଇ ଯଦି ଆକା ଥାଏ ତାଙ୍କେ ଏକାନି କାନି ପ୍ରକାର ଚିକିତ୍ସା ନାନା ଖାତିରି
0: ଦେନ୍ ପହିଲା ତ ଡାକ୍ତରଖାନା କର ଆର୍ ଯାହା ଯାହା ଟେଷ୍ଟ କାମନା କଥା ଲିଭର ଫଙ୍କସନ୍ ଟେଷ୍ଟ ମାଞ୍ଜା କା ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ ମାନତ ଫେର୍ ଅଲଟ୍ରାସାଉଣ୍ଡ କାମର ଯଦି ଅଲଟ୍ରାସାଉଣ୍ଡ ଫେଟି ଲିଭର ଖତରା ଏଥର ପାର ଆଡ଼ଭାନ୍ସ ଟେଷ୍ଟ ଆସିଲି ଫାଇବ୍ରୋସିସ୍ ଇଏ ମାଞ୍ଜ କିଛି ଦାତ ଘି ଲଗାନ ଫେର୍ ଟେଷ୍ଟ ଆସିଲି ସିଟି ସ୍କାନ୍ କାମର ଏମ୍ଆର୍ଆଇ କାମର ଆରୁ ଫାଇବ୍ରୋସ୍କାନ୍ ବନାର ଦାନ୍ ତା ଇଏ ଫାଇବ୍ରୋସିସ୍ ମାଞ୍ଜ କିଛି ଦାସ୍ତାର ଅଙ୍ଗ तो आ हिसाब नु मैंने हैबिट खाद्य हैबिट बहुत मेन आदगी सामान किसी मंदारी चोर डिटॉक्सिफिकेशन कमागे आंटी।

0: ଅକ୍ସିଡ଼େଣ୍ଟ ଘଟିଛି ନାର ତାପରେ ଉଠିନ୍ ଚର୍ ହେଲେ ଧୀରେ ଧୀରେ ମାନେ ୱିଥ୍ ତାପରେ ଆମର ଲାଇଫ ଷ୍ଟାଇଲ ଚେଞ୍ଜ କାମ ଖାତର ପାଇରି ମିନିମମ 30 ମିନିଟରୁ 40 ମିନିଟ ମର୍ଣ୍ଣିଂ ୱାକ୍ କିମ୍ବା ୟୋଗା ଗୁଟି କାମା ଖାତର ତାହେଲେ ଅଭ୍ୟାସ ଗୁଟି ଧୀରେ ଧୀରେ ଚେଞ୍ଜ କାମଚୁନ୍ ଗ୍ରାଜୁଆଲି ଚାନ୍ସ ଆତଲି ରିକଭର କାମାଗେ
1: ଆଚ୍ଛା
0: ଇନିସିଆଲ ଷ୍ଟେଜ୍ ନ ଆର୍ ଯଦି ପୁରା ଖରାପ ମାଞ୍ଜା କଲା ତ ଆରୁ ଓଦାନ ଖାଲି ସିମ୍ପଟୋମେଟିକ ଟ୍ରିଟମେଣ୍ଟ କାମା ଖାତର ଯାହା ସିମ୍ପଟମ ଯଦି ଅସୁବିଧା ପକ୍ଷେ ମାଞ୍ଜା ହେଲେ ଆ ହିସାବ ନୁ ଟ୍ରିଟମେଣ୍ଟ କାମିକିରି କିଛି ଦିନ ତାଙ୍ଗାନ ଟିକେ ହେଲ୍ଦି ଲାଇଫ ଷ୍ଟାଇଲ କି ଗଲାନ କଣ୍ଟିନ୍ୟୁଅସ୍ କାମ
1: କାମ ଖାତର ବାକି ଆରୁଣ୍ଟା କଥା ଆମେ ମନେ ରୂପରେ ଆର୍ଥରେ ବାରାଲି ଯେ ପ୍ରକୃତରେ ଇ ବେମାରୀ ବଦ ହାତ ଦୁନ୍ତି ମାନେ ପାଚକି ତକ ଯେତେ କି ମାନି କା ସାଧାରଣ ଭାବରେ ଏକା ବୟସ୍ତା ଆଲାରିନ ଗୁଠି ଜହ ଏ ଥ୍ରୀ ଦାଦ
0: ଆଗଲି ଯେହେତୁ ମାନେ ଲାଇଫ ଷ୍ଟାଇଲ ବଢ଼ିଆ ରାଚା ଦାଲାର କି ଠିକ ଟାଇମ୍ ନୁ ଚୁତାଲାର ଠିକ ଟାଇମ୍ ନୁ ସ୍କାରଲାର ନାଲଖୁ ଗୁଠି କାମାଲାର ପାଇରିନ ହାତ ଦରନୁ ନେଇକିରି କ୍ଷେତବାଡ଼ି କା ଯାହା ହେଲେ ବି ଅଣ୍ଟା ନାଲଖୁ କାମାଲା ପାଇରିନ ଅଣ୍ଟା ବଢ଼ିଆ ଅଭ୍ୟାସ ରାଚା ଅନ୍ନା ମୋହନା ହିଁ ମାନେ ଇ ସବୁ ଯେନ୍ ଫାଷ୍ଟ ଫୁଡ଼ ପ୍ୟାକେଟ୍ ଫୁଡ଼ ଏଗୁଡ଼ା ଉଠେ ମାର ଆଚାଦ ତା ଆଜ୍ଞା ହାତ ଦାର କେ ଟିକେ କମ ମାନାଲାଦ କିନ୍ତୁ ଇନ୍ନା ନେଲା ଯେନ୍ ଖାଦ୍ୟ ହେବିଟ ନାମେ ମାଞ୍ଜା କିରା ଫାଷ୍ଟ ଫୁଡ଼ ଆରୁ ପ୍ୟାକେଟ୍ ଫୁଡ଼ ଇନ୍ନା ନେଲା କମନ ପାଇରି ଉସ୍କାରର ଆଗଲେ ଦରକାର ଚୁଡ଼ା ମୁଢ଼ିକା ଚାଉଲ ଭଜା ଟିକେ ମହାଲକା କିନ୍ତୁ ଇନ୍ନା ନେଲା ଏନ୍ଦର ପାଇରି ଉସ୍କାର ମ୍ୟାଗି ମାନେ ନୁଡ଼ୁଲ୍ସ ପାସ୍ତା କିମ୍ବା ଫାଷ୍ଟ ଫୁଡ଼ କେ ଏକା ସାନ୍ ଛାଣ
1: ଛାଣ
0: ସିଙ୍ଗଡ଼ା ଅନ୍ଦରା ଚାଲା ମହା ଚାଲଦା ତ ହୁବଡ଼ା ଘି ଲଗାନ ଆରୁ ବୟସ ଘି ହେନି କିଛି ଲିମିଟ ମାନଲା ଦିନ ଏକିନ୍ ବୟସ ନୁ ହିଁ ମନା ଗୀତ ଇଭେନ୍ ଛୋଟେ ହାତଦାର ଘି ଇନା ନେଲା ବଡ଼େ ବଡ଼େ ମୋଟା ମୋଟା ହାତଦାର ଗୁଟି ମାନେ 5 ବରଷ 6 ବରଷ ନୁ 30 କେଜି 40 କେଜି ମନା କଲା ତ ହୁଦଗି ଲଗାନ ଆରୁ ବୟସ ଘି କିଛି ଲିମିଟ ମାନଲା ଦିନ ଧୀରେ ଧୀରେ ଛୋଟେ ଛୋଟେ ହାତଦାର ଘି ଲିଭର ବିମାରୀ ବଢ଼ରା
1: କରା ଏଇ ଜିନିଷ ମନ ବି ନାମ ଟିକେ ଧ୍ୟାନ ଚିହ୍ନା କଥା ହେଲେ ଅଣ୍ଟା ଡାକ୍ତର ହିସାବେ ଯାହା ନାମେ ଶ୍ରୋତା ଭାଇ ଭଉଣୀ ଗୁଠିଆର ମେନାଲନାର ଆବଡ଼ାରି ନିମ୍ ଏନ୍ଦିର ପରାମର୍ଶ ଚିଅର ତାକି ଇ ତମେ ଶରୀର ବହୁତ ଭଲ ର ଆଉ ଯେନ୍ଟାକି ନିମ୍ ତେଙ୍ଗାଲକାର ଯେ ଇଟା ଦ ବସ୍ ଅଫ୍ ଦ ମାନେ ହ୍ୟୁମେନ୍ ବଡ଼ି ବୋଲିକିରି ତା ଇ ଲିଭର ବଦ ଏକା ନେଇକିରି ଠିକ୍ ର ଆଉ ତା ମନଟା ସମାଜନୁ ଠିକ୍ ହିସାବରେ ଗୋଟେ ସ୍ୱାସ୍ଥ୍ୟବାନ ହେଇକିରି ଉଚ୍ଚା ଅଙ୍ଗର ନିମେ ଏନ୍ଦିର ପରାମର୍ଶ ର
0: ଏନ୍ ସଫା ସତବନ୍ଧୀରି ପରାମର୍ଶ ଅଛନ୍ ନାମା ଲାଇଫ ଷ୍ଟାଇଲ ବନ୍ ଟିକେ ଚେଞ୍ଜ କାମତ ଆରୁ ପାରୁ ପର୍ଯ୍ୟନ୍ତ ପାରି ଟିକେ ଉସ୍କାର ତାରୁ ନାମ ଏକ୍ସରସାଇଜ କାମତ କା କିଛି ଘଣ୍ଟା ନାଲଖୁ କାମତ ନାମ ଆଦିବାସୀ ହେଲା କୁଣା ହେଲା ତା ନାମା ମୁଖ୍ୟ କାମ ଧେନ୍ ମାଞ୍ଜା ଚାଷବାସ ଆଗଲି ରାଚାତ କିନ୍ତୁ ଇନ୍ନ ନେଲା ଧୀରେ ଧୀରେ ଏଜୁକେସନ ମାନାଲି ଧାରଦାରିନ ଗୋଟେ ପାଠତାଲ

0: କାମ ତତ୍କା ଫର୍ଦର ଟେଷ୍ଟ କାମ ତାରୁ ଜଲ୍ଦି ଜାଣ୍ର ହେଲେ ନାମ ଟ୍ରିଟମେଣ୍ଟ କାମାଙ୍ଗ ତାରୁ ଫର୍ଦର ଡ୍ୟାମେଜ୍ ନୁ ବାଢ଼୍ର ତାରୁ ହେଲ୍ଦି ନାମ
1: ରା
0: ରାଙ୍ଗ କଥା
1: ହଁ ତ ପ୍ରକୃତିରେ ଯାହା ବି ବାଜକୁ ନିହି ଜିଆବତ ବାଢ଼ିଟି କାଥାତୁ ନାମ ଉଜ୍ଜ ଥିଲେ ଯେ ସମାଜରୁ ଠିକ୍ ହିସାବନୁ ଯେତିର ଗାନେ ହସି ଖୁସି କିରି ରହ ତାରୁ ନାମେ ଯେତ୍କି ବି ସାମାଜିକ କାର୍ଯ୍ୟକ୍ରମ ଗୁଠି ମନାଲି କା ଆଲା ରାତନା ଯେତିର ଗାନେ ନାମ ମିଶ୍ର ତାରୁ ନାମେ ଜିଆବନ ଭଲ କିରି ଅନ୍ଟା ଉଜ୍ଜତ ହେଲେ ଆଦିଗେ ଲାଗାନ ନାମ ନିଜର ଯତ୍ନ ନିଜେ ହନା କଥା
0: ନିଜେ ଯତ୍ନ ନିଜେ ହତ
1: ହନା କଥା ତା ଆଉ ଇ ନିଜର ଯତ୍ନ ନିଜେ ଅଚ୍କୁନ୍ ନାମେ ଖାଲି ଲିଭର ଏନ୍ଦିରିଗେ ଯାହା କିଛି ନାମେ ଶରୀର ତା ଅର୍ଗାନ ଆତିରି ଯେତେ ଠିକ୍ ରହ ଆଉ ନାମ ଅଣ୍ଟା ପରିବାର ସୁନ୍ଦର ଭାବେ ନାମେ ଜିଆବନ ଆଗିଲି ହୁଆଙ୍ଗତ
0: ଆରୁ ସବୁ ବର୍ଷ 19 ଏପ୍ରିଲ ନୁ ଯକୃତ ଦିବସ ପାଳନ କାମନାର ଏ ବର୍ଷ ତା ଥିମ୍ ବନିକିନାର ସଲିଡ୍ ଡିସିଜନ୍ ହେଲ୍ଦି ଲିଭର ମାନେ ପୁରା ମାନେ ଦୃଢ଼ ଶକ୍ତି ଦୃଢ଼ ଇଚ୍ଛା ଆରୁ ସ୍ୱାସ୍ଥ୍ୟ ଲିଭର ବୋଧ ରାଙ୍ଗନ ନାମ ଯଦି ଦୃଢ଼ ଇଚ୍ଛା କାମତ ଯେ ପାଇରିନ୍ତି ନାମ ଉସ୍କାରତ ପାଇରିନ୍ତି ଟିକେ ଏକ୍ସରସାଇଜ କାମତ ଠିକ୍ ସେ ଅନତ ମହତ ଆର ଠିକ୍ ସେ ଆନେ ନାମ ଚେକଅପ୍ କାମତ ଠିକ୍ ଟାଇମ୍ ନୁ ହେଲେ ନାମା ଲିଭର ବାନେକରି ରଥ ଆର ନାମ ହେଲ୍ଦି ରଥ ଆର ସଫା ବନ୍ଧୁରିନ ବହୁତ ବହୁତ ଧନ୍ୟବାଦ ଆକାଶବାଣୀ ସମ୍ବଲପୁର ବହୁତ ବହୁତ ଧନ୍ୟବାଦ
1: ନିଶ୍ଚିତ ଭାବେ
0: ସ୍ୱାଗତ ନମସ୍କାର ଏଇ ମୋ ଅକାଉଣ୍ଟଟା ଚିଚକାର
1: ହଁ ନିମାନ ବି ଧନ୍ୟବାଦ ଚିଆଲଦାମ ଇଥିର ଲାଗି ଯେ ଏକାବକେ ମେ ହାଲି ଆକାଶବାଣୀ ନିମ୍ ପ୍ରକୃତିରେ ସମୟ ଚିଆଲଦାର ତାର ପରେ ପରେ ଯେନ୍ କଥା କୁଠି ଦୁସରା ଆଲାର ବାଲନାର ନିମ୍ ଡାକ୍ତର ହିସାବରେ ଯେତିକି ନିମେ ଅଭିଜ୍ଞତା ଆଉ ନିମେ ଯେନ୍ ଜ୍ଞାନ ଆତ୍ରି ଆଦାନ ଯେତେ ଦିନ ତେଙ୍ଗାଲଦାର ଆଦିଗ୍ରେ ବଢ଼େଇଟି କଥା ତା ଇନ୍ନାନ୍ ତା ଉଲ୍ଲାଗେ ନି ମହତ୍ଵ ଯେନ୍ ତେଙ୍କାର ଯେ ତାଙ୍କେ ଥିମ୍ ଆତିଲି ଲିଭର ଡେ ଏକାନିକିନି ମନାବାଲନାର ଯେ ନାମ ସଚେତନ ମାନତ ଆଉ ଆଦ୍ଗେ ହିସାବନୁ ନିମ୍ ଯେନ୍ତା ତେଙ୍କାର ହୁ ପରାମର୍ଶ ମନ ଯଦି ନାମ ନାମେ ଜିଆନୁ ଲଗାବେ ଲଗାନ ଚାହୁଁଥିଲେ ନାମ ଯେତେ ଖୁସି ହେଇକିରି ହେଲ୍ଦି ହେଇକିରି ରହ
0: ଧନ୍ୟବାଦ ସଫାର୍ଗି ମେଦୁ ବନେ ରନାଥ
1: ଜୟ ଧର୍ମେ ବେଲାୟ
2: ଜୁହାର।

0: ପରବର୍ତ୍ତୀ ଗୀତଟି ଗାଇଡ୍ କଥାଚିତ୍ରରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ଡି ବର୍ମନ।
1: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ

ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘର ବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000 ରୁ 18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।

0: ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଏକ ଦୁଜେ କେ ଲିଏ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ।

ଏଥର ଶୁଣନ୍ତୁ ଅସଲି ନକଲି କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ସାଧନା ସରଗମ ଏବଂ କୁମାର ସାନୁଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ଜୁର୍ମ କଥାଚିତ୍ରର ଏହି ଗୀତଟି। ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ନେଦରଲ୍ୟାଣ୍ଡ ଗସ୍ତ ନଥିବା ପ୍ରଧାନମନ୍ତ୍ରୀ ଆଜି ଉପରବେଳା ପ୍ରବାସୀ ଭାରତୀୟମାନଙ୍କୁ କରିବେ ସମ୍ବୋଧନ। 2011 ମସିହାରୁ ଜାରି ହୋଇଥିବା ସବୁ ଜାତି ପ୍ରମାଣପତ୍ର ଫେରଘା ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ସରକାର। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାର ଟିପର ଧକ୍କା ଥିଗଲା 6 ଜଣ ମହିଳା ଶ୍ରମିକଙ୍କର ଜୀବନ। ପ୍ରଧାନମନ୍ତ୍ରୀଙ୍କର ଗସ୍ତ ସମିଆତି ସ୍ୱାକ୍ଷରିତ ହେଲା ଭାରତ ଆର୍ ୟୁଏଇ ଭିତରେ ଭିନ୍ ଭିନ୍ ଚୁକ୍ତି।

0: ଆଜ୍ଞା ନିଶ୍ଚିତ ଭାବେ
1: ସମସ୍ତଙ୍କୁ ଦେବତାମାନଙ୍କୁ ଆଉ ସମସ୍ତେ ଯେତେ ବ୍ରତ କରିଛନ୍ତି ସମସ୍ତ ଶ୍ରୋତା ଭଉଣୀ ମାନଙ୍କୁ ଆଉ ସମସ୍ତ ମା ମାନଙ୍କୁ ବି ତ ଦେବତା ସମସ୍ତେ ଭଲ କରି ନିଷ୍ଠା ସହିତ ଉପାସ କରନ୍ତୁ ଆଉ ତାଙ୍କ ସ୍ୱାମୀ ମାନଙ୍କର ଦୀର୍ଘ ଜୀବନ କାମନା କରୁଛେ ସେମାନେ ଭଲ କରି ତାଙ୍କର ପତି ଲାଗି କରୁନ ଉପାସ ଅନୁସାର ସହିତ ଉପବାସ କରିଦେଲେ ସମସ୍ତଙ୍କ ସ୍ୱାମୀ ମାନେ ଭଲ କରି ରହୁ ତାଙ୍କର ଜୀବନ ଆରୋଗ୍ୟ
0: ବହୁତ ବହୁତ ଧନ୍ୟବାଦ। ନିଶ୍ଚିତ ଭାବେ ଏଇ ପବିତ୍ର ଆମ ସାବିତ୍ରୀ ଅମାବାସ୍ୟାରେ ସବୁ ସତ୍ୟବାନ ମାନଙ୍କର ଦୀର୍ଘାୟୁ ହଉନ ଏଟା ହିଁ କାମନା କର୍ମା। ଆମକୁ ଫୋନ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଉ ତାର ସାଙ୍ଗେ ସାଙ୍ଗେ ଲକ୍ଷ୍ମୀନାରାୟଣ ଆଜ୍ଞାଙ୍କୁ ବି ଧନ୍ୟବାଦ, ଆପଣଙ୍କୁ କନଫରେନ୍ସରେ ନେଇକିରି କଥା ଲଗାଇଲେ, ଆମକୁ ଫୋନ କରିଥିଲେ ଧନ୍ୟବାଦ। ଆଉ ସୁନମା ଆଜ୍ଞା ସୁନ୍ଦର ଗୀତ ଯେନ୍ତା
1: ଆପଣ
0: ନମସ୍କାର ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା

0: हेलो।
1: जय सीताराम आज्ञा, जय सीताराम,
0: जय सीताराम आज्ञा, नमस्कार, स्वागत करुछु आपन को आज कार्यक्रम के। केंदा छ न आज्ञा?
1: हां बहुत अच्छा आज्ञा, आपन को समय आज फिर तमालपुर रे माने कथा हमार लागि सुजोग मिलला।
0: आज्ञा आज्ञा, नियति भाबे आज्ञा, माने आपन मन को संग कथा लागबार गंदा टिके टिके सुजोग मिलुतले तो हमको भी बहुत बढ़िया लागसी। एटा गुडे जीवन सार्थक हला बागे लागसी आज्ञा। तो एतकी बोल लोग आमे परिचय नै दउ, आमे परिचय दे दम आज्ञा। जय सीताराम आज्ञा ही है, बाकी रविन्द्रनाथ मेहर बोले कर बाकी डा कोए मा आज्ञा।
1: रविन्द्रनाथ मेहर मोहल्ला ब्लॉक बरगढ़ जिला नु कहू
0: आज्ञा।
1: श्रोता भाई मैंने मोर संगे भी संपर्क रखबार लगे चाहे बोले मोर फोन नंबर ता भी कही दू
0: आज्ञा।
1: मोर फोन नंबर ता हूँ 9 9 3 7 7 4 1 4 5 9 9 3 7 7 4 1 4 5 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9 9
0: କଥାବାର୍ତ୍ତା ହଉଛନ୍ ସମସ୍ତଙ୍କର ସାଙ୍ଗେ ସୁଖ ଦୁଃଖ ଥି ଠିଆ ହଉଛନ୍ ଏଟା ବଢିଆଟେ କଥା ହେ ଆଜ୍ଞା। ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା।
1: ହଁ ଆଜ୍ଞା ଗୀତ ତ ଶୁଣମା। ଆଜି ହିନ୍ଦୀ କଥା ଚିତ୍ର ଆମର ଜୟ ସନ୍ତୋଷୀ ମାଆର ଗୀତଟି ଶୁଣମା
0: ଆଜ୍ଞା।
1: ଆଉ ଗୀତଟା ହଉଛେ ମୈଁ ତୋ ଆରତୀ ଉତାରୁ ରେ ସନ୍ତୋଷୀ ମାତା କି।
0: ଆଚ୍ଛା ଠିକ୍ ଅଛି ଆଜ୍ଞା, ଏଟା ଶୁଣମା ଯେ ଆମର ଆଜି ଆରତୀ ବି ଉତରାମା ମାଆଙ୍କର। ଆଉ କେନ୍ତା କେନ୍ତା ଚାଲିଛେ ଘରେ ଆପଣ ନାତିନ ମାନେ ନାତି ଛୁଆ ମାନେ କେନ୍ତା କେନ୍ତା ଅଛନ୍?
1: ଆଜ ତ ଆମର ବହ ସାବିତ୍ରୀ ବ୍ରତର ପ୍ରିପାରେସନ ତାଙ୍କର ଚାଲିଛେ ଫଳମୂଳ। ଆଉ ନାତେନ ଖେଲି ଯାଇଛେ ନାତି ନାତେନ ସମୟ
0: ସାବିତ୍ରୀ ଘରେ ଆୟୋଜନ ଚାଲିଛେ ଯେମିତି ଫଲ ମୂଲ ତ ଫେର ଆପଣ ମାନେ ସବୁ ଯୁଗାଲ କରିଥିବେ ନାଇଁ? ଆଜ୍ଞା ଆଜ୍ଞା ଠିକ ଅଛି। ବୋଲେ ଫଲ ମୂଲ ହେଡ଼େ ସବୁ ମିଳୁଛେ ବଜାର ପତର କି କେନ୍ତା ଡର୍ଜନ? ମିନିମମ ପାଞ୍ଚଟା ତ ପୂଜା ଥି ଲାଗବା ସେତାର ଗୋଟେ ନିୟମ କାନୁନ ହେଇକରି ଅଛି ଆର ମାନି ଯାଇଛୁ ଆର ସେଟା ତ ଚାଲବା। ଆଉ ଖାଲି ଯେ ମାନେ ଏଇଟା ତ ମାନେ ଆମର ଇ ପରମ୍ପରାଟା ଗୋଟେ ସୁନ୍ଦର ହିସାବରେ ଡିଜାଇନ୍ କରାହେଇଛେ ଆଜ୍ଞା। ଆଜିକାଲି ସିନା ବଜାରରେ ମିଳୁଛେ, ଆଗ କାଣା ଥିଲା ଜଙ୍ଗଲ ଥି ସବୁ ମିଳୁଥିଲା। ଆଉ ଏନ୍ତା ଦରବ ମାନେ ଯେନ୍ଟା ଖରା ମାସିଆ ଫଲ ମୂଲ ଯେନ୍ଟା ମିଳୁଥିଲା ତାକେ ନେଇକରି ହଁ ସେ ସୁଲା ବନେଇକିରି ରଖୁଥିଲେ ନେଇକା ଆଗ ଆର ସେଟା ସେଟାକେ ଇଏ କରିକିରି ଖାଉଥିଲେ। ଚାର ମହୁଲ ନୁ ଆରମ୍ଭ କରିକିରି ଆମର କେନ୍ଦୁ କୁସୁମ ତରଭୁଜ ଏନ୍ତା ଜିନିଷ ମାନେ ହଉଥିଲା। ଆଜିକାଲି ବାହାରେ ନୂଆ ନୂଆ ଫଲ ଫୁଲ ଆସିକିରି ବଜାରରେ ସବୁ ଭେରାଇଟି ଭେରାଇଟି ଜିନିଷ ମିଳୁଛି ଆଜ୍ଞା। ଆଜ୍ଞା ବୋଲେ କାହା କାହାକେ ଡେଡିକେଟ୍ କରମୁ ଆଜ୍ଞା ଗୀତ?
1: ପ୍ରଧାନ କଥା ଆମେ ତ ବଡ ଶ୍ରୋତା ପରିବାର ହଉ
0: ଆଜ୍ଞା।
1: ଆମର ଶ୍ରୋତା ପରିବାର ଭିତରେ ଅଛନ୍ ଚୈତନ୍ୟ ପଟେଲ ଆଜ୍ଞା, ଟିକେ ଟିକେ ଭଲ ହେଲେନ, ଚଲାବୁଲା ଟିକେ କଲେନ ବୋଲିକିରି ମୁଇଁ ଖବର ପାଇଲି
0: ଆଜ୍ଞା। ଆଜ୍ଞା
1: ଆଉ ତାର ସଙ୍ଗେ ଆମର ସୁବଲ ସାହୁ, ନାରାୟଣ ମେହେର, ଜୟ ଗୋପାଳ ବେହେରା, ଲୋକନାଥ ସାହୁ, ସୁଦାମ ସାହୁ, ଆମର ପୁଷ୍ପାଞ୍ଜଳି ଖମାରୀ, ପ୍ରଶାନ୍ତ ଖମାରୀ, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଲକ୍ଷ୍ମୀରଞ୍ଜନ ମେଣ୍ଡିଲି ଫ୍ୟାମିଲି କୋର୍ଟ ବରଗଡ଼ର, ନାଗୁ ପାତ୍ର, କରମସାନୀ ସାହୁ, ଲକ୍ଷ୍ମୀନାରାୟଣ ପାତ୍ର, ୟାଜିନୀ ଲାଗିଥିଲା ତାଙ୍କରଟା କନଫରେନ୍ସରେ କଥା ହେଲେ ଆମର ସ୍ୱର୍ଣ୍ଣପ୍ରଭା ସଙ୍ଗେ
0: ଆଜ୍ଞା ଆଜ୍ଞା,
1: ଚିତ୍ରସେନ ସର୍ବର, ସ୍ୱର୍ଣ୍ଣପ୍ରଭା କର, ଉପେନ୍ଦ୍ର ସୁନା, ପଞ୍ଚାନନ ପଞ୍ଚବିହାର, ଦେବାରାମ ମେହେର, ମୁରଲୀ ମେହେର, ଦେବରାଜ ମେହେର, ଯଶବନ୍ତ ପାଇକ, ମୁରଲୀ ପ୍ରସାଦ କର, ପୁଷ୍ପାଞ୍ଜଳି ମେହେର, ହରେଶ ପରୁଆ, ଆମର ଗୋଟେ ନୂଆ ଶ୍ରୋତା ଯେ ଆଜ୍ଞା ଇହାଚିନି ଯୋଡ଼ି ହେଇଛନ୍, ଆଉ ତାଙ୍କର ରେଡିଓ ନାଇଁ ଥାଇ ମୁଇଁ ସମ୍ବଲପୁର ନୁ ରେଡିଓ ଟି ଘିନି ଆଣିକିରି ଦେଲି, ସେଟା ହଉଛନ୍ ଆମର ମୋର ଆସିଷ୍ଟାଣ୍ଟ ବି ଥିଲେ, ସେଟା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଡକ୍କାପାଲି, ତାହାକୁ ବି ବିଶେଷ ବିଶେଷ ବେରିକେଟ ଆଜ୍ଞା।
0: ସମସ୍ତଙ୍କର ସାଙ୍ଗେ ମିଶିକିରି ଗୀତଟା ଶୁଣମା, ବଡ଼ ସୁନ୍ଦର ଗୀତଟେ ଆଜିର ଦିନେ ବାଛିଛନ୍ ମା ସନ୍ତୋଷୀ ମାଙ୍କର ଉପରେ ଆମେ ତ ଆରତୀ ଉତାରୁରେ, ତ ସେ ଗୀତଟା ଶୁଣମା ধন্যবাদ আগে আমাকে ফোন করেছিলেন, নমস্কার। নিশ্চয় আজ্ঞা, এটা তো লটেরিয়া যার ভাগ্যে ফিটলা কথা আমার আগে আর কেমন। ঠিক আছে আজ্ঞা, রইলি, নমস্কার। নমস্কার আজ্ঞা, আপনার পছন্দর গীতটা শুনুন।

0: हेलो
1: हेलो हेलो आज्ञा नमस्कार।
0: मिश्रा आज्ञा जय गुड मॉर्निंग।
1: गुड मॉर्निंग सुबल भाई, केन्ता अछन?
0: मुई बढ़िया जा मिश्रा आज्ञा, आपन केन्ता अछन?
1: ମୁଇଁ ବି ବହୁତ ବଢିଆ ଆଜ୍ଞା। ଆପଣଙ୍କ ସାଙ୍ଗେ କଥା ଲାଗିଦେଲେ ଆଉ ଟିକେ ଫ୍ରେସ୍ ହେଇଗଲି ପୁରା।
0: ଆଜ୍ଞା ଆପଣଙ୍କ ସାଙ୍ଗେ ଆମେ ମାନେ କଥା ଲାଗିଲେ ଆମକୁ ମାନଙ୍କୁ ବି ବହୁତ ବଢିଆ ଲାଗ୍ସି, ଆପଣମାନଙ୍କୁ ବି ସିଓର ଭଲ ଲାଗ୍ବା। ଆଜ୍ଞା
1: ନିହାତି ନିହାତି ଆଜ୍ଞା, ମାନେ ଆପଣମାନଙ୍କ ସାଙ୍ଗେ କଥା ଲାଗିଦେଲେ ନାଇଁ ମାଇଣ୍ଡ ଫ୍ରେସ୍ ହେଇଯାଇଛି, ପୁରା ଦିଲ ଖୁସ୍ ହେଇଯାଇଛି ବୋଲନ୍ତୁ। ବାକି ଏତିକି ବେଳେ ପରିଚୟ ନୁହେଁ ତୁ ଆମର ସୁଖ
0: ପଇସା ତ ଦେମା ମିଶ୍ରା ଆଜ୍ଞା। ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ଫଣ୍ଡି ବାୟା ବିଜେପୁର ଜିଲ୍ଲା ବରଗଡ଼ନ।
1: ଆଉ ସୁବଲ ବାବୁ କେନ୍ତା ଅଛନ୍ କୁହନ୍?
0: ବଢିଆ ତ ଅଛେ ଆଜ୍ଞା।
1: ଆଉ ଆମର
0: ଆଉ
1: ଚୈତନ୍ୟ
0: ଆଜି
1: ଭାଇର କେନ୍ତା ହାଲଚାଲ?
0: ସାବିତ୍ରୀ ଅମାବାସ୍ୟାରେ ତ ଆମର ସବୁ ଭଉଣୀମାନଙ୍କୁ ତ ଆମେ ଆଜି ଅଭିନନ୍ଦନ ଶୁଭେଚ୍ଛା ଜଣାମା।
1: ଆଜ୍ଞା ଆଜ୍ଞା, ନିହାତି ଭାବେ। ଆଉ ସାବିତ୍ରୀର ଦିନଟା ଆସିଛେ ବୋଲେ ନିହାତି ଆମର ଯେତିକି କାର୍ଯ୍ୟକ୍ରମ ଶୁଣୁଛନ୍, ତାଙ୍କ ସାଙ୍ଗେ ଆମର ସାଙ୍ଗେ ଯେତିକି ଯୋଡ଼ି ହେଇଛନ୍, ଯେତିକି ମାଆ ଭଉଣୀ ଆମର ବହେନ ମାନେ ସମସ୍ତଙ୍କୁ, ଯେନ୍ ଯେନ୍ ମାନେ ସାବିତ୍ରୀ ଉପାସ କରିଛନ୍, ସମସ୍ତଙ୍କୁ ଆମେ ଶୁଭେଚ୍ଛା ଜଣାମା।
0: ନିହାତି ଆଜ୍ଞା।
1: ଆଉ ଚୈତନ୍ୟ ଭାଇ କେନ୍ତା ଅଛ?

0: ଆଚ୍ଛା ଆଜ୍ଞା ଶୁନ୍ମା, ଠିକ୍ ଅଛେ, ମାନେ ଶେରାବାଲିର ଗୀତଟା ଶୁନ୍ମା।
1: ହଁ
0: ଆଉ କେନ୍ତା କେନ୍ତା ଆପଣଙ୍କର ଆୟୋଜନ କେନ୍ତା ଚାଲିଛେ କୋନ୍ ସାବିତ୍ରୀର ଲାଗି?
1: ସେଇଥିରେ ଆୟୋଜନ ତ ଚାଲିଛେ ଆଜ୍ଞା, ଆମର ଗାଁରେ ଏନ୍ତା ଦଲ ଦଲ ଆମେ ଜାଗା ଜାଗାରେ ସବୁ ପାଳନ କରା ହେବା, ଜାଗା ଜାଗାରେ ସବୁ ସେଟା ଆମର ମା ଭଉଣୀ ମାନେ କରୁଛନ୍, ତାଙ୍କର ପୂଜା ଅର୍ଚ୍ଚନା ନେଇ ପ୍ରସ୍ତୁତି ଚାଲିଛେ।
0: ନାଇଁ ମାନେ ପୂଜା ପୂଜା ହେଇକରି ପଡ଼ା ପଡ଼ା ସାରିକରି ଇଏ
1: ହଁ
0: କରିକରି
1: ପଡ଼ା
0: କରୁଛନ୍।
1: ପଡ଼ା ହେଇକରି ସେଟା
0: ଆଉ ଯେ ଗିନା ବିକା କେନ୍ତା କେନ୍ତା କରିଛନ୍?
1: ହଁ ଗିନା ବିକା ତ ଚାଲିଛେ ଆଜ୍ଞା, ଆଉ ଯେନ୍ତା ଟିକେ ବି ଖଣିଆ ଡୁଣିଆ ଅଛେ ସେଟା ବି କିଣା କୁଣି ଟିକେ ଚାଲିଛେ ଆଜ୍ଞା।
0: ନାଇଁ ବେଲେ ଆମର ଘରର ଲାଗି କାଁ କାଁ ଯୋଗାଡ଼ କରିଛନ୍?
1: ହଁ ଘର ଲାଗି ସବୁ ଯୋଗାଡ଼ ହେଇଛେ ଆଜ୍ଞା, ଯେନ୍ତା ତାମାନେ କରସନ୍ ତାଙ୍କର ନିୟମଟା।
0: ବେଲେ ଫଲମୂଲ ସବୁ ଘିନି ଆଣିଲେ?
1: ହଁ ଆଜ୍ଞା, ଫଲମୂଲ ଟା ସବୁ ତ ଘିନିକିରି ଆଣବାରେ ପଡ଼ବା ଆଜ୍ଞା, ଯେତିକି ଲାଗ୍ସି ସବୁ ପ୍ରକାର ଫଳମୂଳଟା।
0: ନାଇଁ ମାନେ ଆପଣଙ୍କର ପାଖେ ବଜାର ବୁଜିରେ ଅଛି କି କେନ୍ତା?
1: ହଁ ଆମର ପାଖେ ଆମେ ମାର୍କେଟିଂ ହେଲେ ଆମର ପଡ଼ା ଛକ ଅଛି ଆଜ୍ଞା, ଆଉ ଆମର ବିଜେପୁର ଅଛି ଆମର ବ୍ଲକ ହେଡ଼କ୍ୱାର୍ଟର,
0: ଆଚ୍ଛା
1: ଡେଲି ମାର୍କେଟ ଆଉ ଦୋକାନ ମାନଙ୍କୁ ଫଳ ଦୋକାନ ମାନଙ୍କୁ ବି ଆଣସୁ ଆଜ୍ଞା।
0: ମାନେ ଡେଲି ମାର୍କେଟ ବି ଆଭେଲେବଲ୍ ରହୁଛେ ସବୁ ଫଲ
1: ହଁ
0: ଦୋକାନ ତ?
1: ଆଭେଲେବଲ ରହୁଛି ଆଜ୍ଞା,
0: ଆଗ ଟିକେ ଟିକେ ଅସୁବିଧା ହଉଥିଲା, ଆଜିକାଲି ତ ସବୁଆଡ଼େ ସବୁ
1: ହଁ ଏବେ
0: ମିଳିଗଲାନ।
1: ଟିକେ ବୋଲେ ସୁବିଧା ହେଲା ନା ଆଜ୍ଞା, ଆମର ବିଜେପୁର ହିଁ ବହୁତ ସାମାନ ମାନେ ମିଳୁଛି।
0: ନାଇଁ ଆଜିକାଲି ଆଜ୍ଞା ଯେ ଗମନାଗମନଟା ଯେତିକି ସୁଗମ ହେଇଗଲାନ ନେକା, ଘର ସବୁଆଡ଼େ ଗାଡ଼ି ମଟର ଚାଲିଲା, ରାସ୍ତାଘାଟ ବଢ଼ିଆ ହେଇଗଲା, ଜାନା ଆନା ସୁବିଧା ହେଇଗଲା, ଲୋକଙ୍କର ଭିତରେ ସମ୍ପର୍କଟା ବଢ଼ିଗଲା, ଏଥିର୍ ଲାଗି ଜିନିଷପତ୍ର ବି ସବୁଆଡ଼େ ବଢ଼ିଆ କରି ମିଳୁଛି ଆଜ୍ଞା।
1: ହଁ ସବୁ ସୁବିଧା ହେଇଗଲା ଆଜ୍ଞା।
0: ବେଲେ ଆଜି ଦିନର ଗୀତ କାହା କାହାକେ ଡେଡିକେଟ୍ କର୍ମା ଆଜ୍ଞା କୁହନ୍?
1: ଆଜି ଗୀତ ତ ଡେଡିକେଟ୍ କର୍ମା, ଆଜି ଯେହେତୁ ପବିତ୍ର ସାବିତ୍ରୀ ଅମାବାସ୍ୟା, ସବୁ ଆମର ଯେନ୍ ମା ଭଉଣୀ ମାନଙ୍କୁ ଅଛନ୍, ଆମର ଆଶା ଭଉଣୀ ସମ୍ବଲପୁର ପରିବାର ସବୁ ଶ୍ରୋତା ମା ଭଉଣୀ ମାନଙ୍କୁ ସମକୁ ଏଇଟା ଡେଡିକେଟ୍, ତା ସାଙ୍ଗେ ଆମର ଶ୍ରୋତା ମାନଙ୍କ ନାଁ ବି କହିମା ଆଜ୍ଞା, ଆଉ
0: ଆଜ୍ଞା
1: ଆଉ ଆପଣଙ୍କୁ ବି ସ୍ପେଶାଲ ଡେଡିକେଟ୍
0: ଆଜ୍ଞା ଆଜ୍ଞା,
1: ଆଉ ନା ମାନେ ତ ଶ୍ରୋତା ମାନଙ୍କୁ ବି କହିମା ଆଜ୍ଞା, କହିଲେ ତ ମଜା ନି ଲାଗେ ଜାଣିଛନ୍ ଆଜ୍ଞା।
0: ଆଜ୍ଞା
1: ଶ୍ରୋତା ମାନେ ହେଲେ ହରେଶ କୁମାର ପରୁଆ, ଯଶୋବନ୍ତ ପାଇକ, କରମସାନି ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ଶବର, ନାଗୁ ପାତ୍ର, ଲକ୍ଷ୍ମୀ ନାରାୟଣ ବାଘ, ରବୀନ୍ଦ୍ରନାଥ ମିହିର, ସେବାରାମ ମିହିର, ମୁରଲୀ ମିହିର, ଶଙ୍କର ମିହିର, ଦେବରାଜ ମିହିର, ଆମର ହେଲେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତ ଚରଣ ଭୋଇ, ରାୟକାନ୍ତ ଭୋଇ, ଉପେନ୍ଦ୍ର ସୁନା, ପଞ୍ଚାନନ୍ଦ ପଞ୍ଜିହାର ଦାଦା, ଆମର ଲିଙ୍ଗରାଜ ମିହିର, ସତ୍ୟନାରାୟଣ ମିହିର, ଆଉ ଆମର କୁମାରୀର ଜଗୋପାଲ ବେହେରା, ପ୍ରଶାନ୍ତ କୁମାରୀ, ଆଉ ଯୋଉ ପୁଷ୍ପାଞ୍ଜଳି କୁମାରୀ, ତାପରେ ଆମର ଭଉଣୀ ମାନେ ଯେଉଁ ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଅପାର, ଚୁଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ସଦାମିନୀ ସେନାପତି, ଆହୁରି ଆଜ୍ଞା ଯେତିକି ନାଁ ମାନେ ବି ସମସ୍ତଙ୍କର ତ
0: ଯେତିକି ସ୍ୱର ପଡି ପାରିଲା ତ କହିଲା, ଯେତିକି ନାଇଁ ସ୍ୱର ପଡି ପାରିଲା ବି ସମକୁ ଡେଡିକେଟ କରମା, ସୁନ୍ଦର ଗୀତ ଶୁଣମା। ଆଜ୍ଞା ଠିକ ଅଛେ, ଆମକୁ ଫୋନ କରିଥିଲେ ଧନ୍ୟବାଦ, ଆଉ ସୁନ୍ଦର ଗୀତ ଟେ ବାଛିଛନ୍।
1: ହଁ ମିଶ୍ର ଆଜ୍ଞା ଧନ୍ୟବାଦ, ମିଶ୍ର ଆଜ୍ଞା ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା, ନମସ୍କାର,
1: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ଖୋଲିଯିବା।
0: ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ
1: କରୁଛୁ।
0: ସ୍ୱାଗତ କରୁଛୁ ଆଜ୍ଞା ଆଜିର କାର୍ଯ୍ୟକ୍ରମ ହେଲୋ ଅନୁରୋଧ କେ ଆପଣଙ୍କର ପରିଚୟ।
1: ନମସ୍କାର
0: ନମସ୍କାର ଆଜ୍ଞା, କେନ୍ତା ଅଛନ୍?
1: ପରିଚୟଟା ଦେବା ଆଜ୍ଞା,
0: ଆମେ ଏକ ନମ୍ବର ଆଜ୍ଞା, ଆପଣ ମାନେ ବଢିଆ ବୋଲେ ଆମେ ବଢିଆ, ତ ଆମର ଶ୍ରୋତା ମାନଙ୍କୁ ପରିଚୟଟା ଦେଇଦେବୁ ଆଜ୍ଞା।
1: ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
0: ଲୋକନାଥ ବାବୁ କେନ୍ତା ଅଛନ୍?
1: ଆମର
0: ଆଡେ ଯେ ଖାଲି ଧୋକା ଗରେଲ ହେଇକରି ନାଗା ଉଡି ଯାଉଛେ, ପାନ ପୁନା ଟିକେ ହେଟା ବି ଅସୁବିଧା ହେଇଯାଉଛେ ଆଜ୍ଞା। ଇଆଡ଼େ ସେ ଟିନ୍ ଚାଦର ଚୁଦରା ଉଡି ଯାଉଛେ, ଗଜ ଭାଙ୍ଗି ଯାଉଛେ, ନାଇଁ ହେ ଅବସ୍ଥା ସବୁଆଡେ ଅଛେ ଆଜ୍ଞା। ଖରା ମାସ ବେଲେ ତ ହେ ଜିନିଷ ମାନେ ରହେବା ଆଉ, ଖରା ମାସେ ଖରାର ସାଙ୍ଗେ ସାଙ୍ଗେ ଧୁକା ଘରେ ବି ରହେବା। ଆଉ ଆଜି କେନ୍ ଗୀତ ଶୁଣମା କୁନ୍?
1: ଆଜି
0: ଆଚ୍ଛା ଠିକ୍ ଅଛେ, ଗୀତ ଶୁଣମା ଆଉ ଆଚ୍ଛା ଠିକ୍ ଅଛେ ଆଜ୍ଞା, ଶୁଣମା ହେ ଗୀତଟା। ଆଉ କେନ୍ତା କେନ୍ତା ସାବିତ୍ରୀ ଆୟୋଜନ କେନ୍ତା ଚାଲିଛି?
1: ସାବିତ୍ରୀ ଆୟୋଜନ ତ ଚାଲିଛି ଆଜ୍ଞା, ଏଟା ସତ୍ୟବାନ ସବୁ ସତ୍ୟବାନ ଆମ ଆଉ ସବୁ ସାବିତ୍ରୀ ସାବିତ୍ରୀ ମାନଙ୍କ ଆୟୋଜନ ଚାଲିଛି
0: ଯେ ଶାଢ଼ୀ ସୁଢ଼ା ଘିନିଛନ୍ କି କେନ୍ତା ଆପଣ?
1: ହଁ ଆଜ୍ଞା, ସବୁ ଆମର ସମ୍ବଲପୁରୀ ଗୋଟେ ଅନଲାଇନ ମଗାଇ ଦେଲା ସମ୍ବଲପୁରୀରେ।
0: ସେ ଅଞ୍ଚଳରେ ବୁନା ବୁନି ଚାଲିଛେ ବୋଲେ ବୁଣାକାର ମାନଙ୍କ କେନ୍ଟା ସେ ଆପଣ ଇଆଡେ ଗୋଟେ ବେହେରା ନହେନୁ ବସିଛି କେଁ ଯେ ଗୋଟେ ଶାଢ଼ୀ ଆଚ୍ଛା, ସେଟା ଖାଲି ସମ୍ବଲପୁରୀ ଶାଢ଼ୀ କପଡ଼ାର
1: ସମ୍ବଲପୁରୀ ଶାଢ଼ୀର
0: ବଢିଆ
1: ଆଜି ଶନିବାର ସକାଳ ବସିଛି।
0: ଆଜ୍ଞା ଆଜ୍ଞା, ଆମେ ବେହେରାର ବଜାର ବାବଦ ତ ଯାଇଥିଲୁ ଆଜ୍ଞା, ବେହେରା ବଢିଆ ବହୁତ ବଢିଆ ଜିନିଷଟା ଆଜ୍ଞା, ନୂଆ ଜିନିଷଟା ମୁଁ ବି ଜାଣିଲି ଯେ ଆମର ଆଜ୍ଞା ନିହାତି ଭାବେ ହଉଥିବା ଆଜ୍ଞା, ଇନୁ ବି ଯେନ୍ତା ଭିଡ଼ ହଉଛେ ହେନ୍ତା ହଉଥିବା। ଆଉ ତାପରେ ଏହା ଚିନି କାଣା ହଉଛେ, ଆମର ସବୁଆଡେ ଆମର ସମ୍ବଲପୁରୀ ବାନ୍ଧକଳାର ପ୍ରଚାର ପ୍ରସାର ହେଲାନ ନିହାତି ଆଜ୍ଞା, ହେଇ ଜିନିଷ କହୁଛେ ପରେ
1: ଖାଲି
0: ମାନେ ସମ୍ବଲପୁର କେ ସବୁଆଡେ ଆଜ୍ଞା, ମାନେ ଛତିଶଗଡ଼ ଝାରଖଣ୍ଡ ଆମର ପାଖାପାଖି ଦେଶ ସାରା ସବୁଆଡେ।

0: ଚାପି ଗଲାନ। ଆଉ ଏଇଟା ଆମର ସବୁ ବୁଣାକାର ଭାଇ ମାନଙ୍କର ଲାଗି ବି ଗୋଟେ ବଢିଆଟେ କଥା ଯେ ଆଜ୍ଞା ଆମର ଲାଗି ଗୋଟେ ନୂଆ ପରିଚୟଟେ ବି ସୃଷ୍ଟି ହଉଛେ, ଆଉ ତାର ସାଙ୍ଗେ ସାଙ୍ଗେ ଆମର ବୁଣାକାର ଭାଇ ମାନେ ଦୁଇ ପଇସା ପାଇପାରବେ, ଦୁଇ ପଇସା ରୋଜଗାର ହେଇପାରବା, ଆଉ ସେଟା ଗୋଟେ ବଢିଆଟେ ଜିନିଷ ଆମର ଲାଗି। ଆଜ୍ଞା ଆଜ୍ଞା ଆଜ୍ଞା ଆମର ତ ଯେତିକି ଶ୍ରୋତା ସମସ୍ତେ ବୁଣାକାର ଆଜ୍ଞା। ଆଉ ଆମେ ସେ ସମସ୍ତଙ୍କୁ ନେଇକରି ଆମର ପରିବାରରେ ପାଇଛୁ। ଆଜ୍ଞା ଆଜ୍ଞା ଠିକ ଅଛି, ହଁ କହୁନ ଆଜ୍ଞା।
1: ମୋର ମିତ ଲୋକନାଥ ସାହୁ, ଆମର ସେ କରମ ସାନି ସାହୁ, ସୁବଲ କୁମାର ସାହୁ, ସମା ସାଗର ସାହୁ, ଉମେଶ ସାହୁ, ଭକ୍ତ ଚୌରା ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ପରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, ଗୋଲକ ପ୍ରଧାନ, ନାରାୟଣ ପ୍ରଧାନ, ଯଶବନ୍ତ ପାଇଲ, ଚିତ୍ରସେନ ସବର, ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସ୍ୱର୍ଣ୍ଣ ପ୍ରଭାତ, ଦୀକ୍ଷା ଗୋପାଳ, ସତ୍ୟଭା ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ନାରାୟଣ ମେହେର, ଲିଙ୍ଗରାଜ ମେହେର, ଆନନ୍ଦ ମେହେର, ଆଉ ଆମର ଚୈତନ୍ୟ ପଟେଲ ଲାଗି ଅସୁସ୍ଥ ଅଛନ୍, ତାଙ୍କର ଲାଗି ଆମେ ସୁସ୍ଥ ବାଲେ ସବୁ ସୁସ୍ଥାନ ଆମର ରେଡ଼ିଓ ସଂସ୍ଥା ତରଫ ସବୁ କାମନା କର୍ମା ଆଜ୍ଞା।
0: ଯେ ଏତକିଟେ ନା ଆଜ୍ଞା ଲେଖିକିରି ହାତେ ରଖିଛନ୍ କି କେନ୍ତା?
1: ହଁ ଆଜ୍ଞା, ମୋର ହାତେ ଲେଖି ରଖି କଲ ଲାଗଲା ଏଇଟା ସବୁ ଟିକେ କରି ବୋଲିକିରି ଆଜ୍ଞା।
0: ବହୁତ ବଢିଆ ଆଜ୍ଞା, ନାଇଁ ନାଇଁ ଠିକ ଆଜ୍ଞା, ଆପଣ ମାନଙ୍କର ଏତିକି ଭଲ ପାଇବାର ଥାଉ, ସମସ୍ତେ ସମସ୍ତଙ୍କ ସାଙ୍ଗେ ମିଶିକିରି ରହୁନ, ଆଉ ସୁନ୍ଦର ଗୀତ ବି ବାଛିଛନ୍ ଶୁଣମା ଆଜ୍ଞା, ନମସ୍କାର।

ହ୍ୟାଲୋ ଆଜ୍ଞା ନମସ୍କାର। ଗରିବ ବାବୁ କେନ୍ତା ଅଛନ୍? ଏକଦମ ବଢିଆ ଆଜ୍ଞା। ଆପଣଙ୍କର ଫୋନ ଆସିଗଲା ବୋଲେ ଆଉ ଟିକେ ତାଜା ହେଇଗଲୁ ପୁରା। ଯାହା କହିଲେ ବି ଗରିବ ବାବୁଙ୍କର ଫୋନ ବଡ଼ା ଦିନ ନାଇଁ ଲାଗୁଥାଏ କି ନାଇଁ, ଏଇଟା ଲାଗଲା ଯେ ଖୁସି ଲାଗୁଛି ଆଜ୍ଞା। ଆଉ କେନ୍ ଗୀତ ଶୁଣମା ଆଜି କହୁନ୍। ଡାଇଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ବି ଆପଣଙ୍କର ଫୋନ ଲାଗିଥିଲା। ଆଉ ବୋଲେ ଆଜି କେନ୍ ଗୀତ ଶୁଣମା କୁ? ଦିଲୱାଲେର କେନ୍ ଗୀତଟା ଶୁଣମା ଆଜ୍ଞା? ଟାଇଟଲ ସଙ୍ଗଟା ଶୁଣମା। ଠିକ ଅଛି ଆଜ୍ଞା ଶୁଣମା। ଆଉ କାକାକେ ଡେଡିକେଟ କରିବେ ଗୀତ କୁହନ୍। ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଡେଡିକେଟ କରିଦେମା। ଆଉ ଶୁନମା ଗୋଟେ ସୁନ୍ଦର ଗୀତ ଦିଲୱାଲେ କଥା ଚିତ୍ର ଆମକୁ ଫୋନ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର। ଜୁହାର ଆଜ୍ଞା। ଜୁହାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲଥ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ।
1: ବ୍ଲକ ହଉଛେ ରେଙ୍ଗାଲି ଲଡ଼ା ବୈଜାପାଲି ନୁ ବୁଦ୍ଧିମନ୍ତ ପଣ୍ଡିଆ କହୁଛେ। ଆଜ୍ଞା
0: ଆଉ କେନ୍ତା ଅଛନ୍ ପଣ୍ଡିଆ ବାବୁ?
1: ଆଜ୍ଞା କପଡ଼ା ଦୋକାନ ନେ ଅଛେ ବର୍ତ୍ତମାନ।
0: ଆଚ୍ଛା ଆଚ୍ଛା, କପଡ଼ା ଦୋକାନ ନେ ଅଛନ୍?
1: ଲଡ଼ାର ଏସ୍ଏସ୍ ବୁଟି କପଡ଼ା ଦୋକାନ।
0: ଆଜ୍ଞା ଆଜ୍ଞା,
1: ଆମେ ଘେନ ପାଖେ ଦିନ କଥା ଲାଗିଥିଲା
0: ଆପଣଙ୍କ ସାଙ୍ଗେ। କଥା ହେଇଥିଲା ଆଜ୍ଞା ଆଗରୁ ଘେ ଆମେ। ସାବିତ୍ରୀ ଦେଇ ବେପାର କେନ୍ତା ଚାଲିଛେ? ଆଜ୍ଞା
1: କାଲୁ ବହୁତ ଭିଡ଼ ଆଜ୍ଞା,
0: ବୋଲେ ଜୋର ବେପାର ହେଇଛେ ବୋଲୁନ। ଠିକ ହେ, ଆମର ସାବିତ୍ରୀ ଦିନା ସବୁ ବର୍ଷ ମାନେ ବର୍ଷକ ତ ସାବିତ୍ରୀ ମାନେ ବୋଲତେ ଯେ ଦଶ ଥର ସାବିତ୍ରୀ ଆଏ ତାର ଦଶଟା ଶାଢ଼ୀ ଘିନ୍ତା ବୋଲତେ ନେଇକି। ଆର୍ ଭଲ ବି ଆଜ୍ଞା, ଆପଣମାନଙ୍କର ବେପାର ବି ଭଲ ହଉଛେ। ଯେ ସବୁ ଆପଣ ଏଥର କେନ୍ତା ଫେନ୍ସି ଶାଢ଼ୀ ବେଶୀ ବିକ୍ରି ହେଇଛି କି ସମ୍ବଲପୁରୀ ବିକ୍ରି ବେଶୀ ହେଇଛି?
1: ଫେନ୍ସି କଟନ ସମ୍ବଲପୁରୀ ସବୁ ଅଛେ।
0: ଆଚ୍ଛା, ବିକ୍ରି କେନ୍ତା ବେଶୀ ହେଇଛି?
1: ବେଶୀ କଟନ ଶାଢ଼ୀ ନଉଛନ୍। ଆଚ୍ଛା, ଏନ୍ତା ବିହା ଚୁରା ଏସେ ଏନ୍ତା
0: ଆଚ୍ଛା
1: ଦାମ ପଡ଼ସି ତ।
0: ଯେ ଆପଣଙ୍କର ଘରେ ସାବିତ୍ରୀ ଅଛନ୍ କି ନି?
1: ଅଛନ୍ ଯେ,
0: ବୋଲେ ଆପଣ କାଁ କେନ୍ତାଟା ନେଇଛନ୍?
1: କଟନ ଶାଢ଼ୀ ଟିକେ ଭଲଟା।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ। ବୋଲେ କଟନ ଶାଢ଼ୀର ରେଞ୍ଜ ମାନେ କେନ୍ତା ଭଲ, କେତେ କେତେ ଟଙ୍କା ଶାଢ଼ୀ ମାନେ ଭଲ ଭଲଟା ମାନେ ରଖିଛନ୍? ଆପଣ
1: 1200-1500
0: ତକ ବି ଆସୁଛେ। ଆପଣ କେନ ମଗଉଛନ୍ ଶାଢ଼ୀ ମାନେ?
1: ଏଟା ସମ୍ବଲପୁର ନୁ ଆନସନ୍।
0: ଆଚ୍ଛା,
1: ଏଇ ବରପାଲି ବରଗଡ କେନ କେନ ଆଡ଼ି ଯିସନ୍ ମାଲିକ।
0: ଆଚ୍ଛା, ସେ ଯାଇକିରି ସେନୁ ସବୁ ଧରିକିରି ଆସୁଛନ୍? ନାଇଁ ହଁ,
1: ତାଙ୍କର କାର ଥି ଯିସନ୍ ଆଉ ଆନିକରି ଆସନ୍।
0: ଆଜ୍ଞା ଆଜ୍ଞା, ଆଉ ବେଲେ ଆଜ କେନ ଗୀତ ଶୁନମା କହୁନ? ଆଜ୍ଞା,
1: ଆଜ ଯେଶୁଦାସର ଗୁଟେ ଦେଇଦେବେ, ଗୋରି ତେରା ଗାଁ ବଡ଼ା ପିଆରା।
0: ଆଚ୍ଛା ହଉ, ଠିକ୍ ଅଛେ ଆଜ୍ଞା, ସେ ଗୀତଟା ଶୁନମା। ଆଉ କାକାକେ ଡେଡିକେଟ କରମା କହୁନ?
1: କରମା ଦଲପତ ପାଲି, ସନ୍ତୋଷ ମେହେର, ପ୍ରସନ୍ନ ତଣ୍ଡିଆ, ରୋଜି ତଣ୍ଡିଆ ଆଉ ଭାଗିପାଲି ତରଣୀ ସେନ ନାୟକ, ହରେଶ ପରୁଆ।
0: ଆଜ୍ଞା ଠିକ୍ ଅଛେ, ସମସ୍ତଙ୍କୁ ଡେଡିକେଟ କରିଦେମା। ଶୁନମା ଗୋଟେ ବଡ଼ ସୁନ୍ଦର ଗୀତଟେ ବାଛିଛନ୍, ଚିଚୁର କଥାଚିତ୍ରରେ ଗୀତଟା।
1: ଆଜ୍ଞା
0: ଠିକ୍ ଅଛେ ଆଜ୍ଞା, ବୋଲେ ଜଲ୍ଦି ଘରକେ ଯିବେ ଆଜ୍ଞା, ଉପାସ ଭାଙ୍ଗିବେ ଆମର ଆପଣଙ୍କର ଘର ଆପଣଙ୍କର ସାବିତ୍ରୀଙ୍କର।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ନମସ୍କାର।

ନିଶ୍ଚିତ ଭାବେ ଗୀତା ଗୀତା ଶୁଣମା ଆଉ ତାଙ୍କର ଆଶୁ ଆରୋଗ୍ୟ କାମନା କରମା। ଆମକୁ ଫୋନ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଦେଖା ଗଲ ଭଉଣୀ। ନିହାତି ଭାବେ ଆପଣ ମାନଙ୍କର ଏନ୍ତା ଯଦି ସଦିଚ୍ଛା ରହିଲା ମହାପ୍ରଭୁଙ୍କ ଗୁହେରି ରହିଲା ବୋଲେ ନିଶ୍ଚୟ ଚୈତନ୍ୟ ଭାଇ ଭଲ ହେଇଯିବେ ବୋଲି ଆମେ ଆଶା କରମା। ଆମକୁ ଫୋନ କରିଥିଲେ ବହୁତ ବହୁତ ଧନ୍ୟବାଦ। ଶୁଣମା ଆପଣଙ୍କର ପସନ୍ଦର ଗୀତଟା। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର।

0: ପୋଷନ୍। ମହାନ ବିପ୍ଳବୀ ଧରଣୀଧର ଭୂୟାଙ୍କର ଶ୍ରାଦ୍ଧ ବାର୍ଷିକୀ ଲାଗି ଓଡ଼ିଶା ବିଧାନସଭାରେ ଥିବା ତାଙ୍କର ପ୍ରତିମୂର୍ତ୍ତି ଥି ଶ୍ରଦ୍ଧାସୁମନ ଦେଇଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପେଟ୍ରୋଲ ଆର୍ ଡିଜେଲ ଦାମ ବଢ଼ବାର୍ ଲାଗି ରାଜ୍ୟ ବଢ଼ିଛେ ବସ୍ ଭଡ଼ା। ସାଧାରଣ ଆର୍ ଏକ୍ସପ୍ରେସ୍ ଭଡ଼ା କିଲୋମିଟରକ 2 ପଇସା ସହିତ ଡିଲକ୍ସ ଏସି ଡିଲକ୍ସ ଆର୍ ସୁପର ଡିଲକ୍ସ ଭଡ଼ା ବଢ଼ିଛେ 4 ନୁ 6 ପଇସା। ଢେଙ୍କାନାଳନୁ ହୋଇଯାଇଛି ନବନିଯୁକ୍ତ ଉପଖଣ୍ଡୀୟ ସୂଚନା ଆର୍ ଜନସମ୍ପର୍କ ଅଧିକାରୀମାନଙ୍କର 10 ଦିନିଆ ତାଲିମ କାର୍ଯ୍ୟକ୍ରମ। ନିଷ୍ଠା ସମ୍ବେଦନଶୀଳତା ଆର୍ ଦୃଢ଼ ପ୍ରତିବଦ୍ଧତାର ସହିତ କାମ କରବାରକେ ଆହ୍ୱାନ ଦେଇଛନ୍ ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଲପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର। ଓଡ଼ିଆ ଚଳଚ୍ଚିତ୍ର ବିକାଶ ଲାଗି ରାଜ୍ୟ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ଆର୍ କଳାକାରମାନଙ୍କ ସାଙ୍ଗେ ଆଲୋଚନା କରିଛନ୍ ମୁଖ୍ୟମନ୍ତ୍ରୀ। ରାଜ୍ୟ ଏସ୍ଆଇଆର୍ ପ୍ରକ୍ରିୟା ଲାଗି 20 ନୁ 29 ତାରିଖ ତକ ଚାଲିବାର ପ୍ରସ୍ତୁତି ଆର୍ ପ୍ରଶିକ୍ଷଣ। 30 ତାରିଖନୁ ବିଏଲ୍ଓମାନେ ଘର ଘର ବୁଲିକରି କରିବେ କାମ। ଓଡ଼ିଶା ଖଣି ନିଗମର 71 ନମ୍ବର ପ୍ରତିଷ୍ଠା ଦିବସ ଆଜି ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ଖଣି ଅଞ୍ଚଳର ଲୋକର ଜୀବନଶୈଳୀ ସକାରାତ୍ମକ ପରିବର୍ତ୍ତନ ଆଣିଛେ ଓଏମ୍ସି। ସରକାରୀ ଯାନବାହନର ସଚେତନ ଆର୍ ସଂଯମୀ ବ୍ୟବହାର ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରିଛେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ସୁବର୍ଣ୍ଣପୁର ଜିଲ୍ଲାନୁ ହୋଇଯାଇଛି ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୋଟିଏ ବୈଠକ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ସଫଳ କାର୍ଯ୍ୟାନ୍ୱୟନ ଲାଗି ଭବାନୀପାଟଣାନୁ ହୋଇଯାଇଛି ଗୋଟିଏ ପ୍ରସ୍ତୁତି ବୈଠକ। ଏଛନିର ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼େ 6:05।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଭାଗବତ ମେଳା ଶୁଣନ୍ତୁ, ପରିବେଷଣ କରିଛନ୍ତି ବୁଦ୍ଧୁରାମ ଗର୍ଟିଆ ଏବଂ ସାଥୀମାନେ।

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଭାଗବତ ମେଳା ଶୁଣୁଥିଲେ, ପରିବେଷଣ କଲେ ବୁଦ୍ଧରାମ ଗଡ଼ିଆ ଏବଂ ସାଥୀମାନେ। ସାଥୀମାନେ ହେଲେ ରାଜେନ୍ଦ୍ର ବେହେରା, ହିମାଂଶୁ କାଲୁ, ଲକ୍ଷ୍ମଣ ମଲ୍ଲିକ ଏବଂ ମୋହନ ବାଙ୍କ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାରେ ଯୁବବାଣୀ କାର୍ଯ୍ୟକ୍ରମ।

ଭାଷା ଦେଶ ଯଦି କିଛି ରୁ ଯଦି କିଛି ଉପରେ ଅଛି ତାହା ହେଉଛି ମାନବିକତା। ସତ କହିବି, ମାନବିକତା କୌଣସି ଭାରି ଶବ୍ଦ ନୁହେଁ। ଏହା ଆରମ୍ଭ ହୁଏ ଛୋଟ ଛୋଟ କାର୍ଯ୍ୟରୁ, ଯେମିତିକି କିଏ ଦୁଃଖରେ ଥିଲେ ଆମେ କହୁ କ'ଣ ହେଲା, ଯେତେବେଳେ କିଏ ହାରିଯାଏ ଆମେ କହୁ ଚେଷ୍ଟା କର ମୁଁ ଅଛି। ଏହା ହେଉଛି ମାନବିକତା। ଏହା ଟଙ୍କାରେ ମିଳେନି, ଏହା ମନରୁ ଆସେ। ମଣିଷକୁ ମଣିଷ ଭାବେ ଦେଖିବା, ଏହା ହିଁ ସବୁଠାରୁ ବଡ଼ ମାନବିକତା। ଯଦି ଜଣେ ବ୍ୟକ୍ତି ସତ୍ ମାର୍ଗରେ ସତ୍ କର୍ମରେ ଚାଲିଥାଏ, ତାର ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ ସତ, କିନ୍ତୁ ତାର ଡଙ୍ଗା କେବେ ବି ବୁଡ଼ିନଥାଏ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଗୀତ, କଥାଚିତ୍ର ଧୁଲ୍ କା ଫୁଲ, କଣ୍ଠ ମହମ୍ମଦ ରଫି, ସଙ୍ଗୀତ ଏନ୍ ଦତ୍ତ, ଗୀତ ସାହିର।

ଆଶା କରୁଛି ଶ୍ରୋତା ବନ୍ଧୁ, ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ମାନବିକତା ହେଉଛି ମଣିଷର ସବୁଠାରୁ ମହାନ ଗୁଣ, ଯାହା ତାକୁ ପଶୁଠାରୁ ଅଲଗା କରେ। ଦୟା, କରୁଣା, ସହାନୁଭୂତି, ପରୋପକାର ଓ ସମ୍ମାନ, ଏହି ସମସ୍ତ ଗୁଣ ମିଶି ମାନବିକତାର ସ୍ୱରୂପ ସୃଷ୍ଟି କରେ। ମାନବିକତାର ଅର୍ଥ ହେଉଛି ଅନ୍ୟଙ୍କ ଦୁଃଖକୁ ନିଜର ଭାବିବା ଏବଂ ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇବା। ଏହି ଗୁଣ ଜାତି, ଧର୍ମ କିମ୍ବା ଭାଷାରେ ସୀମିତ ନୁହେଁ। ଏହା ମନୁଷ୍ୟ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଆଜିର ଇଣ୍ଟରନେଟ୍ ଯୁଗରେ ଲୋକମାନେ ଧୀରେ ଧୀରେ ଏକାକୀ ହୋଇଯାଉଛନ୍ତି, ଯାହାଫଳରେ ମାନବିକତାର ଅଧିକ ଆବଶ୍ୟକ ହେଉଛି। ଯେତେବେଳେ ଲୋକେ ନିଜ ସ୍ୱାର୍ଥକୁ ଛାଡ଼ି ସମାଜ ପାଇଁ କାମ କରିବେ, ସେତେବେଳେ ପୃଥିବୀ ଅଧିକ ସୁନ୍ଦର, ଶାନ୍ତିମୟ ଓ ମାନବୀୟ ହୋଇପାରିବ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଗୀତ। କଥାଚିତ୍ର ଥପ୍ପଡ଼, କଣ୍ଠ ରାଘବ ଚୈତନ୍ୟ, ସଙ୍ଗୀତ ଅନୁରାଗ ସାଇକାଇ, ଗୀତ ଶକିଲ ଆଜିମ୍।

ଶ୍ରୋତାବନ୍ଧୁ, ଏ ତ ଥିଲା ଆଜିର ସ୍ୱରଲିପି କାର୍ଯ୍ୟକ୍ରମ। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଚିଠି ମାଧ୍ୟମରେ ଆମକୁ ଜଣେଇବେ। ଉପସ୍ଥାପନରେ ମୁଁ ସରିତା ପ୍ରିୟଦର୍ଶିନୀ ମିଶ୍ର।

0: ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକେ ବନାଯିବା ଗୋଟେ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ମଧ୍ୟପ୍ରାଚ୍ୟର ଯୁଦ୍ଧ ଲାଗି ତେଲ ରାନ୍ଧବାର ଗ୍ୟାସ ଯୋଗାଣ ହେଇଥିବା ଅସ୍ଥିରତାକୁ ନଜରତି ରଖିକରି ଭବାନୀପାଟଣା ହେଇଯାଇଛି ଗୋଟେ ଜରୁରୀ ବୈଠକ। ଅଧ୍ୟକ୍ଷତା କଲେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ। ଆଇପିଏଲ୍ କ୍ରିକେଟରେ ଆଜି ମୁହାଁମୁହିଁ ହେବେ ଗୁଜରାତ ଟାଇଟାନ୍ସ ଆର୍ କୋଲକାତା ନାଇଟ୍ ରାଇଡର୍ସ। ଏବେ 24 ଘଣ୍ଟା ଭିତରେ ଧୋକାଗଡ଼ି ଆର୍ ବିଜୁଳି ମାରବ ବୋଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି ସହିତ ରାଜ୍ୟର 15ଟା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛେ ପାଣିପାଗ ବିଭାଗ। ଏସ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାରତର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ବେତାର ଧାରାବାହିକ ସ୍ତୁତି ଚିନ୍ତାମଣିର ଏକାଦଶ ଭାଗ ଶୁଣିପାରିବେ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକରୁ। ରାତି 7:25 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବ ଆକାଶବାଣୀ କଟକରୁ। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ମିଲନ କୁମାର ମହାରଣା ଏବଂ ମନସ୍ୱିନୀ ନାୟକ। ରାତି 8:15 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶୁଣିବେ, ପରିବେଷଣ କରିବେ ମଲ୍ଲିକାର୍ଜୁନ ମନସୁ। ରାତି 9:15 ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, 9:30 ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହି ତିନୋଟି କାର୍ଯ୍ୟକ୍ରମକୁ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହା ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ସକାଳ 6:47 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ହୃଦ୍ଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା, ଏ ସମ୍ପର୍କରେ କହିବେ ଡାକ୍ତର ସଞ୍ଜୀବ କୁମାର ମିଶ୍ର। ଇଟିକାଲି ମିଟିକାଲି କାର୍ଯ୍ୟକ୍ରମ 7:30 ଟେନିସ୍ ଖେଳ ଓ ତା'ର ନିୟମ, ଏ ସମ୍ପର୍କରେ କହିବେ ପୂର୍ଣ୍ଣାନନ୍ଦ ଷଣ୍ଢ। 7:55 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ଭିକାରୀ ଚରଣ ବଳ। 8:30 ବେତାର ଧାରାବାହିକ ଫଗୁ ବାବୁଙ୍କ ସଂସାରର ପଞ୍ଚମ ଭାଗ ଶୁଣିପାରିବେ। ରଚନା ସୋରଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ବିରାଜଲକ୍ଷ୍ମୀ ପଣ୍ଡା ଏବଂ ପୁଲିନ ରାଉତରାୟ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। କଣ୍ଠଶିଳ୍ପୀ ହେଲେ ତୁଳାରାମ କଲେଜ, କମଳ କୁମାରୀ ବେହେରା ଏବଂ ନରୋତ୍ତମ ସାହୁ। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ ଓଡ଼ିଆ ଲଘୁ ସଙ୍ଗୀତ 12:30। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ବେତାର ଧାରାବାହିକ ସ୍ତୁତି ଚିନ୍ତାମଣି। ଆଜି ଏହାର 11 ଭାଗ ଶୁଣନ୍ତୁ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

କବିଙ୍କ ଜୀବନାନୁଭୂତିର ମାର୍ମିକ ରୂପାୟନ ସ୍ତୁତି ଚିନ୍ତାମଣି ମଧ୍ୟରେ ଧ୍ୱନିତ ହୋଇଉଠେ ଏକ ସନ୍ନ୍ୟାସୀର ସ୍ୱର। ଯୁଗେ ଯୁଗେ କବି ଦୃଷ୍ଟି ସତ୍ୟର ସନ୍ଧାନୀ, ଅନ୍ନମୟ କୋଷଠାରୁ ଆରମ୍ଭ କରି ଆନନ୍ଦମୟ କୋଷ ପର୍ଯ୍ୟନ୍ତ ସମ୍ପ୍ରସାରିତ ସାମଗ୍ରିକ ନିରୀକ୍ଷଣ ମଧ୍ୟରେ ସନ୍ଥ କବି ଭୀମଭୋଇଙ୍କ ଆଧ୍ୟାତ୍ମିକ ଚେତନାର ପରିପ୍ରକାଶ। ମହିମା ଧର୍ମର ଉପାସକ ଭୀମଭୋଇଙ୍କ ଦୃଷ୍ଟିରେ ବ୍ରହ୍ମ ମହର୍ତ୍ତୁ ମହିୟାନ, ସେ ଅଲେଖ ପୁରୁଷ, ନିରାକାର ନିର୍ଗୁଣ। ଭାରତୀୟ ଧର୍ମଧାରାରେ ବହୁ ଧର୍ମର ପ୍ରସାର ଓ ପ୍ରଚାର ଘଟିଥିଲେ ହେଁ ମହିମା ଧର୍ମର ପ୍ରବକ୍ତା ଭୀମଭୋଇଙ୍କ ଦୃଷ୍ଟି ଓ ଦର୍ଶନରେ ରହିଛି ସମଗ୍ର ମାନବ ଜାତି ପାଇଁ ପ୍ରାଣର ଅସୀମ ବ୍ୟାକୁଳତା। ସଦ୍ଗୁରୁ କୃପା ଲାଭ ପାଇଁ ମହିମା ଗୋସାଇଙ୍କ ନିକଟରେ ବିନମ୍ର ପ୍ରାର୍ଥନା, ବୈରାଗ୍ୟ ବିଜଳିତ ଏକ ଆତ୍ମସମର୍ପଣ ଭାବ। ମହିମା ଓ ମହାନିତ୍ୟର ସ୍ୱରୂପ ଖୋଜୁ ଖୋଜୁ କବି ଏହିପରି ଏକ ଆଧ୍ୟାତ୍ମିକ ଜଗତକୁ ପ୍ରବେଶ କରିଛନ୍ତି ଯେଉଁଠି ଜଳ ନାହିଁ କି ସ୍ଥଳ ନାହିଁ, ଆଲୁଅ ନାହିଁ କି ଅନ୍ଧାର ନାହିଁ, ରୂପ ନାହିଁ କି ବର୍ଣ୍ଣ ନାହିଁ, ବିନ୍ଦୁ ନାହିଁ କି ନାଦ ନାହିଁ। ନିଶବ୍ଦ ସେ ଶୂନ୍ୟ ମନ୍ଦିର ଯାହା ଚୂନବୋଳା ନ ହୋଇ ଦାଉ ଦାଉ ଦିଶେ, ପାବଚ୍ଛ ବିନା ଉଚ୍ଚ ଦିଶେ, ଦ୍ୱାର ବିନା ଅବରୁଦ୍ଧ ରହେ, ରଙ୍ଗ ବିନା ରଙ୍ଗୀନ ଦିଶେ। ଏ ନିଗମ ଭୁବନ କର୍ମକାଣ୍ଡ ଇଟାରେ ତିଆରି, ପୁଣ୍ୟ ପରଳରେ ଲିପା, ଯଜ୍ଞ ଚୂନରେ ବୋଳା, ସେହି ଅନାହତପୁର ଧର୍ମର ଚାମରରେ ପରିଷ୍କୃତ, ଦ୍ୱାଦଶ ଅବତାରର ଚିତ୍ରପଟରେ ସୁସଜ୍ଜିତ, ରାମକୃଷ୍ଣ ଯାଉଁଳି କବାଟ ଅର୍ଥର ଲୁହାକଣ୍ଟାରେ ସୁରକ୍ଷିତ, ଏକାକ୍ଷର କଞ୍ଚି କୋଲପ ଜ୍ୟୋତି ବ୍ରହ୍ମ ରୂପରେ ଅବସ୍ଥାପିତ, ମହାଶୂନ୍ୟରେ ବିରାଜିତ ଅଲେଖ ପରମବ୍ରହ୍ମ ଏକ ପାଦ ବିଶିଷ୍ଟ। କେତେବେଳେ ସେ ମୂର୍ତ୍ତ, ପୁଣି କେତେବେଳେ ଅମୂର୍ତ୍ତ, ଦୃଶ୍ୟ ହୋଇବି ସେ ଅଦୃଶ୍ୟ, ଅଜ୍ଞ ହୋଇବି ବିଜ୍ଞ, ସେ ସାକାର ହେଲେ ବି ନିରାକାର, କ୍ଷୟ ନାହିଁ ସେଥିପାଇଁ ସେ ଅକ୍ଷୟ, ସେ ଚିରନ୍ତନ ପୁଣି ଶାଶ୍ୱତ।

ସନ୍ଥ କବି ଭୀମ ଭୋଇଙ୍କ ସାଙ୍ଗୀତିକତାର ମଧୁର ମୂର୍ଚ୍ଛନା, କବିତ୍ୱର ସ୍ନିଗ୍ଧ ଆଲୋକଧାରା କେତେ ବର୍ଣ୍ଣିଳ ଇନ୍ଦ୍ରଧନୁ ସୃଷ୍ଟି ନକରେ ପାଠକର ସବୁଜିମାମୟ ଚିତ୍ତ ଉପତ୍ୟକାରେ। ଯେଉଁଠି କବିଙ୍କର ଆଧ୍ୟାତ୍ମିକ ଉପଲବ୍ଧି, ଶରୀର ତତ୍ପ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ପ, ନିଷ୍କାମ କର୍ମ ସାଧନା ମଧ୍ୟରେ ମାନବର ଜାତିର ଅମରତ୍ୱ ଲାଭ, ନିର୍ମଳ ଶୁଦ୍ଧପୁତ ଚିତ୍ତରେ ଗୁରୁ ପାଦ ପ୍ରତି ଅନାବିଳ ଭକ୍ତି, ତା ସହିତ ରହିଛି ଏକ ବିଶ୍ୱାଭିମୁଖୀ ବାର୍ତ୍ତା, ଜାଗତିକ ସକଳ ସମସ୍ୟାକୁ ଅତିକ୍ରମ କରିଯିବା ପାଇଁ ଐକାନ୍ତିକ ଅଭିଳାଷ, ପ୍ରତ୍ୟେକ ଜୀବାତ୍ମା ପରମାତ୍ମାଙ୍କର ଅଂଶ ବିଶେଷ, ତେଣୁ ଜୀବ ଓ ପରମର ସମ୍ପର୍କ ଅତ୍ୟନ୍ତ ନିବିଡ଼, ପରମ ନିର୍ବିକାର ନିର୍ଗୁଣ ହୋଇଥିବା ବେଳେ ଜୀବ ସାଂସାରିକ ମାୟାମୋହ ବନ୍ଧନରେ ସତତ ଆବଦ୍ଧ। ପରମବ୍ରହ୍ମ ଶୂନ୍ୟ ସଞ୍ଚାରୀ, ଏହି ବିଶ୍ୱ ବ୍ରହ୍ମାଣ୍ଡର ସର୍ବମୟ କର୍ତ୍ତା, ଜାଗତିକ ରୂପ ରସ ଗନ୍ଧ ଶବ୍ଦ ଓ ସ୍ପର୍ଶର ଉର୍ଦ୍ଧ୍ୱରେ ସର୍ବତ୍ର ତାଙ୍କର ଅବସ୍ଥିତି, ସେହି ନିର୍ବେଦ ପୁରୁଷ ପରମ ଅଲେଖଙ୍କୁ କବି ଅନୁଭବ କରିଛନ୍ତି ନିଜ ଭିତରେ। ବ୍ୟକ୍ତି ପ୍ରାଣରେ ବିଶ୍ୱ ପ୍ରାଣ ତାର ଅନନ୍ୟ ଅନୁଭବରେ ଉଚ୍ଚକିତ ହୋଇଉଠିଛି ତାଙ୍କ ହୃଦୟ, ବ୍ରହ୍ମାନନ୍ଦ ଲାଭ ନିମନ୍ତେ ଆଶାୟୀ ହୋଇଉଠିଛି ତାଙ୍କର କବି ପ୍ରାଣ।

ଏକନିଷ୍ଠ ସାଧନା ବଳରେ ଗୁରୁ କୃପା ଲାଭ କରାଯାଇପାରେ। ତେଣୁ ସମଗ୍ର ମାନବ ଜାତିକୁ ମାୟାରେ ନ ପଡ଼ି ବେଦ ପଥରେ ନ ହୁଡ଼ି କେବଳ ମହିମା ନାମ ସଂକୀର୍ତ୍ତନରେ ମୁକ୍ତିର ମାର୍ଗ ସହଜ ସାଧ୍ୟ। ଏହି ବାର୍ତ୍ତା ତାଙ୍କ ସ୍ତୁତିଚିନ୍ତାମଣି ଗ୍ରନ୍ଥର ପ୍ରତିପାଦ୍ୟ ବିଷୟ। କାରଣ ମାନବୀୟ ପ୍ରବୃତ୍ତି ପରିଚାଳିତ ଯାବତୀୟ କ୍ରିୟାକଳାପ, ସାମାଜିକ ଅନ୍ୟାୟ ଅନୀତି, ଅବିଚାର, ହିଂସା, ଦ୍ୱେଷ, ପରଶ୍ରୀ କାତରତା, ଅସୂୟା, ସଂକୀର୍ଣ୍ଣତା ମଧ୍ୟରେ ଜୀବନର ସାର୍ଥକତା ନାହିଁ। ବରଂ ଆସକ୍ତିବିହୀନ ନିଃସ୍ୱାର୍ଥପର ଅହମୁକ୍ତ ଜୀବନ, ଗୁରୁ ନାମ ସ୍ମରଣ, ସମସ୍ତଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ, ତା ସହିତ ସମାଜର ମଙ୍ଗଳ ବିଧାନ ନିମନ୍ତେ ସ୍ତୁତି ଚିନ୍ତାମଣିରେ ରହିଛି ଭୀମଭୋଇଙ୍କର ବିପୁଳ ପ୍ରେରଣା ଏବଂ ସତର୍କ ଚେତାବନୀ। କବିଙ୍କ ଦୃଷ୍ଟିରେ ବ୍ରହ୍ମ ଅରୂପ, ଅଜନୀ ସମ୍ଭୂତ, ଅଥଚ ତ୍ରିଲୋକରେ ପରିବ୍ୟାପ୍ତ, ଶୂନ୍ୟ ସ୍ୱରୂପରେ ସର୍ବତ୍ର ତାଙ୍କର ସ୍ଥିତି, ଚାରି ଯୁଗରେ ଚାରି ବେଦରେ ଯାହାର ସ୍ୱରୂପ ଚିତ୍ରଣ ସମ୍ଭବ ହୋଇପାରିନାହିଁ, ଯିଏ ତ୍ରିଗୁଣାତୀତ ଶବ୍ଦରୁ ପ୍ରକାଶିତ ହୋଇ ଅଶବ୍ଦ ମଧ୍ୟରେ ସମାହିତ, ସେ ହିଁ ଅଲେଖ ଅବ୍ୟକ୍ତ ପୁରୁଷ। ସେହି ନିର୍ଗୁଣ ତତ୍ତ୍ୱକୁ, ଶୂନ୍ୟ ରୂପକୁ, ଅଣାକ୍ଷର ମହତ୍ତ୍ୱକୁ ଉପଲବ୍ଧି କରିବା ନିମନ୍ତେ ଏକାଗ୍ର ଯୋଗ ସାଧନା ଆବଶ୍ୟକ। ଏହି ଯୋଗ ମାଧ୍ୟମରେ ଠୁଳ ଶୂନ୍ୟ ଅତିକ୍ରମ କରି ମହାନିତ୍ୟ ଧାମର ସାନ୍ନିଧ୍ୟ ଲାଭ ସମ୍ଭବପର।

ପରମାତ୍ମା ଭୀମଭୋଇଙ୍କ ଦୃଷ୍ଟିରେ ବ୍ରହ୍ମ ଚିର ସତ୍ୟ, ସେ ଏକ ଅଲୌକିକ ସତ୍ତା। ଜଗତ ଜନଙ୍କର ଅଜ୍ଞାନ ଓ ପାପ ରୂପକ ଅନ୍ଧକାରକୁ ଦୂର କରିବା ନିମିତ୍ତ ସେ ଅରୂପ ହେଲେ ହେଁ ବହୁ ରୂପରେ ପ୍ରକାଶିତ। ଅନାମରୁ ସଚରାଚର ଜୀବଜଗତର ସୃଷ୍ଟି, ସର୍ବତ୍ର ସେ ବିରାଜିତ। ସୂର୍ଯ୍ୟ ପରି ସେ ଉତ୍ତପ୍ତ, ପୁଣି ଚନ୍ଦ୍ର ପରି ଶୀତଳ। ସେ ପୁରୁଷ, ସେ ପ୍ରକୃତି, ସେ ପିଣ୍ଡ, ପୁଣି ସେ ବ୍ରହ୍ମାଣ୍ଡ। ସେ ଗୁରୁ, ପୁଣି ସେ ଶିଷ୍ୟ। ପାଦ ନ ଥାଇ ସେ ଗତିଶୀଳ। ଭୀମ ଭୋଇ ଋଷି ସୁଲଭ ଦୃଷ୍ଟି ନେଇ ଦେଖିଛନ୍ତି ପ୍ରକୃତି ମଧ୍ୟରେ ପରମ ବ୍ରହ୍ମକୁ, ବ୍ୟକ୍ତି ଭାବନାରେ ବିଶ୍ୱ ପ୍ରାଣତାକୁ ଏବଂ ଆତ୍ମା ଭିତରେ ପରମାତ୍ମାଙ୍କର ସ୍ଥିତିକୁ। ସାମ୍ବିଧାନିକ ନୀତି ନିୟମ ଆଧାରିତ ସୂତ୍ର ନାହିଁ, ରାଧାନାଥଙ୍କ ପରି ଜୀବନ୍ତ ମରଣରୁ ମୁକୁଳି ଯିବାର ସ୍ୱପ୍ନ ନାହିଁ, ମଧୁସୂଦନଙ୍କ ପାର୍ଥିବ ସ୍ୱର୍ଗର ପରିକଳ୍ପନା ନାହିଁ। ବରଂ ରହିଛି ଉନବିଂଶ ଶତକର କୁଶିକ୍ଷା, କୁସଂସ୍କାର, ସଂକୀର୍ଣ୍ଣତା, ସାମାଜିକ ଉଚ୍ଛୃଙ୍ଖଳତା, ଅନ୍ୟାୟ, ଅନୀତି, ଅନୈତିକତାରେ ପରିପୂର୍ଣ୍ଣ ଏକ ଅବ୍ୟବସ୍ଥିତ ଅସଜଡ଼ା ସମାଜକୁ ସଜାଡ଼ି ନେବା ପାଇଁ ଦୃଢ଼ ସଂକଳ୍ପବୋଧ, ମାନବାତ୍ମାର ମୁକ୍ତି ପାଇଁ ଉତ୍ସର୍ଗୀକୃତ ଭାବନା।

0: ପ୍ରଚାର କଲୁ ବେତାର ଧାରାବାହିକ ସ୍ତୁତି ଚିନ୍ତାମଣି। ଆଜି ଶୁଣୁଥିଲେ ଏହାର ଏକାଦଶ ଭାଗ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁ ଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,

0: ଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମା'ଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ୍ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
3: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମିଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହୈ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହୈ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात।

0: ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିନେ ଓଡ଼ିଶା ଖଣି ନିଗମ ନେଉଛି ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ତକ 100 ନିୟୁତ ଟନ୍ ଖଣି ଉତ୍ତୋଳନ ଲାଗି ରହିଛି ଲକ୍ଷ୍ୟ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତେଲ ସଙ୍କଟକେ ନଜରଥି ରଖିକରି ନଗର ଉନ୍ନୟନ ବିଭାଗ ତରଫ ଜାରି ହେଲା ମାର୍ଗଦର୍ଶିକା। ଆଉ ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରିବେ ସରକାର। ଏଥର ପୁରା ଖବର। ଓଡ଼ିଶା ଖଣି ନିଗମ ତାର ଲାଭର ଗୋଟିଏ ବଡ଼ ଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ଦେଇକରି ରାଜ୍ୟର ଶିଳ୍ପାୟନ ଆଉ ଅର୍ଥନୈତିକ ବିକାଶ ଦିଗରେ ଗୋଟିଏ ବଡ଼ ଭୂମିକା ନେଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍। ଆଜି ଓଡ଼ିଶା ଖଣି ନିଗମର 71 ନମ୍ବର ସ୍ଥାପନା ଦିବସ ଅବସରରେ ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶା ଖଣି ନିଗମ ସବୁନୁ ଅଧିକା 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିକି ରେକର୍ଡ କରିବାର ସହିତ 2 ନିୟୁତ ଟନ୍ କ୍ରୋମାଇଟ୍ ଆଉ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରିକି ଜାତୀୟ ଓ ଅନ୍ତର୍ଜାତୀୟ ବଜାରଟି ମାଇଲ୍ ଖୁଣ୍ଟା ସ୍ଥାପନା କରିଛେ।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥ ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଦିଗେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ତକ ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ଲାଗି ଲକ୍ଷ୍ୟ ରଖିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କେତେଟା ପ୍ରକଳ୍ପର ଶୁଭାରମ୍ଭ ଲୋକାର୍ପଣ କରିଛନ୍। କାଲିଆ ପାଣି ନଥିବା ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂଆ ଘର ଲୋକାର୍ପଣ କରିବାର ସହିତ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଆଉ ଅନୁଧ୍ୟାନ କେନ୍ଦ୍ର ଆଉ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ବିଲ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଲ ପ୍ରଦର୍ଶନ କରିଥିବା ଖଣି ଆଉ ବିଭାଗକେ ସମ୍ବର୍ଦ୍ଧିତ କରିଛନ୍। ରାଜ୍ୟ ଭରପୁର ମାତ୍ରାତେ ତେଲ ରହିଛ ବୋଲି ଭାରତୀୟ ତେଲ ନିଗମ ଲିମିଟେଡ୍ IOCL ସ୍ୱଷ୍ଟ କରିଛି। ଲୋକମାନେ ନାଇଁ ଡରିକରି ଯେତେ ଦରକାର ସେତେ ତେଲ ଘିନୁନ୍ ବୋଲି IOCL ତରଫରୁ କୁହାଯାଇଛି। ରାଜ୍ୟର କେତେଟା ପେଟ୍ରୋଲ ପମ୍ପନ ତେଲ ଲାଗି ଲମ୍ବା ଧାଡ଼ି ଲାଗୁଥିବାରୁ IOCL ତରଫରୁ ଲୋକମାନଙ୍କୁ ତେଲ ଅଭାବ ବାଗରେ ଗୁଜବକେ ବିଶ୍ୱାସ ନାଇଁ କରବାରକେ ପରାମର୍ଶ ଦିଆଯାଇଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ଲିକ୍ ସାଙ୍ଗେ ସାମିଲ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ସେ ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାଟି NTA ତରଫରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା ବୋଲି ସିବିଆଇ ତରଫରୁ କୁହାଯାଇଛି। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରେ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ବାବଦେ ଅବଗତ ଥିଲେ। ଏହାଦେ ତକ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଆଉ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କର ଭିତରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଆଉ ପୁଲିସ ରିମାଣ୍ଡଟି ନେଇକରି ପ୍ରଶ୍ନପତ୍ର ଲିକ୍ ବାବଦେ ପଚରାଉଚରା କରୁଛି। ମାମଲାଟି ଆଉ 2 ଜଣ ଗଲାକାଲି ଗିରଫ ହୋଇଛନ୍। ସିବିଆଇ ତରଫରୁ ମିଳିଥିବା ସୂଚନା ଅନୁସାରେ 6ଟା ଜାଗାନ ଚଢ଼ଉ କରିକି ପରୀକ୍ଷା ବାବଦ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଆଉ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏବା 10 ବର୍ଷ ଭିତରେ ଦଲମତ ନିର୍ବିଶେଷତି ସଭେ ଏକଠାନିଆ ହୋଇକରି ଓଡ଼ିଶାର ବିକାଶ ବିଷୟ ଏଥି ଚିନ୍ତା କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍। 2 ଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର କବିତା କୁସୁମାଞ୍ଜଳି ବହିର ଲୋକାର୍ପଣ ଉତ୍ସବଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, 2026 ଓଡ଼ିଆମାନଙ୍କ ଲାଗି ଚିନ୍ତାଶୀଲ ବଛର ହେବାର ଦରକାର। ସେ କହିଛନ୍,
2: ପୁରୀ ଧାମରେ ଆଜି ଆମେ ନିଷ୍ପତ୍ତି କରଲୁ 2026 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ। ଏହାକୁ ଆହୁରି ଉପରକୁ ନେବା ପାଇଁ ପଡିବ।
0: ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବିଶ୍ୱ ଆର୍ଥିକ ଅନିଶ୍ଚିତତାକୁ ନଜରରେ ରଖିକରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସରକାରୀ ଗାଡ଼ି ମଟର ବ୍ୟବହାର ଲାଗି ନୂଆ ନିୟମାବଳୀ ଜାରି କରିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶ ଦେଇ ଅଧିକାରୀମାନଙ୍କୁ ଭେହିକିଲ୍ ପୁଲିଂ କରିବାରକୁ କୁହାଯାଇଛି। ବୈଠକ ପରିଦର୍ଶନ ଯାଞ୍ଚ ସମିତି ଦରକାର ହେଲେ ଗୋଟିଏ ଗାଡ଼ିଟି ବହୁତ ଜଣ ଅଧିକାରୀ ଯିବାରକୁ ପରାମର୍ଶ ଦିଆଯାଇଛି। ଏହି ନିର୍ଦ୍ଦେଶ ସଚିବାଳୟ ସହିତ ବିଭାଗ ଅଧୀନ ଥିବା ଭିନ୍ ଭିନ୍ ସଂସ୍ଥାମାନଙ୍କୁ ଏଭଳି ଲାଗୁ କରାଯିବ। ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଉ ହସ୍ପିଟାଲର ବାର୍ଷିକ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ଉନ୍ନତି ଲାଗି ଦୁଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁତଟି ପଦକ୍ଷେପ ନେଇଛନ୍ ବୋଲି କହିଛନ୍। ଏବେ କିଛିଦିନ ଭିତରେ ହସ୍ପିଟାଲର ଦରକାର ଥିବା ଭିନ୍ ଭିନ୍ ପଦବୀ ପୂରଣ କରାଯିବାରକେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ଜ୍ୟେଷ୍ଠ ମାସର ଉଆଁ ସ୍ଥିତି ଅବସରରେ ଆଜି ରାଜ୍ୟ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ଆଜିର ଦିନ ସଧବା ନାରୀମାନେ ସ୍ୱାମୀମାନଙ୍କର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିକି ଉପାସ ରଖିଛନ୍। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜା କରିକି ବର୍ଗସ୍ଥଳ ସତ୍ୟବାନଙ୍କୁ ପୂଜା କରିଛନ୍। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରିକି ନିଜର ସ୍ୱାମୀ ସତ୍ୟବାନଙ୍କର ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ଲାଗି ପୁରୀ ଶ୍ରୀମନ୍ଦିର ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ସେଆଡ଼େ ଉଆଁ ସ୍ଥିତିନ ଭିତର ଚନ୍ଦନ ଯାତ୍ରା ଅବସରରେ ଆଜି ଜଲକ୍ରୀଡ଼ା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଏ ଅବସରରେ ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର କୃପାନୁ ସବୁ ପରିବାର ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ ବୋଲି କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ବ୍ରତ ଅବସରରେ ମା ସାବିତ୍ରୀଙ୍କର ତ୍ୟାଗ ଧୈର୍ଯ୍ୟ ବୁଦ୍ଧିମତା ଓ ସାହସ ସବୁ ନାରୀମାନଙ୍କର ଜୀବନକେ ଉକିଆ କରୁ ବୋଲି କହିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏ ଅବସରରେ ମହିଳାମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍। ସାବିତ୍ରୀ ବ୍ରତ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇକରି କହିଛନ୍, ଓଡ଼ିଆ ସଂସ୍କୃତି ଆଉ ପରମ୍ପରା ଗୋଟିଏ ଅନନ୍ୟ ପରବ ହେଉଛି ସାବିତ୍ରୀ ବ୍ରତ। ରାଜ୍ୟର ଭିନ୍ ଭିନ୍ ଜାଗାରୁ ଆଜି ସାବିତ୍ରୀ ଉଆଁସ ପାଳନ କରାଯାଇଛି। ମହିଳାମାନେ ରକମ ରକମର ପୂଜା ଦରବ ଧରିକରି ମନ୍ଦିରମାନଙ୍କୁ ପୂଜାପାଠ କରିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫୁ 12 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷାଫଲ ଘୋଷଣା ଉତ୍ତରର ବ୍ୟବସ୍ଥା ବାବଦ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷାଫଲ ବାବଦ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ଲାଗି ଦୁଇଥାକିଆ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପହିଲା ଖେପେ ଛାତ୍ରଛାତ୍ରୀମାନେ ଦେଖାଯାଇଥିବା ଉତ୍ତର ଖାତାର ସ୍କାନ୍ କପି ଲାଗି ଅନ୍ଲାଇନ୍ଥି ଆବେଦନ କରିପାରିବେ। ଡାଉନ୍ଲୋଡ଼ ଜରିଏ ଏତାକେ ସମୀକ୍ଷା କରିବାର ସୁବିଧା ରହିଛି। ଦୁଇ ନମ୍ବର ଖେପେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରିତ ଧାରିଜ ଉତ୍ତରର ଫେରଘା ମୂଲ୍ୟାଙ୍କନ ଲାଗି ଅନୁରୋଧ କରିପାରିବେ। ସ୍କାନ୍ କପି ଲାଗି ଏବେ 19-22 ତାରିଖ ତକ ଆବେଦନ କରାଯାଇପାରବା। ଆଉ ଫି ବିଷୟ ଲାଗି ଦେୟ ବାବଦକେ 700 ଅନ୍ଲାଇନ୍ ଜରିଏ ଦାଖଲ କରବାରକେ ପଡ଼ବା। ଦେଖାଦେଇଥିବା ପରୀକ୍ଷା ଖାତାର ଯାଞ୍ଚ ଫେରଘା ମୂଲ୍ୟାଙ୍କନ ଲାଗି ଆବେଦନ କରବାରକେ 26-29 ତାରିଖ ତକ ସମୟ ଧାରି ହୋଇଛି। ଡେଙ୍ଗୁ ରୋଗର କାରଣ ଆଉ ନିରାକରଣ ବାବଦେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇକରି ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକେ ପରିଷ୍କାର ରଖବାର ଆଉ ସବୁଦିନ ମଶାରୀ ବ୍ୟବହାର କରିବା ଲାଗି ଏ ମଶାବାହିତ ଭୂତାଣୁଜନିତ ରୋଗକେ ପ୍ରତିହତ କରାଯାଇପାରବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ଡେଙ୍ଗୁ ରୋଗର ପରୀକ୍ଷା ଓ ଚିକିତ୍ସା ପୂରାପୂରି ମହଲିଆ କରାଯାଉଛି। ଏ ଦିବସ ପାଳନ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାରୁ ଖାସ୍ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷର ଡେଙ୍ଗୁ ଦିବସର ବାର୍ତ୍ତା ହେଉଛି, ଏକ ହେଇକରି କାମ କର୍ମା, ଡେଙ୍ଗୁ ଦୂର କର୍ମା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର୍ ଲାଗି ପାକ୍ ଅନୁକୂଳ ହେଉଛେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦୁଇ ଦିନ ତକ ଦିନର ସବୁନୁ ଜହ ତାପମାତ୍ରା ନାହିଁ ବଦଳେ। ଗଲା 24 ଭିତରେ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଥିବାର ବେଳେ ବଲାଙ୍ଗୀର ଜିଲ୍ଲା ତୁରେକେଲାଠାରେ ସବୁନୁ ଜହ 11 ବର୍ଷା ରେକର୍ଡ କରାଯାଇଛି। ଏବେ 24 ଭିତରେ କାଲବୈଶାଖୀ ବର୍ଷା ହେବ ବୋଲି 15 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁସାରେ ଆଜି ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଓଡ଼ିଶା ଖଣି ନିଗମ ନେଉଛି ପଦକ୍ଷେପ କହିଲେ ମୁଖ୍ୟମନ୍ତ୍ରୀ। 2036 ତକ 100 ନିୟୁତ ଟନ୍ ଖଣି ଉତ୍ତୋଳନ ଲାଗି ରହିଛି ଲକ୍ଷ୍ୟ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତେଲ ସଙ୍କଟକେ ନଜରରେ ରଖିକରି ନଗର ଉନ୍ନୟନ ବିଭାଗ

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ।
1: ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ପହିଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହେ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହେ। ହମ ସଭି ଦେଖ ରହେ ହେଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହିଁ ବଦଲି ଗଈ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗୀ।
1: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ

0: ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
1: नेदरलैंड्स के समाज और यहाँ की इकोनॉमी में जो कंट्रीब्यूट कर रहे हैं उस पर हर भारतवासी को गर्व है। मैं आज इस अवसर पर नेदरलैंड की जनता का, यहाँ की सरकार का आभार व्यक्त करता हूँ। मैं यहाँ की जनता को 140 करोड़ भारतवासियों की तरफ से अपनी शुभकामनाएं देता हूँ।
0: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିଭିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେଜ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡିଆ ଗୋଟା ଚାନ୍ଦଲୋଡିଆ ଏବଂ ଥାଲଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡାନନ୍ଦ ଏବଂ ଶାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୁଲିସ୍ର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂହ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି, ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62 ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ

0: ଶୁଭାରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର 1ରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନ୍ରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ୍ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନ୍କୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସ୍ରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ।
2: ଆପଣ ଯେମିତି ଜାଣିଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରୀୟ ମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମାନେ ନିଆଯାଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆଯାଉଛି, ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କଲ୍ଟେଡ୍ ହାବିଟେସନ୍ ଯାଇଛି, ସେଠି 175 ପ୍ରୋଜେକ୍ଟ ନିଆଯାଉଛି, ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହେବ। ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳେ ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ, ରୋଡ଼ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବ, ଲୋକ ଚାଉଳ ଭତ୍ତା ନେବାକୁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
1: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଛି।

0: ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ଯୋଡ଼ି ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149ଟି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପହରଟା ବଢ଼ିଛି ଏଲିଫ୍ୟାଣ୍ଟ ହାବିଟେଟ୍ ଭିତରକୁ,
1: ହାତୀଙ୍କର ଯୋଉ ଚଲା ପଥ ଥାଏ ଆମେ ସେ ଚଲା ପଥଟାକୁ ମାଡି ପଡୁଛୁ।
0: ହାତୀ ଆଜି ସୌରଭିମୁଖୀ ହେଇନି, ହ୍ୟୁମାନ ବିଙ୍ଗ ଆଜି ସୌରଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ।
1: ଆଜ୍ଞା,
0: ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି, ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହବନି କିମ୍ବା ମଣିଷର କ୍ଷତି
1: ହବନି,
0: ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ। ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇରନ୍ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍, ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡଟେ ୟୁଜ୍ ହେଉଛି। ସପୋଜ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ ପାଇଲୁ ଯେ ଅମକି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇରନ୍ ଡେ ପ୍ରଡ୍ୟୁସ୍ କରିବ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏଇ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ କରିଗଲା ପରେ ବନ ବିଭାଗ ଆମେ ମେସେଜ ପାଇଁ ଆଜ୍ଞା ଆସିବୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ବର୍ତ୍ତମାନ ଗୋଟେ କୋଡିନେସନ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ
0: ସୁରକ୍ଷାକୁ ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକୁଲେସନ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି, ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ ମିଟିଂ କରୁଛୁ। ସପୋଜ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ନ ଏରିଆର ଜେଇ ଏସ୍ଡିଓ ଏଚ୍ଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟଲି ମେସେଜ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟକ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସିଯାଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାଯାଉଛି, ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର, ଲୋକାଲ୍ ଫରେଷ୍ଟ ଅଫିସର। ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକା ଅଛି,
1: ଯୋଉ ଜାଗାରେ ସବୁବେଳେ ଚଳପ୍ରଚଳ ଚାଲିଛି,
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଙ୍ଗ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କ'ଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ୱିନୀ ବୈଷ୍ଣବ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଡେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ୍ ଅପରେଟର ଯୋଉ ଥିବେ ଟ୍ରେନ୍ର ବେଗଟାକୁ ସେମାନେ
1: ସ୍ଲୋ କରିବେ,
0: ଏଲିଫେଣ୍ଟର କୌଣସି ଇଞ୍ଜୁରୀ ହେବ ନାହିଁ। ଧନ୍ୟବାଦ ଦେବୀ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
2: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କ'ଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ରହିଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଏନ୍ସିଓର ହବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ୍ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନ ଦିଏ ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ ବାର୍ତ୍ତାଟା ନ ଦିଏ, ତେନ୍ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପାନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରୁ ପଳେଇ ଆସିଲାଣି, ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ।
1: ମଣିଷ ଆଉ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟଲି ଆମର ଲାଇଫ୍ ସ୍ପାନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କ'ଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମ୍ରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପରିଷଦ ସଭ୍ୟ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ୍ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସ୍ ଆର୍ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯୋଉମାନେ କ୍ରୋକୋଡାଇଲ୍ର ସଂରକ୍ଷଣ ପ୍ରତି ଅଛନ୍ତି ଯେଉଁମାନେ ହାତୀ ସରଙ୍କ

0: ପ୍ରତି ଅଛନ୍ତି।
1: ଆଜ୍ଞା
0: ସପୋଜ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି ଯୋଉଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ,
1: ଆଜ୍ଞା
0: ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓଫଙ୍କ ସହିତ କଣ୍ଟ୍ରୋଲ କରିକି ଆପଣ
1: ଆଚ୍ଛା
0: ଲୋକାଲ ଫରେଷ୍ଟ ଅଫିସର ସହିତ କଣ୍ଟ୍ରୋଲ କରିକି ସେଠିକି ଯିବେ,
1: ଆଚ୍ଛା
0: ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଚାନ୍ତିନି ରାବକୁ ବାଡ଼େଇବାକୁ ହେବ।
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି।
0: ଏତେ ରିଜିନ୍ ହଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାରଲି ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀ ମେରା ସାଥୀ ଯୋଉ ଟିମ୍ ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି। ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି ଏବଂ ଲୋକାଲ ୟୁଥ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତରପ୍ରଦ ଜଡିତ ଭାବେ କାମ କରନ୍ତି, ସେମାନେ ବୁଝେଇ ସେ ସିଚୁଏସନ୍ କୁ କମେଣ୍ଟ କ୍ୱାଇଟ୍ କରନ୍ତି ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ କରିକି ତାଙ୍କୁ
1: ପୁରସ୍କୃତ
0: କରାଯାଏ,
1: ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ,
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
1: ସାର, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ ରବର ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦିଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟ ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର ମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରି ୱାଇଲ୍ଡ ଆନିମଲ୍, ସେ ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା, ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ୍ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା, ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୁଆଟେ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି,
1: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରୁହେ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବ୍‌ସ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି ପବ୍ଲିକ ଅଛନ୍ତି ତାଙ୍କ ପାର୍ଟିସିପେସନ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ହାତୀ, ବାରା, ଭେଟାବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି, ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏହି ପ୍ରସଙ୍ଗକୁ ଆଧାର କରି କଣ ଆପଣ ଆମ ଶ୍ରୋତାବନ୍ଧୁମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରୁ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ, ଶିକାର କରିବାର ଗୋଟେ ପରମ୍ପରା ବା ପ୍ରଥା ରହିଆସି, ତାର ମାନେ ନୁହେଁ ଯେ ଆଜିକା ଡେଟ୍ରେ ମଧ୍ୟ ମଣିଷ ଶିକାର କରିବେ। ସେତେବେଳେ ରାଜା ମହାରାଜାମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା ପୁରୁଣା ଫ୍ରମ୍ ଆୱର୍ ଦି ଗ୍ରାଣ୍ଡ ପ୍ୟାରେଣ୍ଟସ୍, ଏ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡ଼ି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟ୍ରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି ମ୍ୟାଡାମ, ଆଜିକା ଡେଟ୍ରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟ୍ରେ
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ରେ ଗୋଟେ ପ୍ରୋବ୍ଲେମ୍ ହଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଯେତେବେଳେ କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏଇ କେସ୍ ଗୁଡ଼ିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ, କାହିଁକି ନା କୋର୍ଟର ବି ଗୋଟେ ଲିମିଟେସନ୍ସ ଅଛି। ଲିମିଟେସନ୍ସ କ'ଣ ନା ନମ୍ବର ଅଫ୍ ଜଜେସ୍ ଲେସ୍, ସେଥିରେ କେତେଜଣ ଆବସେଣ୍ଟ ଥିବେ, କେତେଜଣ ମାନେ ସ୍ପେସିଫିକାଲି ୱାଇଲ୍ଡ ଲାଇଫ୍ କେସେସ୍କୁ ଲିମିଟେଡ୍ ଜଜେସ୍ ଡିଲ୍ କରୁଥିବେ, ସେଥିରେ ୱାଇଲ୍ଡ ଲାଇଫ୍ କେସ୍ ଗୁଡ଼ିକ ରେଗୁଲାର ଇଣ୍ଟରଭାଲ୍ରେ ଟ୍ରାଏଲ୍ ହଉନି। ତ ଆମେ ମଝିରେ ଗୋଟେ କନ୍ସେପ୍ଟ ତିଆରି କରୁଥିଲୁ, ଗୋଟେ ଯେମିତି ଲେଡିଜ୍ କେସ୍ରେ ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉଛି, ଯେମିତି ଆପଣଙ୍କ ସେମିତି ବନ୍ୟପ୍ରାଣୀଙ୍କ କେସ୍ ପାଇଁକି ଆଇଦର ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହଉ କିମ୍ବା ଗୋଟେ ଗ୍ରୀନ୍ କୋର୍ଟ ଫର୍ମେସନ୍ ହଉ, ଯେଉଁମାନେ ୱେଲ୍ ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯେଉଁମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିସମେଣ୍ଟ ହେଇଛି, ବହୁତ ଖୁସି ଲାଗୁଛି। ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ୍।
1: ମୋର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତି ମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନ୍ସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀ ମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ରାଜ୍ୟରେ
0: କେମିତି ପରିଣତ ହେଇପାରିବ, ସେଥିପାଇଁ ମାନେ ଅନେବଲ୍ ଚିଫ୍ ମିନିଷ୍ଟର ମଧ୍ୟ ଗୋଟେ ରିସେଣ୍ଟଲି ଗୋଟେ ଭେରି ସର୍ଟଲି ସୁନ୍ଦର ଡିସିସନ୍ଟେ ନେଇଛନ୍ତି। ଆଦିବାସୀ ମାନଙ୍କର କ'ଣ ୱାଣ୍ଟିଙ୍ଗସ୍ ଅଛି, କନ୍ସର୍ଣ୍ଣ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସ୍ଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ, ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କ'ଣ କଲେ ତାଙ୍କର ଡେ ଟୁ ଡେ ଲାଇଫ୍ରେ ଗୋଟେ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ରେ ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି, ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ସଂସ୍କୃତି
0: ପରମ୍ପରାରେ ସେଟା ରହିଛି, ବୃକ୍ଷରାଜିକୁ ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦ୍ୟାଟ୍।
1: ଗଛ ଲତା ପଶୁ ପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁ ଜୀବଙ୍କୁ ଭଲ ପାଉଛୁ ଆମ ବନ୍ୟ ପ୍ରାଣୀଙ୍କୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହେଉଛି ଗୋଟେ ଧର୍ମ। କିଛି ଦିନ ତଳେ ଦେଖିଥିବେ ଗାଁରେ ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦୀପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାର ମଧ୍ୟ ଦାନ ଦଉଥିଲେ। ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା। କାହିଁକି ନା ହାତୀ ଉପରେ ଥିଲା ଗୋଟେ ମାଉଁ ତଟେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନଭର୍ଟ ହେଲା, ସର୍କସରେ ସେଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଟାକୁ ବନ୍ଦ କରିଦିଏ।
1: ସାର୍ ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣର ସେଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁ ମୁଁ ଆପଣଙ୍କୁ କହୁଛି। ଚନ୍ଦକା ବନ୍ୟପ୍ରାଣୀ ମାନଙ୍କରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ, 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟରଟା ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ, ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନ୍ଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀଟିଏ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇଜ୍ ଅଲ୍ସୋ ୱାନ୍ କାଇଣ୍ଡ ଅଫ୍ କନ୍ଜରଭେସନ୍ ଆକ୍ଟିଭିଟିଜ୍। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନଭର୍ଟ କରିବା।
1: ଖାଦ୍ୟ ପାଇଁ ସାର୍ ବାଉଁଶ ହଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ, ଆମର ଯାହା ଏକ୍ସପିରିଏନ୍ସ କହୁଛି 2020-21 2021 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଗଛଥିଲା ସବୁଥିରେ ଫୁଲ ଫୁଟିଲା, ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ, ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟର୍ରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। 4 ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ, ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା। କିନ୍ତୁ ଫର୍ଚୁନେଟ୍ଲି ଯୋଉ ବାଉଁଶ ଫୁଲ ହେଇଥିଲା ନେକ୍ସଟ 5th ଇୟର୍ ବେଳକୁ ସେ ବାଉଁଶ ଗୁଡ଼ିକ ନ୍ୟାଚୁରାଲ ରିଜେନେସନ୍ ଆସିଲା, ପ୍ରୋଫ୍ୟୁଜ୍ଲି ନ୍ୟାଚୁରାଲ ରିଜେନେସନ୍ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପୋଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା ଦେହରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ୍ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେସନ୍ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ୍ ହେଇଛି, ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟେଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ୍ ହାବିଟେଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ୍ ହେଇଛି, ତାକୁ ରେଷ୍ଟିଂ ହାବିଟେଟ୍, ଫିଡିଂ ହାବିଟେଟ୍, ବିଭିନ୍ନ ପ୍ରକାର ହାବିଟେଟ୍ କନ୍ଜରଭେସନ୍ ଆକ୍ଟିଭିଟିଜ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ୍ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ବଡି ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳକ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନ୍ଜ୍ୟୁମ୍ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
0: ଦେଖନ୍ତୁ କେତେବେଳେ ଗୋଟେ କନ୍ସେପ୍ଟ ଥିଲା, ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନ୍ସେପ୍ଟ ତିଆରି କରିଛନ୍ତି 2017-18 ଗୋଟେ ଇକୋ ଟୁରିଜିମ୍ କନ୍ସେପ୍ଟ ଗୋଟେ ତିଆରି କରିଛନ୍ତି। ଇକୋ ଟୁରିଜିମ୍ କନ୍ସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ ରହିବ ଇନସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ୍ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ, ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶରୁ ମଧ୍ୟ ବାଘ ଆସିକି ଓଡ଼ିଶା ଅନୁସାରେ ସେଟର ନେଉଛି। କହିବାର ସେନ୍ସ ହେଲା ଯେତେ ପବ୍ଲିକ ପାର୍ଟିସିପେସନ ବଢିବ ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ। ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣ ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନଟା ଗୋଟେ ଏତେ ବଡ଼ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକନେସ୍ଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନଭର୍ଟ କରିବେ।

0: ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ରୋ।
1: ଯା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା, ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ ଟୁ ଅଲ୍। ନମସ୍କାର।

0: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର। ଶ୍ରୋତାମାନଙ୍କୁ ଏଇଠି ଆଉ ଥରେ ମନେ ପକାଇ ଦେଉଛୁ, ଆଜି ରାତି 8:15 ଶୁଣିପାରିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତର 2 ଖେପେ ଆଇଜ୍ ନେଦରଲ୍ୟାଣ୍ଡସ୍ର ଦ ହେଗ୍ଠାରେ ଭାରତୀୟମାନଙ୍କୁ ଦେଲେ ଉଦ୍ବୋଧନ। ନୂଆଦିଲ୍ଲୀର ମାନେକ୍ସା ସେଣ୍ଟରଠାରେ ଗୋଟିଏ କାର୍ଯ୍ୟକ୍ରମଠି ଯୋଗ ଦେଇକରି ପାକିସ୍ତାନକେ କଡ଼ା ଚେତାବନୀ ଦେଇଛନ୍ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପୁନେଠାରେ ଜାତୀୟ ବ୍ୟାଙ୍କ ପରିଚାଳନା ପ୍ରତିଷ୍ଠାନର ସମାବର୍ତ୍ତନ ସମାରୋହକେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ଶାସନ ସଚିବ ଡକ୍ଟର ପିକେ ମିଶ୍ର। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଓଡ଼ିଶା ଖଣି ନିଗମ ନେଉଛେ ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। 2036 ତକ 100 ନିୟୁତ ଟନ୍ ଖଣି ଉତ୍ତୋଳନ ଲାଗି ରହିଛେ ଲକ୍ଷ୍ୟ। ଦଳମତ ନିର୍ବିଶେଷତି ଓଡ଼ିଶାର ବିକାଶ ବିଷୟ ଚିନ୍ତା କରବାରକେ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଥି ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତେଲ ସଙ୍କଟକେ ନଜରଥି ରଖିକରି ନଗର ଉନ୍ନୟନ ବିଭାଗ ତରଫରୁ ଜାରି ହେଲା ମାର୍ଗଦର୍ଶିକା। ରାଜ୍ୟ ଭରପୁର ମାତ୍ରାଥି ତେଲ ରହିଛେ ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସ୍ୱଷ୍ଟ କରିଛେ। ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରିବେ ସରକାର। ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଦିବ୍ୟାଙ୍ଗମାନଙ୍କର ସଶକ୍ତିକରଣ ଲାଗି ମୂଲ ହୋଇଛେ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 12 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷାଫଲ ଘୋଷଣା ଉତ୍ତର ବ୍ୟବସ୍ଥା ବାବଦ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛେ। ଏକ ହେଇକରି କାମ କର୍ମା, ଡେଙ୍ଗୁରୁ କେ ଦୂର କର୍ମା ବାର୍ତ୍ତା ନେଇକରି ଆଜି ପାଳିତ ହୋଇଛେ ଜାତୀୟ ଡେଙ୍ଗୁ ଦିବସ। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ତରଫରୁ ରାଜା ସାର୍ ବାସୁଦେବ ସୁଢ଼ଲଦେବଙ୍କ ଜୟନ୍ତୀ ଅବସରରେ ହୋଇଛେ ଦିନିକିଆ ଆଲୋଚନାଚକ୍ର ଆଉ କବିତା ପାଠ ଉତ୍ସବ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଭାରତକେ ଆଇବା ଲାଗି ପାଗ ଅନୁକୂଳ ହେଉଛେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା। ଏଛିନି ମୁଖ୍ୟ ଖବର ନା ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ମିଲନ କୁମାର ମହାରଣା ଏବଂ ମନସ୍ୱିନୀ ନାୟକ। ଗୀତଗୁଡ଼ିକ ରଚନା କରିଛନ୍ତି ନିର୍ମଳ ନାୟକ। ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। ପ୍ରଥମେ ଶୁଣନ୍ତୁ କଣ୍ଠଦାନ କରିଛନ୍ତି ମିଲନ କୁମାର ମହାରଣା।

0: ନମସ୍କାର
1: ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆପଣମାନେ ପଠିଥିବା ଚିଠି ସବୁକୁ ନେଇ ଆଜି ଉପସ୍ଥିତ ଅଛନ୍ତି ସଙ୍ଗୀତା ସାହୁ। ତେବେ ସଙ୍ଗୀତା ମ୍ୟାଡ଼ାମ, ଦେଖିଲେ କେଉଁ କେଉଁ ଶ୍ରୋତା ବନ୍ଧୁମାନେ ଚିଠି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି ସେମାନେ ତାଙ୍କର ଚିଠିରେ?
0: ଆଜ୍ଞା, ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ଗୋଲକ ବିହାରୀ ପ୍ରଧାନ, ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ମଇ ମାସ 10 ତାରିଖ କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାରିତ ସଙ୍ଗୀତ ରୂପକ କୁଆଁରୀ ଚମ୍ପା ଭଲ ଲାଗିଲା ଏବଂ ଶିକ୍ଷଣୀୟ ମଧ୍ୟ ହୋଇଥିଲା। 12 ତାରିଖ ଅପରାହ୍ନ 4:02 ପ୍ରଚାରିତ ନାଟକ ଭୂକା ମଧ୍ୟ ଭଲ ଲାଗିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାର ଏବଂ ପ୍ରସ୍ତୁତକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସେ। ଏଭଳି ପୁରୁଣା ନାଟକଗୁଡ଼ିକ ମଝିରେ ମଝିରେ ପ୍ରଚାର କଲେ ଶ୍ରୋତାମାନେ ଶୁଣି ଆହୁରି ଖୁସି ଅନୁଭବ କରିବେ, କାରଣ ପୁରୁଣା ନାଟକଗୁଡ଼ିକ ଆମ ସଂସ୍କୃତି ଓ କଳାର ଏକ ଅମୂଲ୍ୟ ସମ୍ପଦ। ଏହାର ସଂଳାପ, ଅଭିନୟ ଏବଂ ସଙ୍ଗୀତରେ ଯେଉଁ ସଜୀବତା ଥାଏ, ତାହା ଶ୍ରୋତାଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଥାଏ। ସେ ଲେଖିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଜୀବନ୍ତ ଓ ପ୍ରଭାବଶାଳୀ କରିବା ପାଇଁ ଶ୍ରୋତାମାନଙ୍କର ଗୋଟିଏ ମତାମତ ଭରା ପତ୍ର ଉପସ୍ଥାପକ, ଉପସ୍ଥାପିକା ତଥା କାର୍ଯ୍ୟକ୍ରମ ପ୍ରସ୍ତୁତକର୍ତ୍ତାଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ଅଟେ। ତା ସହିତ ଏହି ମତାମତ କେବଳ ସେମାନଙ୍କୁ ଉତ୍ସାହିତ କରିବ ନାହିଁ, ବରଂ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧି କରିବାରେ ସହଯୋଗ କରିବ ଏବଂ ଶ୍ରୋତାଙ୍କ ପସନ୍ଦ ଅନୁଯାୟୀ ନୂତନ କାର୍ଯ୍ୟକ୍ରମ ଆଣିବାରେ ମଧ୍ୟ ସହାୟକ ହେବ। ତେଣୁ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି, ଅନ୍ତତଃ ଖଣ୍ଡିଏ ପତ୍ର ଲେଖି ନିଜର ଭଲ ପାଇବା ଜଣାନ୍ତୁ, କାରଣ ଯେକୌଣସି ସୃଜନଶୀଳ କାର୍ଯ୍ୟକ୍ରମର ପ୍ରକୃତ ସଫଳତା ଶ୍ରୋତାମାନଙ୍କ ମତାମତ ଉପରେ ହିଁ ନିର୍ଭର କରିଥାଏ।
1: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ ଆପଣଙ୍କ ଏହି ଚିଠି ପାଇଁ। ଆମରି କଥାଟିକୁ ହିଁ ଆପଣ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇ ଦେଇଛନ୍ତି। ଯାହା ଆମେ କହିବା କଥା ସେହି କଥାଟିକୁ ଆପଣ ହୃଦବୋଧ କରିଛନ୍ତି ଏବଂ ଆମ ତରଫରୁ ମଧ୍ୟ ଆପଣ କହିଦେଇଛନ୍ତି। ଯାହା ବି ହେଉ, ଆପଣଙ୍କୁ ଆପଣଙ୍କର ଚିଠି ପାଇଁ ଧନ୍ୟବାଦ। ତେବେ ଚିଠିରେ ଆପଣ ଯାହା ଲେଖିଛନ୍ତି ଯେ ନାଟକ ଏବଂ ସଙ୍ଗୀତ ରୂପକ ଆପଣଙ୍କୁ ଭଲ ଲାଗିଛି, ସେହି କାର୍ଯ୍ୟକ୍ରମଗୁଡ଼ିକର ଯେଉଁ ପ୍ରସ୍ତୁତକର୍ତ୍ତା ଏବଂ କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି, ଏଇଠି କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଆଶା କରିବୁ ଶ୍ରୋତାମାନେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱକୁ ବୁଝିବେ ଏବଂ ଚିଠି ଖଣ୍ଡିଏ ଖଣ୍ଡିଏ ନିଶ୍ଚିତ ଭାବରେ ଦେବେ, ଏହା ଆମ ତରଫରୁ ମଧ୍ୟ ଆମେ ଅନୁରୋଧ କରୁଛୁ। ଦେଖିଲେ ପରବର୍ତ୍ତୀ ଚିଠି
0: ଲେଖି ପଠାଇଛନ୍ତି ସେବାରାମ ମେହେର, ପଡ଼ା ବିଜେପୁର, ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ମଇ ମାସ 5 ତାରିଖ ସୋମବାର ଦିନ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ପାଲା, ପୁରାଣ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବାରୁ ବହୁତ ମନ ଛୁଇଁ ପାରିଥିଲା, ତେଣୁ ପରିବେଷଣ କରିଥିବା ଲୋକଜନନୀ ପଣ୍ଡା ଏବଂ ସାଥୀମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ତାପରେ ଲେଖିଛନ୍ତି, ସାପ୍ତାହିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକାରେ ପ୍ରଚାର କରିଥିଲେ କବି ଓ ଗାଳ୍ପିକଙ୍କ ସହିତ ସାକ୍ଷାତକାର ଏବଂ ଗଳ୍ପରୁ ଅନେକ କିଛି ଜାଣିହେଲା, ସେଥିପାଇଁ ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଶନିବାର, ରବିବାର ଓ ବୁଧବାର ଦିନର ହେଲୋ ଅନୁରୋଧ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କ କଥାବାର୍ତ୍ତା ଏବଂ ଗୀତଗୁଡ଼ିକ ବହୁତ ମନଛୁଆଁ ଲାଗୁଛି, କିନ୍ତୁ ଶ୍ରୋତା ଜଣେ ଜଣେ 2 ଦିନ ଫୋନ୍ କରୁଛନ୍ତି, ଏଭଳି କରନ୍ତୁ ନାହିଁ, କାରଣ ନୂଆ ଶ୍ରୋତାମାନେ ସାମିଲ ହେଲେ କାର୍ଯ୍ୟକ୍ରମ ଭଲ ଲାଗନ୍ତା। ଶ୍ରୋତାମାନଙ୍କୁ ଅନୁରୋଧ କରୁଛନ୍ତି ଏଭଳି ସେମାନେ କରିବେ ନାହିଁ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ତାଙ୍କ ଚିଠିରେ ଏହା ଉଲ୍ଲେଖ କରିଛନ୍ତି।
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ଏହି ଚିଠି ପାଇଁ ମଧ୍ୟ। ଆପଣ ଯାହା ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ଭଲ ଲାଗୁଛି, ଆମେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଜଣାଇ ଦେଉଛୁ, ଏବଂ ଯାହା ଆପଣ ବି ଶ୍ରୋତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ଦିନେ ଫୋନ୍ କଲେ ଆଉ ଗୋଟିଏ ଅନୁରୋଧ କାର୍ଯ୍ୟକ୍ରମରେ ସେମାନେ ଯଦି ଫୋନ୍ ନ କଲେ ଅନ୍ୟ ଶ୍ରୋତା ସ୍ଥାନିତ ହୋଇପାରନ୍ତି ବୋଲି, ତାହା ଆମେ ତ ଶ୍ରୋତାମାନଙ୍କୁ କହିପାରିବୁ ନାହିଁ। ଶ୍ରୋତା ବନ୍ଧୁ, ଆପଣଙ୍କର ଏହି କଥାକୁ ହୁଏତ ସେମାନେ ବୁଝିବେ ଏବଂ ଅନ୍ୟ ଶ୍ରୋତାମାନଙ୍କୁ ମଧ୍ୟ ସୁଯୋଗ ଦେବାର ସେମାନେ ଚେଷ୍ଟା କରିବେ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: ଏହି ଚିଠିଟି ଲେଖି ପଠାଇଛନ୍ତି ଯଶୋବନ୍ତ ପାଇକ, ବୁଡ଼ାପାଲି, ବିଜେପୁର, ଜିଲ୍ଲା ବରଗଡ଼ରୁ। ଚିଠି ପଢ଼ୁଥିବା ଏବଂ ଉତ୍ତର ଦେଉଥିବା ଆଜ୍ଞାଙ୍କୁ ନମସ୍କାର। 90 ବର୍ଷ ପୂର୍ତ୍ତି ଅବସରରେ ନୂଆ 90 ବୁଧବାର ଦିନ ଅପରାହ୍ନ 4:02 ରେକର୍ଡିଂ ଶୁଣାଇଥିଲେ, ଭଲ ଲାଗିଲା, ତେଣୁ ସମସ୍ତ କର୍ମକର୍ତ୍ତା ଏବଂ କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଆପଣ ଜଣାଇଥିବା ଧନ୍ୟବାଦ, ଏଇଠି ସମ୍ପୃକ୍ତ କଳାକାର ଏବଂ କର୍ମକର୍ତ୍ତାଙ୍କୁ ଆମେ ଜଣାଇ ଦେଉଛୁ, ଏବଂ ଆପଣ ଆମ କାର୍ଯ୍ୟକ୍ରମ ଶୁଣିଥିବାରୁ ମଧ୍ୟ, ଚିଠି ଲେଖିଥିବାରୁ ମଧ୍ୟ ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ। ଦେଖିଲେ ପରବର୍ତ୍ତୀ ଚିଠି
0: ଲେଖି ପଠାଇଛନ୍ତି ମାମୁନି ମେହେର, ମହିମା ମେହେର, ଓମ୍ ମେହେର, ଅଭି ମେହେର।

0: ଉତ୍ସବ ପ୍ରଚାର କରନ୍ତି କି? 90 ବର୍ଷ ପୂର୍ତ୍ତିର କାହିଁକି ପ୍ରଚାର କଲେ 100 ବର୍ଷ ପୂରଣ ହୋଇଥିଲେ କିମ୍ବା 25 ବର୍ଷରେ ବା 50 ବର୍ଷରେ ବାର୍ଷିକ ଉତ୍ସବ କରାଯାଏ? ଆପଣ 90 ବର୍ଷରେ କିପରି ନୂଆ 90 ଉତ୍ସବ କଲେ ଶ୍ରୋତାମାନଙ୍କୁ ଟିକେ ବୁଝେଇ ଦେବେ।
1: ଧନ୍ୟବାଦ ଆପଣଙ୍କର ଚିଠି ପାଇଁ। ଆମ କେନ୍ଦ୍ରରୁ ପ୍ରସାରିତ ଲୋକସଙ୍ଗୀତର ସମାରୋହ ଯେଉଁ ହୋଇଥିଲା ନୂଆ 90, ତାର ବେତାର ବିବରଣୀ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି। ତା ସହିତ ଯେଉଁ ସଙ୍ଗୀତ ରୂପକ ମଧ୍ୟ ଆପଣ ଶୁଣିଛନ୍ତି, ଆଉ ଯେଉଁ ଧନ୍ୟବାଦ ଜଣାଇଛନ୍ତି ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ। ଏବଂ କାହିଁକି ଏବଂ କିପରି ପ୍ରଚାର କରାଗଲା ବୋଲି ଆପଣ ଯାହା ଲେଖିଛନ୍ତି, ଦେଖନ୍ତୁ ଶ୍ରୋତାବନ୍ଧୁ, ଆକାଶବାଣୀ ସବୁବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ପାଳନ କରିଥାଏ। ଆମ ଉଚ୍ଚ କର୍ତ୍ତୃପକ୍ଷ ଏଇ 90 ବର୍ଷ ପୁରାଣର ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଆକାଶବାଣୀ ତାର 90 ବର୍ଷରେ ପଦାର୍ପଣ କରିଛି, ତାକୁ ନେଇକି ଲୋକସଙ୍ଗୀତ ସମାରୋହ ଆୟୋଜନ କରିବା ପାଇଁ ଆମକୁ ନିର୍ଦ୍ଦେଶ ଆସିଥିଲା। ସେ ଅନୁସାରେ ଆମେ ମଧ୍ୟ ଗତ 12 ତାରିଖରେ ତାହା ଆମେ ଆୟୋଜନ କରିଥିଲୁ। ତାର ବେତାର ବିବରଣୀ ଆପଣ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ। ଆଶା କରିବୁ ପୁଣି ଥରେ ଆପଣ ଚିଠି ଦେବେ କାର୍ଯ୍ୟକ୍ରମଗୁଡ଼ିକ ଶୁଣିକି।
0: ଏହି ଚିଠିଟି ଲେଖି ପଠାଇଛନ୍ତି ଚିତ୍ତରଞ୍ଜନ ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁର। ସେ ଲେଖିଛନ୍ତି, 10 ତାରିଖ ବିଶ୍ୱ ମାତୃ ଦିବସରେ ଆଜିର ଭାବନା କାର୍ଯ୍ୟକ୍ରମରେ ସୌଭାଗ୍ୟ କୁମାର ରଥଙ୍କ ଆଲୋଚନାଟିରେ ସେବା, ତ୍ୟାଗ ତଥା ମମତାର ପ୍ରତୀକ ମା ରମାଦେବୀ, ମଦର ଟେରେସା ତଥା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କର ମାନବ ସେବା, ଦେଶ ତଥା ସମାଜ କ୍ଷେତ୍ରରେ ମା'ମାନଙ୍କର ଅବଦାନ କୋଟି କୋଟି ଜନମାନସରେ ପ୍ରେରଣାର ଉତ୍ସ ହୋଇ ରହିବ। ଆଲୋଚକ ତଥା ଉପସ୍ଥାପକ ସୌଭାଗ୍ୟ କୁମାର ରଥଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
1: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆଜିର ଭାବନା ଆପଣଙ୍କୁ ଭଲ ଲାଗିଛି ଜାଣି ଆମେ ମଧ୍ୟ ଖୁସି। ସମ୍ପୃକ୍ତ ସେହି ମହାଶୟଙ୍କୁ ଆମେ କାର୍ଯ୍ୟକ୍ରମ ଜରିଆରେ ଧନ୍ୟବାଦ ଜଣାଇ ଦେଉଛୁ। ଏବଂ ସବୁବେଳେ ଆମେ ଚେଷ୍ଟା କରୁ ଯେ କାର୍ଯ୍ୟକ୍ରମଗୁଡ଼ିକୁ ଠିକ୍ ସମୟ ବ୍ୟବଧାନରେ ପୁନଃ ପ୍ରସାରଣ କରିବା ପାଇଁ, ସମୟ ସୁବିଧା ଦେଖିକି ଯାହା ଆମେ ପ୍ରଚାର କରୁଛୁ ତାକୁ ପୁଣି ଥରେ ସ୍ଥାନିତ କରିବାର ବ୍ୟବସ୍ଥା କରୁ। ଆପଣଙ୍କର ଏହି ଅନୁରୋଧ ମନେ ରହିଲା। ଯାହା ବି କାର୍ଯ୍ୟକ୍ରମ ଆମର ପ୍ରସାରଣ ହେଉଛି ତାହା ନିଶ୍ଚିତ ଭାବରେ ସଠିକ୍ ସମୟରେ ପୁଣି ଥରେ ପ୍ରଚାର କରାଯିବାର ବ୍ୟବସ୍ଥା କରାଯିବ।
0: ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର, ରେମଣ୍ଡା ଜିଲ୍ଲା ବରଗଡ଼ରୁ। ସେମାନେ ଲେଖିଛନ୍ତି, ମଇ 10 ତାରିଖ ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମରେ ଆଇନ କଲେଜର ପୂର୍ବତନ ଅଧ୍ୟକ୍ଷ ଗିରିଜା ଶଙ୍କର ଶର୍ମାଙ୍କ ସାକ୍ଷାତକାରରୁ ତାଙ୍କର ଆଇନ ପାଠ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଜାଣିହେଲା। ବାଲ୍ୟ ବିବାହର କୁପରିଣାମକୁ ଆଧାର କରି ପରିବେଷିତ କୁଆଁରୀ ଚମ୍ପା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ସେଥିପାଇଁ ସେ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷକୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳୁଚରଣ ବିଶ୍ୱାଳଙ୍କ ରଚନାରୁ ଭୁକା ନାଟକ ପ୍ରଚାର କରାଯାଇଥିଲା। ସମସ୍ତ କଳାକାର ଅତ୍ୟନ୍ତ ଚମତ୍କାର ଅଭିନୟ କରିଥିଲେ, ବିଶେଷ କରି କସ୍ତୁରୀ ଭୂମିକାରେ ଅଭିନୟ କରିଥିବା କଳାକାର। ନାଟକ ଶେଷରେ ଉପସ୍ଥାପିକା ଘୋଷଣା କଲେ ଯେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ହେଲେ, କିନ୍ତୁ ନାମ କହିନଥିଲେ। ସେଦିନ ସନ୍ଧ୍ୟା 5:02 କିଶୋରୀ ବେହେରାଙ୍କ ପରିବେଷିତ କୃଷ୍ଣଗୁରୁ ଭଜନ ମନମୁଗ୍ଧକର ହୋଇଥିଲା। କୁମୁଦିନୀ ପଟେଲଙ୍କ ପାଲା ପ୍ରଚାର କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ କୃଷ୍ଣଗୁରୁ ଭଜନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
1: ପ୍ରଥମେ ତ ଆମେ ଆପଣମାନଙ୍କୁ ଧନ୍ୟବାଦ ଜଣାଇବୁ ଶ୍ରୋତାବନ୍ଧୁ, ଏଇଥିପାଇଁ ଯେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଲେଖୁଛନ୍ତି। ସେଦିନର ଯେଉଁ କାର୍ଯ୍ୟକ୍ରମ କୁଆଁରୀ ଛପା ଏବଂ ନାଟକ ଭୁକା ତାହା ଶୁଣିଛନ୍ତି, ତାହା ଭଲ ଲାଗିଛି। ଏବଂ ଯେଉଁ ଧନ୍ୟବାଦ ଜଣାଇଛନ୍ତି କଳାକାରମାନଙ୍କୁ, ଏଇଠି ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଆଉ ଗୋଟେ କଥା ଆପଣ ଏଥିରେ ଉଲ୍ଲେଖ କରିଛନ୍ତି ଯେ ନାଟକ ସରିଲା ପରେ ଉଦ୍ଘୋଷକ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କର ନାଁ କହିନଥିଲେ। ତେବେ ନିଶ୍ଚିତ ଭାବରେ ଆପଣଙ୍କର ଏହି କଥାକୁ ଆମେ ଗୁରୁତ୍ୱର ସହିତ ନେଉଛୁ ଏବଂ ଭବିଷ୍ୟତରେ କିଭଳି ଭାବରେ ଏ ପ୍ରକାରର ତ୍ରୁଟି ନ ଘଟିବ ସେ ଦିଗରେ ନିଶ୍ଚିତ ଭାବରେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ।
0: ଏହି ଚିଠିଟିକୁ ଲେଖି ପଠାଇଛନ୍ତି ସୁବଳ କୁମାର ସାହୁ, ଗ୍ରାମ ପୋଷ୍ଟ ପହଣ୍ଡି, ବିଜେପୁର ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, 12 ତାରିଖ ମଙ୍ଗଳବାର ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମରେ ପ୍ରଚାରିତ ଆଲୋଚନା ଜାହାଙ୍ଗୀର ମହଲ ବେଶ ଶିକ୍ଷଣୀୟ ହୋଇପାରିଥିଲା। ଏହା ଇତିହାସ ଉପରେ ଆଧାରିତ ହୋଇଥିବାରୁ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ବିଷୟରେ ଅନେକ କିଛି ଜାଣିହେଲା, ତେଣୁ ଆଲୋଚକ ଗୋପୀନାଥ ଡନ୍ସେନା ଆଜ୍ଞାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଅନେକ ଦିନ ଆଗରୁ ଯୁବବାଣୀରେ ପ୍ରଚାର କରିଥିଲେ ସମ୍ବଲପୁରୀ ନାଟକ ବୀର ସୁରେନ୍ଦ୍ର ସାଏ। ନାଟକଟି ଆପଣଙ୍କ ପାଖରେ ଯଦି ମହଜୁଦ ଅଛି ତାହେଲେ ଏହାକୁ ପୁନଃ ପ୍ରଚାର କରିବାକୁ ଅନୁରୋଧ।
1: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। କିଶୋର ସଂସାର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଏବଂ ସେଦିନର ଆଲୋଚକଙ୍କୁ ଆପଣ ଯାହା ଧନ୍ୟବାଦ ଜଣାଇଛନ୍ତି ଏଠି ଆମେ ତାଙ୍କୁ ଜଣାଇ ଦେଉଛୁ। ଏବଂ ଆଉ ଗୋଟିଏ କଥା ଯାହା ଆପଣ ଲେଖିଛନ୍ତି ଯେ ନାଟକ ଯୁବବାଣୀରେ ପ୍ରଚାର

0: କରାଯାଇଥିଲା ତାକୁ ପୁନଃ ପ୍ରସାରଣ କରିବା ପାଇଁ ଆମେ ସମ୍ପୃକ୍ତ ବିଭାଗକୁ ଆପଣଙ୍କର ଏ କଥାଟିକୁ ଜଣାଇଦେବୁ। ଯଦି ସମୟ ସୁବିଧା ହୁଏ ତାହେଲେ ପ୍ରଚାର କରିବାର ବ୍ୟବସ୍ଥା କରିବେ। ଦେଖିଲେ ପରବର୍ତ୍ତୀ ଚିଠି
1: ଲେଖି ପଠାଇଛନ୍ତି କରମସାନୀ ସାହୁ, ଚେରେଙ୍ଗା ମୁଣ୍ଡା ଲାଉ ମୁଣ୍ଡା, ବିଜେପୁର ଜିଲ୍ଲା ବରଗଡ଼ରୁ।
0: ଆଚ୍ଛା,
1: ମଇ ମାସ 11 ତାରିଖ ସୋମବାର ଦିନ ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ପାଲା, ଖୁବ୍ ଭଲ ଲାଗିଲା। ସେଥିପାଇଁ ସେଥିରେ ସମ୍ପୃକ୍ତ କଳାକାରମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସେ। 12 ତାରିଖ ମଙ୍ଗଳବାର ରାତି 9:30 ପ୍ରଚାର କରିଥିଲେ କୃଷ୍ଣଗୁରୁ ଭଜନ, ତାହା ମଧ୍ୟ ମନଛୁଆଁ ଏବଂ ହୃଦୟସ୍ପର୍ଶୀ ହୋଇପାରିଥିଲା। ତେଣୁ ସେଥିରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚିତ ଭାବରେ ଆମେ ଆପଣ ଜଣାଇଥିବା ଧନ୍ୟବାଦ ସମ୍ପୃକ୍ତ ଲୋକଗୀତର କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଏଠି ଆଉ ଗୋଟେ କଥା ଆପଣଙ୍କୁ ଅନୁରୋଧ କରିବୁ ଶ୍ରୋତା ବନ୍ଧୁ, ଯେ ଲୋକଗୀତ ବ୍ୟତୀତ ଆହୁରି ଅନ୍ୟାନ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଆମେ ପ୍ରଚାର କରୁଛୁ, ନାଟକ ମଧ୍ୟ ପ୍ରଚାର କରୁଛୁ, ସେହି କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଆପଣମାନେ ଶୁଣିବେ ଏବଂ ଚିଠି ଦେବେ।
1: ଏହି ଚିଠିଟି ଲେଖି ପଠାଇଛନ୍ତି ସୁଦାମ ଗାଇଗରିଆ, ସୃଷ୍ଟି ଗାଇଗରିଆ, ବରବଟ୍ଟା କଟା, ବୀରମହାରାଜପୁର ଜିଲ୍ଲା ସୁବର୍ଣ୍ଣପୁରରୁ। ସେମାନେ ଲେଖିଛନ୍ତି, ମଇ ମାସ 8 ତାରିଖ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପ୍ରଚାର କରିଥିଲେ କୃଷ୍ଣଚନ୍ଦ୍ର ବାରିକ ଏବଂ ସାଥୀଙ୍କ ପରିବେଷିତ। କାର୍ଯ୍ୟକ୍ରମଟି ଖୁବ୍ ଭଲ ଲାଗିଥିଲା, ସେଥିପାଇଁ କଳାକାରମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ସେମାନେ। ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ମନଛୁଆଁ ହୋଇଛି, ସେଥିପାଇଁ ସେଦିନର ଉପସ୍ଥାପିକା ପ୍ରିୟଙ୍କା ବେହେରାଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ତାପରେ 9 ତାରିଖ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମନଛୁଆଁ ହୋଇଛି, ସେଦିନର ଉପସ୍ଥାପିକା ଏବଂ ପ୍ରଶ୍ନର ଉତ୍ତର ଦେଉଥିବା ସନ୍ତୋଷ ପିଂ ଆଜ୍ଞାଙ୍କୁ ସେମାନେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଲୋକଗୀତ କାର୍ଯ୍ୟକ୍ରମରେ ସେଦିନ ଭାଗବତ ମେଳା ପ୍ରଚାର କରିଥିଲେ, ତାହା ମଧ୍ୟ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ପରିବେଷିତ ସମସ୍ତ କଳାକାରମାନଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ଏବଂ ଲେଖିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ନୂଆ ନୂଆ ଭାଗବତ ମେଳା ପ୍ରଚାର କରିବେ। 10 ତାରିଖ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ହୁମାର ବକ୍ରମନ୍ଦିର ବିଷୟରେ ଆଲୋଚନା ଶିକ୍ଷଣୀୟ ହୋଇଛି, ସେଥିପାଇଁ ଆଲୋଚିକା ରଶ୍ମିରାଣୀ ବଡ଼ପଣ୍ଡାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। 11 ତାରିଖ ଅପରାହ୍ନ 3:00 ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଆଲୋଚନା ଉଚ୍ଚକୋଟୀର ହୋଇଛି, ଆଲୋଚକ ଅଶୋକ କୁମାର ପିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣମାନଙ୍କର ଏହି ଚିଠି ପାଇଁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ବୋଲି ଉଲ୍ଲେଖ କରିଛନ୍ତି, ଆମେ ଆପଣଙ୍କର ଚିଠିରୁ ଆହୁରି ପ୍ରେରଣା ପାଇବୁ। ଏବଂ ଆପଣ ଯାହା ଏଠି ଗୋଟିଏ କଥା ଉଲ୍ଲେଖ କରିଛନ୍ତି ଯେ ନୂଆ ଭାଗବତ ମେଳା ପ୍ରଚାର କରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରୁ ଶ୍ରୋତା ବନ୍ଧୁ, ଯେ କିଭଳି ଭାବରେ ଶ୍ରୋତାମାନଙ୍କ ପାଖରେ ଆମେ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପରଶିବୁ, ଆମର ଚେଷ୍ଟା ଜାରି ରହିଛି। ମଝି ମଝିରେ ନିଶ୍ଚିତ ଭାବରେ ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମର ନୂଆ ନୂଆ ପ୍ରସାରଣ କରିବୁ, ଆପଣମାନେ ଶୁଣିପାରିବେ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ। ତାହେଲେ ସଙ୍ଗୀତା କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ପଡ଼ିବ
1: ନିଶ୍ଚିତ ଭାବରେ, କିନ୍ତୁ ତା ପୂର୍ବରୁ ଶ୍ରୋତାମାନଙ୍କୁ କହି ରଖିବା ଆମ ପାଖକୁ ମତାମତ ଲେଖି ପଠାଇବାର ଠିକଣାଟି। ଆମର ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ପୁଣି ଥରେ କହି ରଖୁଛି 9437171571। ମନେ ରଖନ୍ତୁ ଶ୍ରୋତା ବନ୍ଧୁ, ଆପଣମାନେ ଆପଣମାନଙ୍କର ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ପଠାଇ ପାରିବେ। ଆପଣମାନେ ଆପଣମାନଙ୍କର ମତାମତ ଆମ ପାଖକୁ ଆମର ଇମେଲ୍ ଠିକଣାରେ ମଧ୍ୟ ପଠାନ୍ତୁ। ଆମର ଇମେଲ୍ ଠିକଣାଟି ହେଲା duty@sambalpur.gmail.com।
0: ତେବେ ଶ୍ରୋତା ବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ପ୍ରଜର୍କଲୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଉପସ୍ଥାପନା ସନ୍ତୋଷ ପିଂ ଏବଂ ସଙ୍ଗୀତା ସାହୁ ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ମଲ୍ଲିକାର୍ଜୁନ ମନସୁରଙ୍କର କଣ୍ଠରେ କଲ୍ୟାଣ ଥାଟରୁ ଉତ୍ପନ୍ନ ରାକ୍ ନନ୍ଦ ଗାୟନରେ ସହଯୋଗିତା କରିଛନ୍ତି ରାଜଶେଖର ମନସୁର ତବଲା ସଙ୍ଗତ କରିଛନ୍ତି ବାଲକୃଷ୍ଣ ଆୟର ହାରମୋନିୟମରେ ଅଛନ୍ତି ତୁଳସୀଦାସ ବୁର୍କର